ଆକାଶବାଣୀ ଭବାନୀପାଟଣା, ଆଜି ଶୁକ୍ରବାର 1948 ଶତାବ୍ଦ ଭାଦ୍ରବ 13 ଦିନ 2026 ମସିହା ସେପ୍ଟେମ୍ବର ମାସର 4 ତାରିଖ। ଆଜି ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଏହି ଅବସରରେ ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ ଯୋଗେ ଓ ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ। ସମବର୍ତ୍ତମାନ ସକାଳ 5:58 ମିନିଟ୍ 40 ସେକେଣ୍ଡ।

ଏଥର ଭ୍ରମରବର ଛାଟୋଇଙ୍କ ରଚନାରୁ କଣ୍ଠଶିଳ୍ପୀ କାଳୀପ୍ରସାଦ ଷଡ଼ଙ୍ଗୀ ଶିଳ୍ପୀଙ୍କ କଣ୍ଠରେ କଦମ୍ବ ମୂଳିଆ କାଇଁଚ ମାଳିଆ ଗୋପ ଗୋପାଳିଆ ନୀଳମଣି ପୀତଜ କୁଳିଆ ମୟୂର ଚୁଳିଆ ଯମୁନା କୁଳିଆ ବେଣୁପାଣି ସେତ ଗୁଣସାଗର ଗୁଣମଣି।

ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଦ୍ୱୟ ହେଲେ ଗୀତାରାଣୀ ଦାସ ଏବଂ ତୃପ୍ତି ଦାସ। ଗୀତ ରଚନା କରିଛନ୍ତି ଲୋକଜନନୀ ପଣ୍ଡା।

ଏଥର ଗାଇଛନ୍ତି ଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମ ଏବଂ ନନ୍ଦିତା ମହାପାତ୍ର। ଗୌରହରି ଦଳାଇଙ୍କ ରଚନା।

ଶୁଣିଲେ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଚେତନ ଚିନ୍ତନ, ଉପସ୍ଥାପନ କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଏ ମହାନ ସୃଷ୍ଟିକୁ ଲକ୍ଷ୍ୟ କଲେ, ତାକୁ ଟିକିଏ ମନଧ୍ୟାନ ଦେଇ ବୁଝିବାକୁ ଚେଷ୍ଟା କଲେ, ପରମାତ୍ମା ପରମେଶ୍ୱରଙ୍କୁ ଜାଣିବା, ଅନୁଭବ କରିବା ଆମ ପକ୍ଷରେ କିଛି ମାତ୍ରାରେ ସମ୍ଭବ ହେବ। ଏ ପର୍ଯ୍ୟନ୍ତ ଆମର ସମସ୍ତ ବିଦ୍ୟାବୁଦ୍ଧି ଲଗେଇ ଆମେ ଯାହା ଜାଣିଛୁ, ପୃଥିବୀକୁ ଛାଡ଼ିଦେଲେ ଆଉ ଗୋଟିଏ ଏମିତି ଗ୍ରହ ନାହିଁ ଯେଉଁଠି ଆମ ଭଳି ଏକ ମାନବ ସଭ୍ୟତା ଅଛି। କୋଟି କୋଟି ବର୍ଷ ତଳେ ଆମେ ରହୁଥିବା ଏ ପୃଥିବୀ ସୃଷ୍ଟି ହୋଇ କାଳକ୍ରମେ ତା ଉପରେ ଜୀବନ ସମ୍ଭବ ହୋଇଛି, ପ୍ରାଣୀମାନେ ଜନ୍ମଲାଭ କରିଛନ୍ତି। ଯେତେ ପ୍ରାଣୀ ଥିଲେ କ'ଣ ହେବ, ସେମାନେ ଏ ସୃଷ୍ଟିର ରହସ୍ୟକୁ ଆଉ ସ୍ରଷ୍ଟାଙ୍କୁ ଜାଣିପାରିବେ ନାହିଁ, ଏ ସୃଷ୍ଟିର ମହତ୍ତ୍ୱକୁ ବୁଝିବେ ନାହିଁ। ସେଇଥିପାଇଁ ପରମାତ୍ମା ରୂପକ ମହାଚେତନା ନିଜ ଚେତନାରୁ କଣାଟିଏ ଲେଖାଏଁ ଦେଇ ମଣିଷକୁ ତିଆରି କରିଛନ୍ତି। ସେହି ଚେତନାର ବିନ୍ଦୁଟିଏ ଆମ ଭିତରେ କାର୍ଯ୍ୟ କରୁଥିବାରୁ ଆମେ ପରମାତ୍ମାଙ୍କୁ ତାଙ୍କ ସୃଷ୍ଟିକୁ ବୁଝିବାକୁ ସମର୍ଥ ହେଉଛୁ। କେଡ଼େ କରୁଣାମୟ ସେ ପରମାତ୍ମା! ଆମକୁ ତିଆରି କରିବା ପୂର୍ବରୁ ଆମ ପାଇଁ ଯାହା ଯାହା ଦରକାର ସେସବୁ ସେ ଖଞ୍ଜି ଦେଇଛନ୍ତି। ପାଣି, ପବନ, ମାଟି, ନିଆଁ, ଆକାଶ ସବୁ ତିଆରି ହୋଇସାରିଛନ୍ତି। ପାହାଡ଼, ପର୍ବତ, ଗଛ, ବୃକ୍ଷ, ନଈ, ନାଳ, ସମୁଦ୍ର, ଏକଦା ଗରମ ଥିବା ଏ ପୃଥିବୀକୁ ଥଣ୍ଡା କରି କରି ଏହା ଉପରେ ମାଟି ତିଆରି କରିଛନ୍ତି। କେବଳ ଚାଲବୁଲ କରିବା ପାଇଁ ନୁହେଁ, ଘରଦ୍ୱାର କରିବା ପାଇଁ ନୁହେଁ, ତା ଭିତରେ ଏଭଳି ଶକ୍ତି ଖଞ୍ଜି ଦେଇଛନ୍ତି ଯେ ସେଇଠି ମଞ୍ଜିଟିଏ ପୋତିଦେଲେ ତାହା ଗଜା ହୋଇଯାଉଛି, ପତ୍ର ଫୁଲ ହୋଇ ଫଳ ଫଳୁଛି। ମାଟି ତଳେ ଏତେ ରତ୍ନ ସାଇତି ରଖିଦେଇଛନ୍ତି ଯେ ତାକୁ ଆମେ ବାହାର କରି ଆମର ସକଳ ପ୍ରକାର କାର୍ଯ୍ୟରେ ଲଗେଇ ଚାଲିଛୁ। ସେଥିରୁ ତିଆରି ଅସଂଖ୍ୟ ପଦାର୍ଥ ଆମର ନୀତିଦିନିଆ ଜୀବନରେ ଲାଗୁଛି। ମାଟି ତଳୁ ବିଭିନ୍ନ ଖଣିଜ ପଦାର୍ଥ ବାହାରି ନଥିଲେ ଆମେ ଏତେ ଦୂର ଆସିପାରିନଥାନ୍ତୁ। ଗଛଲତା ଭିତରେ ଏତେ ଔଷଧୀୟ ଗୁଣସତ୍ଵ ରଖିଦେଇଛନ୍ତି ଯେ ତାକୁ ହିଁ ବ୍ୟବହାର କରି ଆମେ ରୋଗମାନଙ୍କରୁ ଆରୋଗ୍ୟ ଲାଭ କରିଛୁ। ମଣିଷ ଚଳିବା ପାଇଁ, କେବଳ ଚଳିବା ପାଇଁ ନୁହେଁ, ସୁଖ ସୁବିଧାରେ ରହିବା ପାଇଁ ଏସବୁ ବ୍ୟବସ୍ଥା କରିବା ସହିତ ଏସବୁକୁ ବ୍ୟବହାର କରିବା ପାଇଁ ବୁଦ୍ଧି ଏବଂ ଜ୍ଞାନ ମଧ୍ୟ ଆମକୁ ଦେଇଛନ୍ତି ପରମାତ୍ମା। ତା ନ ହେଇଥିଲେ ଏସବୁ ପଦାର୍ଥ ସେମିତି ଥାଆନ୍ତା, ଆମେ ତାକୁ ବ୍ୟବହାର କରିବାର ଜାଣିନଥାନ୍ତୁ। ମଣିଷ ଭିତରେ ଜ୍ଞାନ ଆସିଲା, ବିଜ୍ଞାନ ଆସିଲା। ଋଷି, ମୁନି, ତପସ୍ୱୀ, ସିଦ୍ଧ ସାଧକ, ସନ୍ଥମାନେ ମଣିଷକୁ ଦେଲେ ଜ୍ଞାନ, ତାକୁ ହିଁ ଆଧାର କରି ବିଜ୍ଞାନୀମାନେ ଖୋଜି ଚାଲିଲେ ତାକୁ ବ୍ୟବହାର କରିବାର କୌଶଳ। ସେ କୌଶଳ ମଧ୍ୟ ମିଳିଲା, ତାକୁ କାମରେ ଲଗେଇ ବିଭିନ୍ନ ଉନ୍ନତି କଲା ମଣିଷ। ଏ ଉନ୍ନତି କରିବାର ପ୍ରକ୍ରିୟା ଏଯାଏଁ ମଧ୍ୟ ସରିନାହିଁ। ଆମ ପାଇଁ ଏସବୁ ଯୋଗାଡ଼ି ଦେଇ ସେ ପରମାତ୍ମା ଆମଠାରୁ ବିଚ୍ଛିନ୍ନ ହୋଇ ରହିନାହାନ୍ତି। ସେ ଚେତନାର ବିନ୍ଦୁ ରୂପରେ ଆମ ଭିତରେ ହିଁ

ଅଛନ୍ତି। ଏ ସଂସାରରେ ଯାହା ଅଛି ଦୃଶ୍ୟ ଅଦୃଶ୍ୟ ସବୁ ତାଙ୍କରି, ଆମର ବୋଲି କିଛି ନାହିଁ, ଆମେ ଖାଲି ବ୍ୟବହାର କରିବା କଥା। ତଥାପି ଆମେ ତାଙ୍କୁ ତାଙ୍କରି ପଦାର୍ଥ ହିଁ ଅର୍ପଣ କରି ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁଛୁ। ଠାକୁରଙ୍କୁ ପୂଜା କଲାବେଳେ ଆମେ ଯେଉଁ ପାଣି ଦେଉଛୁ, ଫୁଲ ଦେଉଛୁ, ଫଳ ଦେଉଛୁ, ସବୁ ତାଙ୍କରି। ସେଇଥିପାଇଁ ଗଙ୍ଗାଧର ମେହର କବି କହିଲେ, ତୁମ ପ୍ରସାଦ ତୁମ୍ଭଙ୍କୁ ଅର୍ପିଲେ ହେବ ସିନା ଅପରାଧ। ଏଇ କଥା ଆମେ ଜାଣୁଛୁ କିନ୍ତୁ ଭଲ ଭାବରେ ବୁଝୁନାହୁଁ। ବିଭିନ୍ନ ଦ୍ରବ୍ୟ ମିଳୁଛି, ସୁଖ ସୁବିଧା ଅଛି, ତାକୁ ଖାଲି ବ୍ୟବହାର ଏବଂ ଭୋଗ କରି ଚାଲିଛୁ। ଆମେ କାହା ପାଇଁ କ'ଣ ଟିକିଏ କରିଦେଲେ କେହି କୃତଜ୍ଞତା ଯଦି ନ ଜଣାଏ ଆମେ ମନ ଖରାପ କରିଦେଉଛୁ। ପରମାତ୍ମା କିନ୍ତୁ ମନ ଖରାପ କରନ୍ତି ନାହିଁ, କିନ୍ତୁ ଆମେ କୃତଜ୍ଞତା ପ୍ରକାଶ ନକରି ଦ୍ରୋହ କରୁଛୁ। ଥରେ ଆମେ ସୃଷ୍ଟିରେ ଯେତେ ପଦାର୍ଥ ବ୍ୟବହାର କରୁଛୁ, ଯେତେ ସୁଖ ସୁବିଧା ଉପଭୋଗ କରୁଛୁ, ତାକୁ ଯୋଗେଇଥିବା ପରମାତ୍ମାଙ୍କ କଥା ମନକୁ ଆଣିଲେ ଆମ ମନରେ କୃତଜ୍ଞତା ଭରିଯାଆନ୍ତା ଏବଂ ପ୍ରତିଦିନ ରାତି ପାହିଲେ ତାଙ୍କ ପ୍ରତି କୃତଜ୍ଞତା ଆରମ୍ଭ କରି ଆମ ଦିନଟି ଆରମ୍ଭ କରିବା ଖୁବ୍ ଭଲ ହୁଅନ୍ତା। ଏହାଦ୍ୱାରା ଆମ ମନରେ ଏକ ଅପୂର୍ବ ଆନନ୍ଦ ଆସନ୍ତା। ପରମାତ୍ମାଙ୍କର କରୁଣାର ପ୍ରଭାବ ଆମେ ପ୍ରାଣେ ପ୍ରାଣେ ଅନୁଭବ କରନ୍ତୁ।

ଶୁଣୁଥିଲେ ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖିଲଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ଭିକାରୀ ବଳ, ତୃପ୍ତି ଦାସ, ଶୈଳଭାମ ମହାପାତ୍ର ଏବଂ ରାମ ହରିଦାସ।

ମୁନିମାନଙ୍କ ଆଗରେ ସୁତଋଷି କହିଲେ, ବ୍ୟାସଦେବ ସକଳ ଶାସ୍ତ୍ର ପୁରାଣ ରଚନା କରିଥିଲେ ହେଁ ତାଙ୍କ ମନ ଅସ୍ଥିର ଥିଲା। ବ୍ୟାସଦେବଙ୍କ ନିକଟରେ ନାରଦ ଉପସ୍ଥିତ ହୋଇ କହିଲେ, ତୁମେ ଶ୍ରୀକୃଷ୍ଣଙ୍କ ଯଶ ଗୁଣ ବିଷୟରେ କିଛି ଲେଖିନଥିବାରୁ ମନରେ ଅସ୍ଥିରତା ଆସୁଛି। କୃଷ୍ଣ ପ୍ରେମରେ ସଦା ବିଭୋର ନାରଦଙ୍କ ଜୀବନ କଥା ଜାଣିବାକୁ ବ୍ୟାସ ଚାହିଁବାରୁ ନାରଦ ତାଙ୍କ ଜନ୍ମ ବୃତ୍ତାନ୍ତ କହିଲେ ଓ ସେ ସର୍ବଦା ସେଇ କୃଷ୍ଣଙ୍କ ଲୀଳା ଗାଇ ଓ ନାଚି ଆନନ୍ଦରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ। ବ୍ୟାସଦେବଙ୍କୁ ଶ୍ରୀକୃଷ୍ଣ ଲୀଳା ବିଷୟକ ଭାଗବତ ଗ୍ରନ୍ଥ ରଚନା ପାଇଁ ନାରଦ ପରାମର୍ଶ ଦେଲେ।

0: ଏମନ୍ତେ ସୁତ ପ୍ରଶ୍ନ ଶୁଣି
1: ଏତେବେଳେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପ୍ରଥମେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଆଞ୍ଚଳିକ ଖବର, ପରେ ପରେ ଆକାଶବାଣୀ ଦିଲ୍ଲୀରୁ ସଂସ୍କୃତିରେ ସମ୍ବାଦ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କୃଷି ଶିକ୍ଷା ସଦନ OUET ଠାନେ ଆଇ ଚଲତି 2026-27 ରବି ଋତୁ ଲାଗି ସିଏମ୍ କିଷାନ ସାହାଯ୍ୟ ଟଙ୍କା ହସ୍ତାନ୍ତର କରିବେ। 41 ଲକ୍ଷ ନୁ ଅତକା କ୍ଷୁଦ୍ର ଆଉ ନାମମାତ୍ର ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଚାଷୀ ଆଉ ଭୂମିହୀନ କୃଷକ ପରିବାର ଇଥୁ ଲାଭ ପାଇବେ। 833 କୋଟି ନୁ ଅତକା ଟଙ୍କାର ଆର୍ଥିକ ସାହାଯ୍ୟ DBT ଜରିଏ ଚାଷୀମାନଙ୍କର ଆକାଉଣ୍ଟକେ ଦିଆଯିବା। ସକାଳର 11:30 ହେବାର୍କେ ଥିବା କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ସହିତ ସାଂସଦ ଆଉ ବିଧାୟକମାନେ ଉପସ୍ଥିତ ରହିବେ। 27th ସାତ ନମ୍ବର ଅଧିବେଶନ ଆଇବା 22 ତାରିଖ ନୁ ମୂଲ ହେବା। ଏ ବାବଦ ବିଧାନସଭା ସଚିବାଳୟ ତରଫୁ ବିଜ୍ଞପ୍ତି ବାହାରିଛି। 3 ଅକ୍ଟୋବର ତକ ଅଧିବେଶନ ଚାଲବା। ଇଥି 8 ସରକାରୀ ଆଉ ଗୋଟିଏ ବେସରକାରୀ କାର୍ଯ୍ୟଦିବସକେ ମିଶାଇକରି ମୋଟ 9 କାର୍ଯ୍ୟଦିବସ ରହିଛି। 26 ଆଉ 27 ତାରିଖ ସରକାରୀ ଛୁଟି ଲାଗି ଗୃହକାର୍ଯ୍ୟ ବନ୍ଦ ରହିବା। ସେନ୍ତା 2 ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଲାଗି ବିଲ୍ ଗୃହକାର୍ଯ୍ୟ ବନ୍ଦ ରହିବା ବୋଲି ବିଜ୍ଞପ୍ତି ନୁ ଜଣାପଡ଼ିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନତି ମୂଲ ହେବାର୍କେ ଥିବା 4 ନୂଆ କଲେଜର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସମୀକ୍ଷା କରିଛନ୍। ଏଥିଲାଗି ଆଗରୁ ରାଜ୍ୟ ସରକାର ଅନୁମୋଦନ ଦେଇଥିଲେ। ସେଥିର୍ ଭିତରୁ ସମ୍ବଲପୁରର ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ମହାବିଦ୍ୟାଳୟ, ସୁବର୍ଣ୍ଣପୁରର ମତ୍ସ୍ୟ ମହାବିଦ୍ୟାଳୟ, ବଲାଙ୍ଗୀର ଆଉ ମୟୂରଭଞ୍ଜର ନୂଆ କୃଷି ମହାବିଦ୍ୟାଳୟ ସ୍ଥାପନା ହେବା। ଏହି 4 ମହାବିଦ୍ୟାଳୟର DPR ପ୍ରସ୍ତୁତି, ସ୍ଥାୟୀ ଆଉ ଅସ୍ଥାୟୀ କ୍ୟାମ୍ପସ ବଛା ହେବାର ସହିତ 50 କୋଟି ଟଙ୍କାର ବଜେଟ୍ ଆବଣ୍ଟିତ ହୋଇସାରିଛି। ମୟୂରଭଞ୍ଜ କଲେଜ ଲାଗି 33 ପଦବୀ ତିଆରି ହୋଇଛି। ଚଲତି ବଛର 60 ଛାତ୍ରଛାତ୍ରୀ ଇତି ନାଁ ଲେଖିଛନ୍। ବାକି 3 କଲେଜର ଆଇବା ବଛରୁ ନାଁ ଲେଖା ମୂଲ ହେବା। ବୈଠକଟି କୃଷି ଆଉ ମତ୍ସ୍ୟ ବିଭାଗ ସଚିବ, କୁଳପତି ଓ 4 ଜିଲ୍ଲାର ଜିଲ୍ଲାପାଳ ଆଭାସୀ ଜରିଏ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅନୁଗର୍ଗ MSME ଗ୍ଲୋବାଲ ମାର୍ଟ ପୋର୍ଟାଲଥି ଓଡ଼ିଶା ରାଜ୍ୟ ଇ ପ୍ରଦର୍ଶନୀ ଉନ୍ମୋଚନ କରିଛନ୍। ଇଟା ଓଡ଼ିଶାର ସୂକ୍ଷ୍ମ, କ୍ଷୁଦ୍ର ଆଉ ମଧ୍ୟମ ଉଦ୍ୟୋଗମାନଙ୍କର କାର୍ଯ୍ୟଦକ୍ଷତାକେ ଦର୍ଶାବାର ସହିତ ଜାତୀୟ ଅନ୍ତର୍ଜାତୀୟ ବଜାରଥି ପ୍ରବେଶ ସୁବିଧା ଯୋଗାବାର ଲାଗି ଗୋଟିଏ ଖାସ୍ ଡିଜିଟାଲ ମଞ୍ଚ ହେବା। ଇଟା ଓଡ଼ିଶାର MSME ଯେନ୍ତାକି ଗୋଟେ ଜିଲ୍ଲା ଗୋଟେ ଉତ୍ପାଦ ସାମଗ୍ରୀ, GI ଟ୍ୟାଗ୍ ଥିବା ଦ୍ରବ୍ୟ, ଶିଳ୍ପ କ୍ଲଷ୍ଟର ଆଉ କାରିଗରୀ ଉଦ୍ୟୋଗମାନଙ୍କର ଗୋଟେ ଖାସ୍ ଡିଜିଟାଲ ପ୍ରଦର୍ଶନୀ ଭାବେ କାମ କରିବା। ଏହି ପଦକ୍ଷେପ ଓଡ଼ିଶାର MSME-ମାନଙ୍କର ଆଖିଦୃଶିଆ କାମ, ପ୍ରତିଯୋଗିତା ଆଉ ସମାବେଶିତାକେ ବନେ ବଢ଼ାବା ବୋଲି ଆଶ କରାଯାଉଛି। ଓଡ଼ିଶା ପୁଲିସର ମୋଟ 4,195 ନୂଆ ପଦବୀକେ ମଞ୍ଜୁରୀ ମିଳିଛି। ଇଥି କନଷ୍ଟେବଲ, ASI, ହାବିଲଦାର, ମେଜର, SI, AC, ଅତିରିକ୍ତ SP, ଡେପୁଟି କମାଣ୍ଡାଣ୍ଟ, ପାହିଆର ଅଧିକାରୀମାନଙ୍କର ପଦବୀ ବଢ଼ାଯାଇଛି। ଏ ବାବଦେ ପୁଲିସ ମୁଖ୍ୟାଳୟ ତରଫୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟର 36 ପୁଲିସ ଜିଲ୍ଲାର ଏହି ପଦବୀ ସଂଖ୍ୟା ବଢ଼ାଯାଇଛି। ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ପୁରାଣ ଶାସ୍ତ୍ର ଅନୁସାରେ ବୁଧ ମାସର ଅନ୍ଧାର ପଖର ଅଷ୍ଟମୀ ତିଥିନ ଭଗବାନ ଶ୍ରୀକୃଷ୍ଣ ପୃଥିନ ଜନ୍ମ ହୋଇଥିଲେ। ଶ୍ରୀକୃଷ୍ଣଙ୍କର ପବିତ୍ର ଜନ୍ମ ଉତ୍ସବ ସାରା ଦେଶରେ ପାଳିତ ହେଉଛି। ପୁରୀ ଶ୍ରୀମନ୍ଦିରନ ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରବାର ପରମ୍ପରାକେ ଅନୁକରଣ କରିକିରି ଆଜି ଖାସ୍ ନୀତିକାନ୍ତି କରାଯିବା। ବିଶେଷ ଭାବେ ଶ୍ରୀକୃଷ୍ଣଙ୍କର ଜନ୍ମନୀତି ବିଧି ଅନୁସାରେ ଶ୍ରୀମନ୍ଦିରନ ସନ୍ଧ୍ୟାଧୂପ ଶ୍ରୀ ସେବାର ଉତ୍ତରୁ କରାଯିବା। ମହାଜନ ସେବାୟତ, ଦେବକୀ ଆଉ ବସୁଦେବ ବ୍ୟସତୀ ଉପସ୍ଥିତ ରହିକରି ନିଷାଦ୍ଧତି ଜନ୍ମନୀତି କରବାର ସହିତ ନାଭିକଟା ମଣ୍ଡପଥି ପରମ୍ପରା ଅନୁସାରେ ଖାସ୍ ପୂଜାବିଧି କରିବେ। ଏଥିଲାଗି ବେଲବୁଡ଼ର 7 ବଜେନୁ ରାତିର 12 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। ସେଆଡ଼େ ଶ୍ରୀମନ୍ଦିରନ ଗଲାକାଲ ପ୍ରସବ ଯନ୍ତ୍ରଣାନୁ

ମୁକ୍ତି ପାଇବାର ଲାଗି ଯେଉଁ ଭୋଗ ସହିତ ଗର୍ଭ ଉଦକ ବନ୍ଦାପନା ନୀତି ହୋଇଯାଇଛି। ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ଓ ସେମାନଙ୍କର ଗୁରୁତ୍ୱ ଉପରେ ଲୋକମାନଙ୍କୁ ସଚେତନ କରିବାର ଲାଗି ଦେଶ ଫି ବଛର ସେପ୍ଟେମ୍ବର 4 ଦିନ ଜାତୀୟ ବନ୍ୟପ୍ରାଣୀ ଦିବସ ପାଳନ କରାଯାଇଛି। ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷା ଦିଗେ ପଦକ୍ଷେପ ନେବା ଲାଗି ଲୋକମାନଙ୍କୁ ସଚେତନ କରିବାର ସାଙ୍ଗେ ବୁଝାବାରଟା ଆଜିର ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଆଏ। ଇତା ଛଡ଼ା ସ୍କୁଲ କଲେଜ ଓ ଭିନ୍ ଭିନ୍ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ପାଣିପାଗ ରାଜ୍ୟ ଲଘୁଚାପର ପ୍ରଭାବ ଥି ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆକଳନ କରାଯାଇଛି। ଏବେ 10 ତକ ରାଜ୍ୟର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେଡ଼ା ହୀରାକୁ ଜଲଭଣ୍ଡାର ଜଳସ୍ତର ଆଜି ସକାଳ 6 ତକ 627.50 ଫୁଟ ରହିଥିଲା। ଏହାଦେ 7 ଗେଟ୍ ଦେଇକରି ଆଉ ପାୱାର ଚ୍ୟାନେଲ ଆଉ ଭିନ୍ ଭିନ୍ କେନାଲ ଦେଇକରି ଫି ସେକେଣ୍ଡ ଜଲଭଣ୍ଡାରୁ 1,48,469 ଘନଫୁଟ ପାଇଁ ଛଡ଼ାଯାଉଥିବାର ବେଳେ 1,35,764 ଘନଫୁଟ ପାଇଁ ଜଳଭଣ୍ଡାର ଭିତରକେ ଆସୁଛି। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ରର ଗୀତ ରହିଛି ସକାଳ 9ଟାରେ। ସକାଳ 9:30ରେ ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବ ପୂର୍ବାହ୍ନ 10:10। ଦ୍ୱିତୀୟ ଅଧିବେଶନରେ ଦିନ 12ଟାରେ ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା, ପରିବେଷଣ କରିବେ ଜୟଦେବ ବେହେରା ଏବଂ ସାଥୀ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30ରେ। ଶିଳ୍ପୀମାନେ ହେଲେ ସ୍ୱାଗତିକା ମହାପାତ୍ର, ବନବିହାରୀ ଜେନା, ତୃପ୍ତି ଦାସ ଏବଂ ପ୍ରଣବ କିଶୋର ପଟ୍ଟନାୟକ। ଚାଷର କଥା ଦିନ 1:10। ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦର ଗୀତକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା ଶୁଣିବେ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ତୃତୀୟ ଅଧିବେଶନରେ ଅପରାହ୍ନ 5:00ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ ଅପରାହ୍ନ 5:30ରେ ଏଥିରେ ଶୁଣିବେ ସମ୍ଭାବନା। ଆଦିବାସୀ ଗୀତ କ୍ରମରେ ବଞ୍ଜାର ସମ୍ପ୍ରଦାୟର ଗୀତ ଶୁଣିବେ ସନ୍ଧ୍ୟା 6:30ରେ। ପରିବେଷଣ କରିବେ ଗୋଲାପୁ ନାୟକ ଏବଂ ସାଥୀ। ଜେଲା ହାଲଚାଲରେ କେଉଁଝର ଜିଲ୍ଲା ସମ୍ପର୍କରେ 7:25ରେ ଶୁଣିବେ ରିଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ 7:30ରେ। ଗୀତ ଗଜଲ 8:00ରେ ଶିଳ୍ପୀ ସୋନୁ ନିଗମ ଏବଂ ସୁଖଦୀପ। ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ଶୁଣିବେ 8:15ରେ। ଶିଳ୍ପୀମାନେ ହେଲେ ଜିତେନ୍ଦ୍ରିୟ ହରିପାଲ, ମିନତୀ ପାଣିଗ୍ରାହୀ, ସୁଧୀର କୁମାର ଦାସ, ସୁକାନ୍ତି ପାଣିଗ୍ରାହୀ, ବିଭୂତି ପଟ୍ଟନାୟକ ଏବଂ ପ୍ରଭା ପଟ୍ଟନାୟକ। ସ୍ପୋର୍ଟ୍ ସ୍କାନ୍ 8:30ରେ। ସ୍ପଟ୍ଲାଇଟ୍ 9:16ରେ। କରେଣ୍ଟ ଆଫେୟାର୍ସ 9:30ରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ 10:00ରେ। 10:30ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିବେ ଉସ୍ତାଦ ଗୋଲାମ ମୁସ୍ତଫା ଖାନ୍। ଏଥିରେ ଶୁଣିବେ ରାଗ ଭୀମ ପାଲାସୀ ଏବଂ ହଂସଧ୍ୱନି। ଏଥିଲା ଆମର ଆଜିର କାର୍ଯ୍ୟକ୍ରମରେ ସୂଚନା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସକାଳର ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଶ୍ରଦ୍ଧା ଓ ଭକ୍ତିର ସହ ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଏହି ଅବସରରେ ମଥୁରା ବୃନ୍ଦାବନ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାଧୂପ ଶେଷ ହେବା ପରେ କୃଷ୍ଣ ଜନ୍ମନୀତି ଆରମ୍ଭ ହେବ। ଆଜିଠାରୁ ଶ୍ରୀକୃଷ୍ଣଙ୍କ

0: ମନୀତି ଆରମ୍ଭ ହୋଇ ବଣଭୋଜି କାଳୀୟ ଦଳନ ସହ କଂସବଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଜନ ସେବାୟତ ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଶାର୍ଦ୍ଧରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ପରମ୍ପରା ଅନୁଯାୟୀ ବିଶେଷ ପୂଜାବିଧି କରିବେ। ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ଆଜି ସନ୍ଧ୍ୟା 7ଟାରୁ ରାତ୍ର 12 ଘଟିକା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପବିତ୍ର ଜନ୍ମାଷ୍ଟମୀରେ ଆଜି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ଜଲେସପଟା ଆଶ୍ରମରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର 18ତମ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସିଏମ୍ କିଷାନ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସହାୟତା ରାଶି ପ୍ରଦାନ କରିବେ। ରାଜ୍ୟର 41 ଲକ୍ଷରୁ ଉର୍ଦ୍ଧ କ୍ଷୁଦ୍ର ନାମମାତ୍ର ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଏବଂ ଭୂମିହୀନ କୃଷକ ପରିବାର ଏହି ଯୋଜନାରେ ବିଶେଷ ଭାବେ ଉପକୃତ ହେବେ। 833 କୋଟିରୁ ଉର୍ଦ୍ଧ ଟଙ୍କାର ସହାୟତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ଜିଲ୍ଲାସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ମନ୍ତ୍ରୀମାନେ ସିଏମ୍ କିଷାନ କିସ୍ତି ପ୍ରଦାନ କରିବେ। ଜମି ପଞ୍ଜୀକରଣ ସମ୍ବନ୍ଧୀୟ ଦଲିଲକୁ ସୀମିତ ପୃଷ୍ଠାରେ ରଖାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ପ୍ରଚଳିତ ଜମି ପଞ୍ଜୀକରଣ ଆଇନ 1908 ସଂଶୋଧନ କରାଯାଇ ଏହି ବ୍ୟବସ୍ଥାରେ ଅଧିକ ପାରଦର୍ଶୀ, ସରଳ ଓ ଶୀଘ୍ର ଏବଂ ଲୋକକୈନ୍ଦ୍ରିକ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଦଲିଲଗୁଡ଼ିକୁ 4 ପୃଷ୍ଠାରେ ସୀମିତ ରଖିବା ସହିତ ସମ୍ପୂର୍ଣ୍ଣ ରୂପେ କମ୍ପ୍ୟୁଟରୀକରଣ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଆରମ୍ଭ ହେବାକୁ ଥିବା 4ଟି ନୂତନ କଲେଜର ଅଗ୍ରଗତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି। ମୟୂରଭଞ୍ଜରେ ନୂତନ କୃଷି ମହାବିଦ୍ୟାଳୟ, ସମ୍ବଲପୁରରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ମହାବିଦ୍ୟାଳୟ, ସୋନପୁରରେ ମତ୍ସ୍ୟ ମହାବିଦ୍ୟାଳୟ ଓ ବଲାଙ୍ଗୀରରେ କୃଷି ମହାବିଦ୍ୟାଳୟର ଡିପିଆର୍ ପ୍ରସ୍ତୁତ ହୋଇସାରିଛି। ଏହି କଲେଜଗୁଡ଼ିକ ପାଇଁ 50 କୋଟି ଟଙ୍କାର ବଜେଟ୍ ଆବଣ୍ଟନ ମଧ୍ୟ ହୋଇଛି। ଚଳିତ ଶିକ୍ଷାବର୍ଷରୁ ମୟୂରଭଞ୍ଜ କୃଷି ମହାବିଦ୍ୟାଳୟରେ 60 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କ ପାଠପଢ଼ା ଆରମ୍ଭ ହେବା ସହ ଅନ୍ୟ 3ଟି କଲେଜରେ ପାଠପଢ଼ା ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟରେ ଷ୍ଟାର୍ଟଅପ୍ ପରିବେଶକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଷ୍ଟାର୍ଟଅପ୍ ଇକୋସିଷ୍ଟମ୍, ଷ୍ଟାର୍ଟଅପ୍ ଓ ଇନ୍କ୍ୟୁବେଟରଙ୍କୁ ଦିଆଯାଉଥିବା ସହାୟତା, ପ୍ରାଥମିକ କ୍ଷେତ୍ର, ବିଭିନ୍ନ ବିଭାଗର ସହଯୋଗ ସମ୍ପର୍କରେ ଶ୍ରୀମତୀ ଗର୍ଗ ସମୀକ୍ଷା କରିଥିଲେ। ଲୋକସେବା ଭବନଠାରେ ଗତକାଲି ଅନୁଷ୍ଠିତ ବୈଠକରେ ରାଜ୍ୟର ଷ୍ଟାର୍ଟଅପ୍ମାନଙ୍କ ପାଇଁ ଅନୁକୂଳ ପରିବେଶ ଆହୁରି ସୁଦୃଢ଼ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବା, ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାର ପୋଲିସ ବିଭାଗରେ 4,195 ପଦବୀ ସୃଷ୍ଟି କରିଛନ୍ତି। ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ଏବଂ ବିଭିନ୍ନ ବର୍ଗରେ ଏହି ପଦବୀ ସୃଷ୍ଟି କରାଯାଇଛି। ସର୍ବାଧିକ 2,699 କନଷ୍ଟେବଲ ପଦବୀ ଏବଂ 972 ଏଏସ୍ଆଇ ପଦବୀ ସୃଷ୍ଟି କରାଯାଇଥିବା ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟରେ ଦେଶୀ ବଗପକ୍ଷୀଙ୍କର ଗଣନା ଆରମ୍ଭ ହୋଇଛି। ଭିତରକନିକା ବନାଞ୍ଚଳର ମୋଠାଡିଆ, ଦୁର୍ଗାପ୍ରସାଦ ଡିଆ, ଲକ୍ଷ୍ମୀପ୍ରସାଦ ଡିଆଠାରେ ବଗପକ୍ଷୀ ଗଣନା କାର୍ଯ୍ୟ କରାଯାଉଛି। କଟକ ମହାନଗର ନିଗମ ପକ୍ଷରୁ ଆଜିଠାରୁ ବାଦାମବାଡ଼ିସ୍ଥିତ ବିଶ୍ୱନାଥ ପଣ୍ଡିତ ଅନ୍ଲାଇନ୍ ପାଠାଗାର ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ, ପାଠକ, ଗବେଷକ ତଥା ସମସ୍ତ ବର୍ଗର ଲୋକମାନେ ଏହି ପାଠାଗାରର ସୁବିଧା ପାଇବା ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ସମ୍ବନ୍ଧୀୟ ଅଧିକ ବିବରଣୀ www.kmcbpel.in ୱେବ୍ସାଇଟ୍ରେ ଉପଲବ୍ଧ ଅଛି। ନୟାଗଡ଼ ଜିଲ୍ଲାରେ ଚଳିତ ମାସ 17 ତାରିଖ ଠାରୁ ଅକ୍ଟୋବର ମାସ 17 ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 25 ବର୍ଷର ଜନସେବା, ତ୍ୟାଗ ଓ ସମର୍ପଣକୁ ସେବା ସଂକଳ୍ପ ଭାବରେ ପାଳନ କରିବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ଅନ୍ତର୍ଗତ ଜନକଲ୍ୟାଣକାରୀ ଯୋଜନା, ସମାଜସେବା, ସ୍ୱଚ୍ଛତା, ପରିବେଶ ସୁରକ୍ଷା ଆଦି ସମ୍ପର୍କରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଆଲୋଚନା କରିଛନ୍ତି ଡକ୍ଟର ଜ୍ୟୋତିରଞ୍ଜନ ଚମ୍ପତି ରାୟ।
2: ଏକ ସୁନ୍ଦର ଶିଶୁର ସ୍ୱାସ୍ଥ୍ୟ ଓ ତାର ପରବର୍ତ୍ତୀ ବିକଶିତ ବୟୋବୃଦ୍ଧି ପାଇଁ ଯେ

0: ପୁଷ୍ଟି ନିହାତି ଅପରିହାର୍ଯ୍ୟ, ଏହାକୁ ସମସ୍ତେ ହୃଦୟଙ୍ଗମ କରିବା ଉଚିତ। ଆଜିର ଶିଶୁଟି ହେଉଛି ଆସନ୍ତାକାଲିର ଭବିଷ୍ୟତ। ହେଲେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଯଦି ଅବହେଳାର ଶିକାର ହୁଏ, ତାହେଲେ ପିଲାଟି ଅନେକ ରୋଗର ଶିକାର ହେବା ସହ କେବଳ ତାର ଶାରୀରିକ ନୁହେଁ ମାନସିକ ଅବନତି ମଧ୍ୟ ଘଟିଥାଏ। ଉତ୍ତମ ପୁଷ୍ଟି ପାଇଁ ସବୁଠାରୁ ପ୍ରଥମ ତଥା ଜରୁରୀ କଥା ହେଉଛି ନବଜାତ ଶିଶୁ ପାଇଁ ମାଆର ପ୍ରଥମ କ୍ଷୀର ବା କଷ କ୍ଷୀର। ଏହା ଶିଶୁର ସ୍ୱାସ୍ଥ୍ୟ ପାଇଁ ଏକ ଦିବ୍ୟ ସଞ୍ଜୀବନୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିରେ ସମସ୍ତ ପ୍ରକାର ପୌଷ୍ଟିକତା ରହିବା ସହିତ ବିଶେଷ କରି ଶିଶୁମାନଙ୍କ ପାଇଁ ଏହା ଏକ ପ୍ରକାର ଈଶ୍ୱର ପ୍ରଦତ୍ତ ରୋଗ ପ୍ରତିରୋଧକ ଶକ୍ତିକାରୀ ଅମୂଲ୍ୟ ଉପହାର। ନୂଆ ଜନ୍ମ ହୋଇଥିବା ପିଲାଟିକୁ ପ୍ରଥମ 6 ମାସ କେବଳ ମା କ୍ଷୀର ନିହାତି ଜରୁରୀ। ଶିଶୁଟି ଯେତେଥର ଚାହୁଁଛି ମା ମାନେ ପିଲାକୁ ସ୍ତନ୍ୟପାନ କରାନ୍ତୁ। ଶିଶୁଟିର ବୟସ 6 ମାସ ପରେ ହେଲେ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଘରୋଇ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ। ହେଲେ ଏହା ସହିତ 2 ବର୍ଷ ଯାଏ ପିଲାଟି ଯେପରି ମା କ୍ଷୀର ପାଏ ସେ କ୍ଷେତ୍ରରେ ମା ମାନେ ଯତ୍ନବାନ ହେବା ଜରୁରୀ। କେହି କେହି ମା କ୍ଷୀର ଅପେକ୍ଷା ବଜାର ପ୍ରସ୍ତୁତ ଡବା ପାଉଡର ପ୍ରୋଟିନ ଯୁକ୍ତ ଖାଦ୍ୟ ଦେବାକୁ ଚାହିଁଥାନ୍ତି, କିନ୍ତୁ ମନେ ରଖିବା କଥା ଯେ ମା କ୍ଷୀର ପରି କୌଣସି ଖାଦ୍ୟର ତୁଳନୀୟ ନୁହେଁ। ବିଶେଷ କରି ମା ମାନେ ଯତ୍ନବାନ ହେବା କଥା ଯେ ଶିଶୁଟି ଯେଉଁ ଖାଦ୍ୟ ଖାଉଛି ସେଥିରେ ସବୁଜ ଶାଗ, ତଟକା ପନିପରିବା, ଫଳ, ତେଲ, ଚିନି, ଗୁଡ଼, ବାଦାମ ଓ ଆୟୋଡିନ ଯୁକ୍ତ ଲୁଣ ଯେପରି ସାମିଲ ହେଇଥିବ। ଓଡ଼ିଆ ଘରର ଚଳନୀରେ ଅଧିକାଂଶ ଗାଁ ଗଣ୍ଡାରେ ମା ମାନେ ପିଲାଟିର ସ୍ୱାସ୍ଥ୍ୟକୁ ଯତ୍ନ ରଖି ନିଜ ଖାଦ୍ୟ ଓ ବିଶ୍ରାମକୁ ପଛରେ ପକାଇ ଦେଇଥାନ୍ତି। ଏହା କିନ୍ତୁ ଠିକ୍ ନୁହେଁ। ଶିଶୁକୁ କ୍ଷୀର ଦେଉଥିବା ମା ମାନେ ନିର୍ଦ୍ଦିଷ୍ଟ ସମୟରେ ବିଶ୍ରାମ ସହିତ ସେମାନେ ଯେପରି ପୁଷ୍ଟିକର ଖାଦ୍ୟ ଖାଇବେ ସେଥିପ୍ରତି ନିତ୍ୟାନ୍ତ ଯତ୍ନବାନ ହେବା ଜରୁରୀ। ମାଆଟିର ସ୍ୱାସ୍ଥ୍ୟ ସୁରକ୍ଷିତ ରହିଲେ ଶିଶୁର ସ୍ୱାସ୍ଥ୍ୟ ଉତ୍ତମ ହୋଇପାରିବ ଏବଂ ତାର ମାନସିକ ଶାରୀରିକ ଅଭିବୃଦ୍ଧି ହୋଇପାରିବ। ପିଲାମାନେ ବିଶେଷ କରି ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ବେଳେ ପାରିପାର୍ଶ୍ୱିକ କ୍ଷେତ୍ରକୁ ଦୃଷ୍ଟି ଦେବା ନିହାତି ଦରକାର, କାରଣ ବିଭିନ୍ନ ରୋଗ ସଂକ୍ରମଣ ହେତୁ ଶରୀରରେ ପୁଷ୍ଟିଗତ ତତ୍ତ୍ୱର କ୍ଷତି ହୋଇଥାଏ, ଯଦ୍ୱାରା ଶିଶୁଟି ବିଭିନ୍ନ ରୋଗର ସହଳ ଶିକାର ହୋଇଥାଏ। ସେହିପରି ବ୍ୟକ୍ତିଗତ ଓ ଭୋଜନଗତ ସ୍ୱଚ୍ଛତାକୁ ଧ୍ୟାନ ଦେଇ ନିଜ ପରିବେଶକୁ ସ୍ୱଚ୍ଛ ରଖନ୍ତୁ। ବର୍ତ୍ତମାନ ବର୍ଷା ଦିନ ଚାଲିଛି, ତେଣୁ ବର୍ଷା ଦିନିଆ ପରିବେଶରେ ମା ମାନେ ଖାଦ୍ୟ ପ୍ରସ୍ତୁତି ସମୟରେ ଭଲ ଭାବରେ ଗରମ ହୋଇଥିବା ଖାଦ୍ୟକୁ ଶୀତଳ କରି ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ। ଖାଦ୍ୟ ଦେବା ପୂର୍ବରୁ ନିଜର ହାତକୁ ଭଲ ଭାବରେ ସାବୁନ ପାଣିରେ ସଫା କରନ୍ତୁ ଏବଂ ଖାଦ୍ୟ ଦେଉଥିବା ପାତ୍ରକୁ ମଧ୍ୟ ବିଶୋଧନ କରନ୍ତୁ। ବଜାରର ପନିପରିବା ଅପେକ୍ଷା ନିଜ ବାଡ଼ିର ବା ଘରୋଇ ପ୍ରସ୍ତୁତ ପରିବା ଯଥା ଅମୃତଭଣ୍ଡା, କଦଳୀ, ସଜନା ଛୁଇଁ ଶାଗ ଦେଇପାରନ୍ତି, ଗାଜର ବିଟ୍ ବି ଦେଇପାରନ୍ତି। ପିଲାମାନଙ୍କୁ ପ୍ରଚୁର ପରିମାଣ ପାଣି ପିଇବାକୁ ଦିଅନ୍ତୁ। ତାଙ୍କୁ ଘରେ ତିଆରି କମଳା ରସ ପିଇବାକୁ ଦିଅନ୍ତୁ। ପିଲାମାନଙ୍କ ପାଇଁ ଚୁଡ଼ାରେ ପ୍ରସ୍ତୁତ ପାଉଡର ଦେଲେ ଖୁବ୍ ଭଲ। ଡାଲି ଭିତରେ ହରଡ଼ ଡାଲି, ମୁଗ ଡାଲି ଦେଲେ ଭଲ। ଡାଲି ପାଣିଟି ପିଲାଙ୍କ ପାଇଁ ଖୁବ୍ ଭଲ। ପିଲାଟି ଯଦି ରୁଗ୍ଣ ଓ ଅତିଶୟ ପୁଷ୍ଟିହୀନ ହୋଇଥାଏ, ତାହେଲେ ତୁରନ୍ତ ନିକଟସ୍ଥ ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ। ଆଲୋଚନା କରିଥିଲେ ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତ ରାୟ। ଶ୍ରୋତା ବନ୍ଧୁମାନେ, କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଟୋମୋଟିଭ୍ ଶିଳ୍ପର ସ୍ଥାନୀୟକରଣକୁ ଦୃଢ଼ କରିବା ଉପରେ କେନ୍ଦ୍ର ବାଣିଜ୍ୟ ଶିଳ୍ପମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଦ୍ୱାରା ସଫଳତାର ସହ ଉତ୍କ୍ଷେପଣ ହେଲା ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05। ଧାର୍ମିକ ଉତ୍ସାହ ଓ ଉଦ୍ଦୀପନାର ସହ ଆଜି ସାରା ଦେଶରେ ପାଳନ କରାଯାଉଛି ଜନ୍ମାଷ୍ଟମୀ ପର୍ବ। ନେପାଳ ବନ୍ୟାରେ ନିଖୋଜ ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଲାଗି

0: ନେପାଳ ପୋଲିସର ପରାମର୍ଶ ଅନୁଯାୟୀ ନିଖୋଜଙ୍କ ପରିଚୟ ଜାଣିବା ନିମନ୍ତେ ଅଟୋସୋମାଲ ଏସ୍ଟିଆର୍ ଡିଏନ୍ଏ ଚିହ୍ନଟ ବ୍ୟବସ୍ଥା କରାଯିବ। ଏଥିଲାଗି ଏକ ସହାୟତା ନମ୍ବର ଜାରି କରାଯାଇଛି। ସେହି ନମ୍ବରଟି ହେଉଛି +9779841616095। ଅଜ୍ଞାତ ମୃତ ଶରୀରରୁ ସଂଗ୍ରହ କରାଯାଇଥିବା ଡିଏନ୍ଏ ପ୍ରୋଫାଇଲ୍ ସହିତ ତୁଳନା କରିବା ଲାଗି ନେପାଳୀ କର୍ତ୍ତୃପକ୍ଷଙ୍କୁ ଇମେଲ୍ ଜରିଆରେ ଭାରତରୁ ସଂଗୃହୀତ ଡିଏନ୍ଏ ବିବରଣୀ ପଠାଯାଇପାରିବ। ଇମେଲ୍ ଆଇଡି ହେଉଛି DNACODIS@nepalpolice.gov.np। ସଂଗୃହୀତ ଡିଏନ୍ଏ ରିପୋର୍ଟର ଏକ କପି କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ମଧ୍ୟ ପଠାଯିବା ଲାଗି ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଏକ ଇମେଲ୍ ଆଇଡି ଜାରି କରାଯାଇଛି, ତାହା ହେଉଛି eoi@kathmandu floods@gmail.com। ନେପାଳରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ ଓ ସହାୟତା କାର୍ଯ୍ୟ ଜାରି ରଖିବା ନିମନ୍ତେ ଭାରତ ପକ୍ଷରୁ ସହଯୋଗ ଜାରି ରହିଛି। ସୂଚନା ଅନୁଯାୟୀ 2 ବିମାନରେ ସେଠାକାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ ସାମଗ୍ରୀ ଓ ସହାୟକ ଉପକରଣ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 21.5 ଟନ୍ ପରିମାଣର ମାନବୀୟ ସହାୟତା ନେଇ ଯାଇଥିବା 2 ବିମାନ ନେପାଳରେ ଅବତରଣ କରିଛି। ସେଠାକାର ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ମନ୍ତ୍ରୀ ମହାବୀର ପୁନ୍ଙ୍କୁ ଏହି ସହାୟତା ହସ୍ତାନ୍ତର କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା 1,269 ବୃଦ୍ଧି ପାଇଛି। 5,000 ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଚିତୱାନ ଅଞ୍ଚଳରୁ ସର୍ବାଧିକ 335 ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନୱାଲ ପାର୍ସି ପୂର୍ବ ଅଞ୍ଚଳରୁ 218 ଏବଂ ପଶ୍ଚିମାଞ୍ଚଳରୁ 212 ମୃତଦେହ ଉଦ୍ଧାର କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ। ଏହି ପରିଦର୍ଶନ ସମୟରେ ଶ୍ରୀ ରାଧାକୃଷ୍ଣନ କେତେକ ଅତ୍ୟାଧୁନିକ ବ୍ୟବସ୍ଥାର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଟେକ୍ ଇନୋଭେସନ ସମ୍ମିଳନୀର ମଧ୍ୟ ଉପରାଷ୍ଟ୍ରପତି ଶୁଭାରମ୍ଭ କରିବେ। ବିଶ୍ୱବିଦ୍ୟାଳୟର ଗବେଷଣା, ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ନୂଆଦିଲ୍ଲୀରେ ଆଜି ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏବଂ ଅଂଶୀଦାର ରାଷ୍ଟ୍ରଗୁଡ଼ିକର ପ୍ରଧାନ ଏବଂ ମୁଖ୍ୟ ବିଚାରପତି, ବରିଷ୍ଠ ନ୍ୟାୟିକ ଅଧିକାରୀ ଯୋଗଦେଇ ନ୍ୟାୟ ପ୍ରଦାନ, ଆନ୍ତର୍ଜାତିକ ବିବାଦର ସମାଧାନ, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତର ବିକାଶ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରର ନ୍ୟାୟିକ ପ୍ରତିନିଧିମଣ୍ଡଳୀ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୱାଡ୍ ଶେର୍ପା ବୈଠକରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇଛି। ଶେର୍ପାମାନେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସ୍ଥାପନ ଓ ବିଶ୍ୱସ୍ତରରେ ସହଯୋଗ ଭିତ୍ତିକ ବିକାଶ ଉପରେ ବୈଠକରେ ମତ ବିନିମୟ କରିଥିଲେ। ସ୍ପେନ୍ର କାନାରୀ ଦ୍ୱୀପାଞ୍ଚଳରେ ପଶ୍ଚିମ ଆଫ୍ରିକୀୟ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ବୋଟ୍ ଓଲଟି ପଡ଼ିବାରୁ 5 ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ କେତେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ରେଡ୍କ୍ରସ୍ ପକ୍ଷରୁ 44 ଉଦ୍ଧାର କରାଯାଇଥିବା ବେଳେ 83 ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। T20 ମହିଳା ଏସିଆ କପ୍ କ୍ରିକେଟରେ ଭାରତୀୟ ମହିଳା କ୍ରିକେଟ ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଗତକାଲି ଦୁବାଇରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 137 ରନ୍ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 5 ବିନିମୟରେ 193 ରନ୍ ସ୍କୋର କରିଥିଲା। ତେବେ ହଂକଂ 16 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 56 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତାକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଅଟୋମୋଟିଭ୍ ଶିଳ୍ପର ସ୍ଥାନୀୟକରଣକୁ ଦୃଢ଼ କରିବା ଉପରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଦ୍ୱାରା ସଫଳତାର ସହ ଉତ୍କ୍ଷେପଣ ହେଲା ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05। ଧାର୍ମିକ ଉତ୍ସାହ ଓ ଉଦ୍ଦୀପନାର ସହ ଆଜି ସାରା ଦେଶରେ ପାଳନ କରାଯାଉଛି ଜନ୍ମାଷ୍ଟମୀ ପର୍ବ। ନେପାଳ ବନ୍ୟାରେ ନିଖୋଜ ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ଫୋରେନ୍ସିକ୍ ସେବା ଯୋଗାଇଦେବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏବଂ T20 ମହିଳା ଏସିଆ କପ୍ କ୍ରିକେଟ ମ୍ୟାଚ୍ରେ ଗତକାଲି ହଂକଂକୁ 137 ରନ୍ରେ ପରାସ୍ତ କରିଛି ଭାରତ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ।

ଆମର ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଉପରେ ଯେତିକି ଗୁରୁତ୍ୱ ଦେବା କଥା ଆମେ ଦେଇନଥାଉ। ବର୍ତ୍ତମାନ ତ ଆମେ ହ୍ୟାଣ୍ଡୱାଶର ଯୁଗରେ ପହଞ୍ଚିଯାଇଛୁ, ସେଥିପାଇଁ ଅନେକ ପରମ୍ପରା ଆମକୁ କୁସଂସ୍କାର ଭଳି ଲାଗୁଛି। ଯଦି ଘରକୁ କେହି ଅତିଥି ଆସୁଛନ୍ତି, ତାଙ୍କୁ ଗୋଡ଼ୁଏ ପାଣି ଦେବା, ମଶାଣିରୁ ଆସି ଗାଧୋଇ ପାଧୋଇ ଘରକୁ ଫେରିବା, ଗୋବରରେ ଲିପାପୋଛା କରିବା ଆମକୁ ପୁରୁଣା କାଳିଆ କୁସଂସ୍କାର ଭଳିଆ ଲାଗେ। କିନ୍ତୁ ବର୍ତ୍ତମାନ ଜଣାପଡ଼ିଛି ଏହା ବିଜ୍ଞାନସମ୍ମତ। ଅନୁଧ୍ୟାନରୁ ଜଣାପଡ଼ିଛି ଗୋବର କୀଟାଣୁନାଶକ ଏବଂ ଏହାର ଗନ୍ଧରେ କୀଟପତଙ୍ଗ ସବୁ ଦୂରେଇ ରହନ୍ତି। ଯେହେତୁ ଅତିଥି ବାହାରୁ ଆସୁଛନ୍ତି, ହାତପାଦ ଧୋଇଲେ ଏବଂ ମଶାଣିରୁ ଆସୁଥିବାରୁ ଗାଧୋଇଲେ ବାହାରର ଜୀବାଣୁ ମଇଳା ଆଦି ଘର ଭିତରକୁ ଆସିପାରିବ ନାହିଁ। ଏଥିପାଇଁ ଏସବୁ ପରମ୍ପରା ଆଗରୁ ରହିଆସିଛି, ବର୍ତ୍ତମାନ ଏହାକୁ କେବଳ ଦୋହରାଯାଉଛି। ଆମର ରକ୍ଷଣଶୀଳ ଏବଂ ପାରମ୍ପରିକ ପରିବାରରେ ଆମେ ଆଉ ଏକ କଥା ଲକ୍ଷ୍ୟ କରିପାରିବା, ମହିଳାମାନଙ୍କ ବାଇଛ କରିବା। ବର୍ତ୍ତମାନର ପିଢ଼ି ଏହାକୁ ପୁରୁଣା କାଳିଆ କହିପାରନ୍ତି, କିନ୍ତୁ ଏହା ମଧ୍ୟ ବିଜ୍ଞାନସମ୍ମତ। ପାଇଖାନାରୁ ଆସିବା ପରେ କପଡ଼ା ବଦଳାଇବା, ଶୌଚ ପରେ ଧୁଆଧୋଇ ନହେବା ପର୍ଯ୍ୟନ୍ତ ଛୁଆଁଚି ହେବା ଆଦି, ଆମର ପୂର୍ବପୁରୁଷମାନେ ସ୍ୱଚ୍ଛତା ଉପରେ କେତେ ଗୁରୁତ୍ୱ ଦେଉଥିଲେ ତାହାର ଜ୍ୱଳନ୍ତ ନିଦର୍ଶନ। ଆଜି ଆମେ କିଛି ନୂଆ କଥା କହୁନାହୁଁ। ଆଗରୁ ହାତ ଧୋଇବା ପାଇଁ ଭଲ ମାଟିର ବ୍ୟବହାର କରାଯାଉଥିଲା, ଏବେ ମଧ୍ୟ ଗ୍ରାମାଞ୍ଚଳରେ ଚିଟିକା ମାଟି ବା ଉତ୍ତର ଭାରତରେ ମୁଲତାନୀ ମାଟିର ବ୍ୟବହାର କରାଯାଉଛି। କେବଳ ସାମଗ୍ରୀ ପରିବର୍ତ୍ତନ ହୋଇଛି, ବର୍ତ୍ତମାନ ଆମେ ଶ୍ୟାମ୍ପୁ, ସାବୁନ ଏବଂ ହ୍ୟାଣ୍ଡୱାଶର ବ୍ୟବହାର କରୁଛୁ। ପରମ୍ପରା ଯାହା ଥିଲା ତାହା ରହିଛି, କେବଳ ସୁବିଧା ସୁଯୋଗ ବୃଦ୍ଧି ପାଇଛି। ଶୌଚ ହେବା ପରେ ମାଟି ଖୋଜିବାକୁ ପଡ଼ୁନାହିଁ, ପାଖରେ ସାବୁନ ଅଛି, ହ୍ୟାଣ୍ଡୱାଶ ଅଛି। ଆମର ଏକ ସ୍ୱଚ୍ଛ ଜୀବନ ଅତିବାହିତ କରିବାରେ ଆଉ ପ୍ରତିବନ୍ଧକ ନାହିଁ। ବର୍ତ୍ତମାନ ତ ଡାକ୍ତରମାନେ କହୁଛନ୍ତି ଖାଇବା ଆଗରୁ ସାବୁନରେ ହାତ ଧୋଇଲେ ଅର୍ଦ୍ଧେକ ରୋଗରୁ ଆମେ ନିଜକୁ ରକ୍ଷା କରିପାରିବା। ହାତ ଧୋଇବାରେ ଅସୁବିଧା କ'ଣ? କେବଳ ଆମକୁ ସଚେତନ ହେବାର ଅଛି। ସାବୁନ ତ ଆଜିକାଲି ସବୁ ସ୍ଥାନରେ ମିଳିପାରୁଛି। ତେବେ ଆସନ୍ତୁ ପରମ୍ପରାକୁ ସମ୍ମାନ କରିବା, ସଚେତନ ହେବା ଏବଂ ଏକ ସ୍ୱଚ୍ଛ ଜୀବନ ଜୀଇଁବା।

0: ଶୁଣୁଥିଲେ ଶ୍ରୀରାମଚରିତ ମାନସ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଚାଷର କଥା।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବର୍ଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ପୁଟଲ, କୁନ୍ଦୁରୁ, ଜହ୍ନି ଆରୁ, ଲଇନି। ତ ଏଇସବୁ ଚାଷ୍ କରବାର୍ ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍, ସେମାନେ ତାଙ୍କର ମୁଖ୍ୟ ଫସଲ ଯେନ୍ଟାକି କି ଆମେ ଧାନ ବୋଲିକରି କହିସୁଁ, ସେଟା ବି କରିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ଧାନ ଆମର୍ ରାଇଜ୍ର ଇଟା ଗୁଟେ ମୁଖ୍ୟ ଫସଲ ହେ। ଧାନ ବରଷକେ ଦୁଇଥର ଅମଲ କରାଯାଉଥିବାର ବେଲ୍କେ ସେ ଧାନ୍କେ ବରଷସାରା ଖାଇଥିବା ସେ ବ୍ୟବହାର ବି କରାଯାଇସିଏ। କଥା ହେଲା ଭିନ୍ନ ଭିନ୍ନ କାରଣନୁ ସଂରକ୍ଷଣ ସମୟାନେ ଧାନ ନଷ୍ଟ ବି ହେଇଯାଇସିଏ। ଗୋଟେ ସର୍ବେକ୍ଷଣନୁ ଜଣାପଡ଼ିଛି ଯେ ଭିନ୍ନ ଭିନ୍ନ କୀଟମନକର ଆରୁ କିଛି ଆମର୍ ଭୁଲ ପଦ୍ଧତି ଲାଗି ଶତକଡ଼ା 10% ଧାନ

0: ଭି ନେହି ପାସେ ନଷ୍ଟ ହେଇଯାଇସିଏ। ସେନ୍ତା ଇନ ଆର୍ ଗୋଟେ କଥାକେ ଦେଖ୍ମା ବୋଇଲେ, ଖରିଫ ଧାନ ମନ୍କେ ସାଧାରଣ ହି ପାସେ ସେପ୍ଟେମ୍ବର ନୁ ଅକ୍ଟୋବର ମାସ ଭିତରେ ଗୋଟେ ପୋକ ଦେଖା ଦେଇଥିସି। ସେଟାକେ ଆମର ଚାଷୀ ଦାଦାମାନେ ମାଟିଆ ଗୁଣ୍ଡି ପୋକ ବୋଲିକରି କହିଥିସନେ। ଚାଷୀ ଦାଦାମାନେ ଏଇଟାର ବିଷୟଟି ନେଇ ଜାଣିଥିବାର କାରଣନୁ ଇ ପୋକ ଯେତେବେଳେ ଆମର ଫସଲ ମନ୍କେ ନଷ୍ଟ କରସି, ସେ ସମୟନେ ଆମେ ତାକେ ନେଇ ଚିହ୍ନି କରି ବେଶୀ ଅସୁବିଧାନେ ପଡ଼ିଥିସୁଁ ଆରୁ କ୍ଷତି ବିଷୟ ହେବାକେ ପଡ଼ିଥିସି। ସେଥିର୍ଲାଗି ବୋଲିକରି ଇ ଧାନ ଫସଲନେ ଇ ମାଟିଆ ଗୁଣ୍ଡି ପୋକର ପରିଚାଳନା କେନ୍ତା କରାଯାଇପାରବା, ଇ କଥା ଗୋଟେ ଆମର ଚାଷୀ ଦାଦାମାନ୍କେ ନିହାତି ଜାନ୍ବାକେ ପଡ଼୍ବା। ଏ ତାପମାତ୍ରା 28 ଡିଗ୍ରୀ ନୁ 30 ଡିଗ୍ରୀ ସେଲସିୟସ୍ ଆରୁ ମଧ୍ୟମ ଧରଣର ବର୍ଷା ଆରୁ ତାର ସନେ ଅଧିକା ଆର୍ଦ୍ରତା ରହିବା ବୋଇଲେ ଇ ପୋକ ଅଧିକା ମାତ୍ରାନେ ଦେଖାଯାଇସିଏ। ଅଗଷ୍ଟ ଆରୁ ସେପ୍ଟେମ୍ବର ମାସେ ଜମିନେ ଅଧିକା ପାଏନ୍ ଜମି ରହୁଛେ ବୋଇଲେ ଇ ପୋକ ଅଧିକା ଲାଗିଥିସିଏ। ତାର ସନେ ଅଧିକା ପବନ ହେବା ବୋଇଲେ ଗୋଟେ ଜମିନୁ ଆର୍ ଗୋଟେ ଜମିକେ ଇ ମାଟିଆ ଗୁଣ୍ଡି ପୋକ ସହଜେ ଯାଇପାରିଥିସି। ସେନ୍ତା ଏବେ ଦେଖ୍ମା ଇ ମାଟିଆ ଗୁଣ୍ଡି ପୋକର ଚିହ୍ନଟ ଆମେ କେନ୍ତା କରିପାର୍ମା, ଇ କଥା ଗୋଟେ କି ବି ଆମର ଚାଷୀ ଦାଦାମାନ୍କେ ନିହାତି ଜାନ୍ବାକେ ପଡ଼୍ବା। ଏ ପୂର୍ଣ୍ଣାଙ୍ଗ କିଟ୍ମାନେ ମାଟିଆ ରଙ୍ଗର ଆରୁ ଛୋଟ ଆରୁ ଲମା ଲମା ଡେନା ଇମାନଙ୍କର ରହିସିଏ। ଇ କିଟ୍ମାନଙ୍କର ଅର୍ଭକମାନଙ୍କର ରଙ୍ଗ ବି ମାଟିଆ ରଙ୍ଗର ଥିସି। ସବୁ ପୂର୍ଣ୍ଣାଙ୍ଗ କିଟ୍ ଆରୁ ଅର୍ଭକ ଧାନ ଗଛର ମୂଲ ହି ପାସେ ଗଦା ଗଦା ହେଇକରି ରହିଥିସନ୍ ଆରୁ ସେ ଫସଲ ରସ୍କେ ଚୁହିଥିସନ୍। ସେନ୍ତା ଏବେ ଦେଖ୍ମା ଇ କିଟ୍ ଲାଗ୍ଲେ କେନ୍ କେନ୍ କ୍ଷତି ସବୁ ହେଇଥିସି, ଇ କଥା ଗୋଟେ ବି ଆମର ଚାଷୀ ଦାଦାମାନ୍କେ ନିହାତି ଜାନ୍ବାକେ ପଡ଼୍ବା। ଏ ପୂର୍ଣ୍ଣାଙ୍ଗ ଆରୁ ଅର୍ଭକମାନେ ଧାନ ଗଛନୁ ତାର ରସ୍କେ ଚୁହି କରି ଖାଇଥିସନ୍ ଆରୁ ସେ ପାଖେ ଏକା ଜମା ହେଇଥିସନ୍। ସାଧା ହେଇପାସେ ଧାନ ଜମିମାନ୍କେ ମଝି ଭାଗନୁ ଇ ପୋକର ଆକ୍ରମଣ ଆରମ୍ଭ ହେଇଥିସିଏ। ଇ ପୋକମାନଙ୍କର ଆକ୍ରମଣ ହେବା ବୋଇଲେ ସେ ଧାନ ଗଛର ପତରମାନେ ହଲଦିଆ ହେଇଯିବା, ଗଛ ଉପରେ ଇ ପୋକମାନେ ମିଠା ଶିଶିର ତ୍ୟାଗ କରିଥିସନ୍ ଆରୁ ଧାନ ଗଛର ମୂଲନୁ ସେ ରସ୍କେ ଚୁହି କରି ଖାଇ ଯାଏସନ୍। ଏନ୍ତା ହେବା ବୋଇଲେ ଫଲମାନେ ଗଛେ ଏକା ଶୁଖି କରି ମରିଯାଏସନ୍ ଆରୁ ଧାନ ଜମିନେ ଧାନ ଚକା ଚକା ହେଇକରି ଧାନ ସବୁ ମରିଯାଇସିଏ। ଇଟାକେ ଗୁଣ୍ଡି ଜ୍ୱଳନ ହପର ବର୍ଣ୍ଣ ବୋଲିକରି କହେସନେ। ଇଟା ହେଲା ପଛେ ଧାନ ଜମିର ଠିକ୍ ମଝି ଭାଗନୁ ସେ ଜମିର ହିର ପଥକେ ଇଟା ମାଡ଼ି ଆଇସି ଆରୁ ଇଟାକେ ଦୂରୁ ଦେଖ୍ମା ବୋଇଲେ ପୁରା ଜମି ପୁଡ଼ିଗଲା ଭଳିଆ ଦିଶିଏ। ଇ ପୋକ ଧାନର ଦୁଇଟା ଭୂତାଣୁ ରୋଗ ଇଟା, ଗୋଟେ ହେଲା ଘାସୁଆ ରୁଗୁଡ଼ିଆ ରୋଗ ଗ୍ରେସି ଷ୍ଟଣ୍ଟ ଡିଜିଜ୍ ଆର୍ ଗୋଟେ ହେଲା ଛିନ୍ନ ରୁଗୁଡ଼ିଆ ରୋଗ ରାଗ୍ଡ ଷ୍ଟଣ୍ଟ ଭାଇରସ୍ ଡିଜିଜ୍। ଇ ଦୁଇଟା ରୋଗକେ ସୃଷ୍ଟି କରିଥିସିଏ। ସେନ୍ତା ପରିଚାଳନା କଥାକେ ଦେଖ୍ମା ବୋଇଲେ ଆଗେ ଆମକେ ଇ ପୋକ ଲାଗିଥିବାର ଜମିନୁ ପାଏନ୍କେ ନିଷ୍କାସନ କରିଦେବାକେ ପଡ଼୍ବା ଆରୁ 3 ରୁ 4 ଦିନ ଇଟାକେ ଶୁଖେଇ ଦେଇକରି ଆର୍ ଥରେ ପାଏନ୍ ମଡ଼େଇ ଦେମା। ଏନ୍ତା ଅଦଲା ବଦଲା କରିକରି ଜମିନେ ପାଏନ୍ ରଖ୍ବାକେ ପଡ଼୍ବା। ଏ ସେନ୍ତା ଜମିନ ପ୍ରତି 10 ଧାଡ଼ି ଗଛ ପଛେ କଢ଼ି କରିବାକେ ପଡ଼୍ବା, ଯାହାଦ୍ୱାରା ଗଛର ମୂଲନେ ଆଲୋକ ପଡ଼ିପାର୍ବା। ସେନ୍ତା ପୋକ ଆକ୍ରମଣ ସମୟନେ ଜବଖିଆର ଯାନ ପ୍ରୟୋଗକେ ବନ୍ଦ କରିବାକେ ପଡ଼୍ବା। ଏ ହଉଛେ ବୋଲେ ଜମିନେ ମକରା ଛାଡ଼ବାରଟା ବି ଭଲ ହେବା। ସେନ୍ତା ଆବଶ୍ୟକ ହଉଛେ ବୋଲେ ଗଛର ମୂଲ ଭାଗେ ଆମେ ଭିନ୍ନ ଭିନ୍ନ ଅନୁମୋଦିତ କୀଟନାଶକ ଔଷଧ ଆମର କୃଷି ବିଜ୍ଞାନ କେନ୍ଦ୍ରର ଆଜ୍ଞାମାନଙ୍କୁ ବୁଝି ସୁଝି କରି ଠିକ୍ ମାତ୍ରାରେ ଇଟା ପ୍ରୟୋଗ କର୍ମା ବୋଇଲେ ଆମର ଫସଲର ସୁରକ୍ଷା ହେବାର ସନେ ସନେ ଧାନ ଫସଲକେ ଭିନ୍ନ ଭିନ୍ନ ରୋଗ ପୋକନୁ ଆମେ ରକ୍ଷା କରିପାର୍ମା।
1: ଶୁଣୁଥିଲେ ଚାଷର କଥା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା।

0: ଗ ବୁଇ, ଆଜି କଲେଜ ଯିବନି କି? ଜଲ୍ଦି ବାହାର, ଲେଟ୍ ହେଇଗଲାଣି।
1: ହଇ ହୋ ଏ ରିକ୍ସାବାଲା ବାବୁ, ଆଜି ତ କ'ଣ ତମେ ଜଲ୍ଦି ଚାଲି ଆସିଲ, କଥା କ'ଣ?
0: ମୋ ରିକ୍ସା ପରା ମୋତେ ରଖେଇ ବସେଇ ଦେଲାନି।
1: ଆଚ୍ଛା,
0: ଖାଲି କହିଲା ମୋ ଦେହରେ ଆଗ କଲେଜ ବୁଇ ବସିବେ, ତାପରେ ଯାଇ ଅନ୍ୟ କଥା।
1: ଏ କଥା ରିକ୍ସା କହିଲା ନା ତମେ କହୁଛ? ମୋ
0: ରିକ୍ସା?
1: ତମ ରିକ୍ସା କ'ଣ ମୋତେ ଲୋଭ କରୁଛି କି?
0: ରିକ୍ସା ନୁହଁ ମ, ଲୋଭ କରୁଛି ରିକ୍ସା।
1: ଓ
2: ଯାତ୍ରା ଜମି ଆସିଲାଣି ହୋ ମୋଟୁ ମାମା।
3: ଆବେ ହେ, ସେ ଟୁକିଟା ବୋଧେ ରିକ୍ସାବାଲା ରୋଲରେ ବଡ଼ କମାଲ ଛୁଟି ଦିଶ ତ।
2: ଦର୍ଶକଙ୍କ କରତାଳି ମାଡ଼ ଆଉ ହୋଇସିଲ ଶବ୍ଦରୁ ଏକଥା ସାଫ ଜଣାପଡ଼ୁଛି।
4: ସେଇଟା କରତାଳି ମାଡ଼ ନୁହେଁ, ରୀତିମତ ମୋ ହୃଦୟ ଭିତରେ ହାତୁଡ଼ି ମାଡ଼, ହାତୁଡ଼ି। କୁହନ୍ତୁ ଆପଣମାନେ ଆଜି ତାକୁ ଉଠେଇ ନେବେ କି ନାହିଁ?
3: ଆଜି ତାକୁ ଆମେ ଉଠେଇ ନ ନେଲେ କାଲିଠୁ ଆମ ହାତରେ ଚୁଡ଼ି ଆଉ ଦେହରେ ଶାଢ଼ୀ ପିନ୍ଧି ରାସ୍ତାଘାଟରେ ବୁଲିବୁ। କ'ଣ ଭାବୁଛ ତମେ ଆମକୁ?
2: ଭେରି କରେକ୍ଟ, ଆସ ଯିବା, ଗୁରୁଚରଣ ସିଆଡ଼େ ପରଦା କାଟିବାକୁ ରେଡ଼ି ହେଇଯାଇଥିବ।
3: ଚାଲ।
1: ତୁ ତ କେବେ ରିକ୍ସାରେ ଚଢ଼ିନୁ, ଆଉ ରିକ୍ସାବାଲାର ମଜା ପାଇବୁ କୁଆଡ଼େ ଯେ?
5: ରିକ୍ସାବାଲାର ମଜା ମୋର ଦରକାର ନାହିଁ ଲୋ ମା।
1: ଦରକାର ନାହିଁ ତ, ଘରେ ବସିଥା, ମୁଁ କଲେଜ ଚାଲିଲି, ଏଇଠି ବୋଉ ଆସିଲେ କହିଦେବୁ। ଚାଲ ହୋ ରିକ୍ସାବାଲା।

0: ଏମିତି ଜେନେରେଟର ତାରଟାକୁ କାଟିଦେବି, ତୁମେ ଢୋ ଢା କରି ଏକା ସାଙ୍ଗରେ ଚାରି ପାଞ୍ଚଟା ପଟାସ ବାଣ ଫୁଟେଇଦେବ। ଆଉ ନରସିଂହ, ତୁ ସାଙ୍ଗେ ସାଙ୍ଗେ ହିରୋ ରୂପୀ ଟକିଟାକୁ ଉଠେଇ ନେଇ ସିଧା ସଡ଼କ ଉପରେ ଥିବା କାର୍ ପାଖକୁ ଚାଲିଯିବୁ। ମୁଁ ସେଠିକି ସଙ୍ଗେ ସଙ୍ଗେ ପହଞ୍ଚିଯିବି, ହେଲା?
1: ଆଉ ମୁଁ ବି ଯିବି।
0: ନା, ତୁମେ ଗଲେ ମାଲିକ ସନ୍ଦେହ କରିବ, ତେଣୁ ତୁମେ ଏଠି ରହି କିଛି ନ ଜାଣିଲା ଭଳିଆ ଗୁଣ୍ଡା ଗୁଣ୍ଡା ବୋଲି ପାଟି କରି ପୋଲିସ ଆଉ ଲୋକଙ୍କୁ ବିପରୀତ ଦିଗକୁ ଦୌଡ଼ି ନେବ।
1: ଠିକ୍ ଅଛି।
0: ତାପରେ ପରବର୍ତ୍ତୀ ଘଟଣା ଉପରେ ସତର୍କ ଦୃଷ୍ଟି ରଖିଥିବ। ଠିକ୍ ଭୋର ବେଳକୁ ଆମ ଭିତରୁ କେହି ଜଣେ ଆସି ଏଠୁ ତୁମକୁ ନେଇଯିବ। ଓକେ
1: ଓକେ,
0: ରେଡ଼ି ହେଇଯାଅ, ମୁଁ ଜେନେରେଟର ଆଡ଼କୁ ଯାଉଛି।
2: ଓହୋ,
3: ଆରେ ବାହ, ରତନୀ, ବା ବା ବା ବା, ବୁଝିଲୁ ରତନୀ, ତୁ କାଲି ସକାଳେ ଅଲବତ ପିନ୍ଧିବୁ ପାଟ ପତନ। ଆଲୋ, ତୁ ଝିଅ ହେଇ ପୁରୁଷ ପାର୍ଟରେ ଯେମିତି କମାଲ ଛୁଟେଇ ଦେଇଛୁ ନା, ସେ ଶଳା ପବନଟା ପୁରା ତୋ ଆଗରେ ଧୂତ। ମୁଁ ସତ କହୁଥିଲି ରତନୀ, ଆଜି ଦିନ ଯାକର ଦୁଃଖ ଦୁର୍ଦ୍ଦଶାଟାକୁ ମୁଁ ଦର୍ଶକଙ୍କ କରତାଳି ମାଡ଼ରେ ପୁରା ଭୁଲି ଗଲିଲୁ। ତୁ ସତକୁ ସତ ଝିଅ ନଉଲ ରତନୀ, ପୁରୁଷ ମରଦ, ମୋ ରାମପୁଡ଼ା ଜାମପୁଡ଼ା ଯାତ୍ରା ଦଳର ପ୍ରେଷ୍ଟିଜ।
2: ଓହୋ, ପଛେ ମୋର ପ୍ରଶଂସା କରିବେ, ଆଗ ଟିକେ ମୋତେ ପଙ୍ଖା କରନ୍ତୁ ନା।

0: ଦେଖୁ ନାହାନ୍ତି, ଝାଳରେ ମୁଁ ବିଲକୁଲ ଭିଜିଗଲିଣି।
1: ଆଲୋ ରତନୀ, ଖାଲି ପଙ୍ଖା କ'ଣ, ଏଣିକି ତୁ ଯାହା କହିବୁ ସେଇଆ କରିବି। ଦେହରୁ ମୁଣ୍ଡରୁ ପୋଷାକଟା ଖୋଲି ଖଟରେ ବସି ଆଗ ଟିକେ ସୁସ୍ଥେଇ ଯା। ଆ ତୁ ବସ, ମୁଁ ତତେ ବିଞ୍ଚୁଛି।
2: ଇଏ କଣ ତୋର ଅନନ୍ତ ସହନର ବେଳ କିଲ, ତେଣେ ଲୋକେ ତତେ ଦେଖିବାକୁ କାଉଳି ମାଉଳି ହଉଛନ୍ତି। ଟୁଏଟ ସରିବା ଉପରେ ପୋଷାକ ପିନ୍ଧି ରେଡି ହେଇଯା।
1: କଣ ମେଞ୍ଜର, ମୁଁ କଣ କହୁଥିଲି, ଏକା ରତନୀ ବାଇଶ ପଳ ହେଲା କି ନାଇଁ?
2: ମୋ ଲାଜା, ମୁଁ କଣ ସେଇ କଥାକୁ ମାନୁନି କି? ଖାଲି ମା ମାଣିକେଶ୍ୱରୀଙ୍କ ଦୟାରୁ ସୋଟା ବନ୍ଦ ନହେଲେ ହେଲା।
1: ଏ ଗଣ୍ଡଗୋଳ କରିବା ପାଇଁ ଆଜି ଗୁଣ୍ଡା ମାନଙ୍କର ଆଗ ହେମତ ହବ ନା? ଏଇ ଖୋଦ ସାନ ଥାନା ବାବୁ ପରା ଏଠି ସଦଳ ବଳେ ଆଡ୍ଡା ଜମେଇଛନ୍ତି।
2: ମୋ ଲାଜା, ମୁଁ କଣ ଆଉ ସେ କଥା ଜାଣିନି କି? ହେଲେ ବାବୁ କାହାନ୍ତି?
1: ଚୋସ୍ତ ପ୍ରକାରେ ପକେଇ ଦେଇ ମେକଅପ୍ ରୁମ୍ ପଛପଟେ ରେଷ୍ଟ ନଉଛନ୍ତି। ଆଇ ତାଙ୍କ ଘୁଙ୍ଗୁଡ଼ି ଶବ୍ଦଟା ଶୁଭୁନି କିଏ?
0: ଓହୋ, ପଛେ ଘୁଙ୍ଗୁଡ଼ି ଶବ୍ଦଟା ଶୁଣିବ, ଆଗ ଟିକେ ଭଲକରି ମୋତେ ହାୱା ଦିଅ ନା।
1: ହଉ ହଉ ହଉ,
0: ହବି ପୁଣି ସିନ୍କୁ ଯିବିଟି, ଦେହରୁ ଝାଳ ଗୁଡାକ ଆହୁରି ଶୁଖିନି ଯେ।
1: ଆଚ୍ଛା ଆଚ୍ଛା, ଏଇ ରତନୀ ଉଠୁ ଉଠୁ, ଚଞ୍ଚଳ ବାହାରି ପଡ଼େ, ନାଚ ସରିଲାଣି ଯେ, ଉଠୁ ଉଠୁ ଉଠୁ। ଓ ତମେ ପୁଣି ଏଇଠି ଆଉ ଛିଡ଼ା ହେଇ ରହିଲ କାହିଁକି? ତେଣେ ଯାଅ, ଦେଖ ଦେଖ ସେପଟେ ଦେଖ।
2: ମୋ ଲାଜା, ଯାଉଛି ହୋ, ଏମିତି ରୋଡ଼ିଟା ଛାଡ଼ୁଛ କିଏକି?
1: ବୁମା ବୁମା, ଏଇ ଥାନା ଆଜ୍ଞା, ଥାନା ଆଜ୍ଞା, ଥାନା ଆଜ୍ଞା, ଉଠନ୍ତୁ ଆଜ୍ଞା, ତେଣେ ପେଣ୍ଡାଲ ଉପରେ ବୁମା ମାଡ଼ ହେଲାଣି। ଆଜ୍ଞା ଆଜ୍ଞା, ଉଠନ୍ତୁ ଉଠନ୍ତୁ ଆଜ୍ଞା।
3: କି କି
1: ଆସିଗଲି ଆଜ୍ଞା, ବରବାଦ ହେଇଗଲି।
3: କି କି ଜମେଲା, ହେ ବୁମା ମାଡ଼ ହେଲା ଆଜ୍ଞା।
1: ହଁ ଆଜ୍ଞା, ମୁଁ ମରି ଯାଉଥାଏ ହୋ ମୋ ରତନୀ, ତୁ ମୋର ସୁନା କୁକୁଡ଼ା ଥିଲୁ ଲୋ ମୋ ରତନୀ, ମୋ ସୁନା କୁକୁଡ଼ାକୁ ଗୁଣ୍ଡା ମାନେ ଉଠେଇ ନେବେ ବୋଲି ମୁଁ ଜମା ଜାଣିନଥିଲି ଲୋ ମୋ ରତନୀ। ତୁ ବିହୁନେ ମୋ ଯାତ୍ରା ପାର୍ଟିଟା ଓଲା ଥୋଇଗଲା ଲୋ ରତନୀ, ମୁଁ ଏବେ କାହା ମୁଖ ନେଇ ବଞ୍ଚିବି ଲୋ ରତନୀ।
4: ଆଜ୍ଞା, ବଡ଼ ଅସୁବିଧା ହଉଛି।
5: ଏ ଦେଖ ସୁନ୍ଦରୀର ଚୋଖା ବେଶ, ଆରେ ନାୟକ ସାଜିଛି ମାଖି ନିଶ, ଦେଖି ତାର ନିଶ ପ୍ରେମରେ ବେହୋସ, ଝିଅ ମାନେ କେତେ ହେଲେ ବାଇ। ଏ ଶୁଣ ଏ ଶୁଣ ଏ ଶୁଣ।

গধ যাই খিলা ধরি মাছ।

ଏତେବେଳେ ଯେ ଶୁଣୁଥିଲେ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି। ପ୍ରଥମେ ସମାଚାର ପ୍ରଭାତ, ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଯାହାର ଅଧର ମଧୁର, ବଦନ ମଧୁର, ନୟନ ମଧୁର, ହସ ହୃଦୟ ଗମନ ଚାହାଣି ଚଳନି ମଧୁର, ଆହା ସେଇ ମଧୁରର ଅଧିପତି ଏ ନିଖିଳ ବିଶ୍ୱର ପ୍ରଭୁଙ୍କୁ ମୋର ଶତକୋଟି ପ୍ରଣାମ। ଆଜି ପୁରରେ ପଲ୍ଲୀରେ ଜନ୍ମାଷ୍ଟମୀରେ ବିଭୋର ସେଇ ଅଗଣିତ ଭକ୍ତଙ୍କୁ ମୋର ଶତକୋଟି ପ୍ରଣାମ। କିଏ କହେ କୃଷ୍ଣ ତାଙ୍କୁ, କିଏ କହେ କାହ୍ନୁ, କିଏ ବା କହ୍ନେଇ ପୁଣି କିଏ

ହେ ବାସୁଦେବ, ହଁ, ଦ୍ୱାପର ଯୁଗରେ ଜନ୍ମ ନେଇ ଏ ଯାବତ ଲୀଳାଖେଳା କରୁଥିବା ନନ୍ଦ ଯଶୋଦା ପୁତ୍ର ବୃନ୍ଦାବନ ବିହାରୀ ଶ୍ରୀକୃଷ୍ଣ ହିଁ କେବଳ ତାହା କରିପାରନ୍ତି। ତାଙ୍କ ବ୍ୟତୀତ ଜନ୍ମ ପୂର୍ବରୁ ମୃତ୍ୟୁ ପରଯାଏ ମନୁଷ୍ୟ ଦେହଧାରୀ କିଏ ବା ଏତେ ରାସର ରସ ରଚେଇପାରେ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ଘନଘୋର ଅନ୍ଧକାର ଭେଦ କରି ସେଦିନ ଯେତେବେଳେ କୃଷ୍ଣଙ୍କର ଜନ୍ମ ହୁଏ, କାରାଗାରର ଗୃହ ଆଲୋକିତ ହୋଇଉଠେ। ମା ଦେବକୀ ପିତା ବସୁଦେବଙ୍କ ଆଖିରୁ ଝରଝର ଝରି ଯାଉଥିଲା ଲୁହର ଧାର। ଆହା, ଏଇ କ'ଣ ସେ ଅଷ୍ଟମ ଗର୍ଭ ଯାହା ପାଇଁ ଏତେ କଥା? ରାଜା କଂସର ମୃତ୍ୟୁ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ ଦ୍ୱାରା ହିଁ ହେବ। ଏତିକି ମାତ୍ର ଆକାଶବାଣୀରେ ନବ ବିବାହିତା ଭଉଣୀ ଦେବକୀ ଓ ତାଙ୍କ ସ୍ୱାମୀ ବସୁଦେବଙ୍କୁ କାରାଗାରରେ ସେଦିନରୁ ବନ୍ଦୀ କରି ରଖିଛି ମହାପ୍ରତାପୀ ରାଜା କଂସ। ଆହା, କି ସୁନ୍ଦର ଏଇ ଛୋଟ ଛୁଆଟିର ଆଖି ଓଠ, କାନ ଆଉ ନାକ, କି ଉଜ୍ଜ୍ୱଳ ତାର ମଥା! ସେତେବେଳେ ସତେ କି ମା ଦେବକୀ ପିତା ବସୁଦେବ ଜାଣନ୍ତି ଯେ ସ୍ୱୟଂ ଭଗବାନ ତାଙ୍କର ଲୀଳାକୁ ପ୍ରକଟ କରିବା ପାଇଁ, ଅଧର୍ମର ବିନାଶ କରି ଧର୍ମର ସଂସ୍ଥାପନା ପାଇଁ ଏ ମର୍ତ୍ତ୍ୟର ଅମରାବତୀରେ ଜନ୍ମ ନେଉଛନ୍ତି? ମା ତ ମ୍ରିୟମାଣ, ପିତା ତ ଅଧୀର, ଅନ୍ୟ ସାତ ସାତ ପୁତ୍ରଙ୍କୁ କଚାଡ଼ି ମାରିଛି ନିଷ୍ଠୁର ସେଇ ଦୁରାଚାରୀ କଂସ। ସେ କ'ଣ ସତେ ଏ ପୁତ୍ରକୁ ନ ମାରି ଛାଡ଼ିବ? ସେ ରାତି ପରି ଅନ୍ଧାର ରାତି ବୋଧହୁଏ ଆଉ ଆଜି ଯାଏ ହୋଇନାହିଁ। ଘଡ଼ଘଡ଼ି ବର୍ଷା, ବିଜୁଳି, ଆହ, ପ୍ରକୃତିର କି ତାଣ୍ଡବ ଲୀଳା! ସେ ଶବ୍ଦରେ ମିଳେଇ ଯାଉଛି କୁନି କୃଷ୍ଣଙ୍କର କାନ୍ଦଣାର ଶବ୍ଦ। ଏ କ'ଣ ହାତରୁ ଗୋଡ଼ରୁ ଖୋଲିଯାଉଛି ବେଡ଼ି, କି ଆଶ୍ଚର୍ଯ୍ୟ, ଖୋଲିଯାଉଛି କାରାଗାରର ଲୁହାର ଦରଜା, ଶୋଇଯାଉଛନ୍ତି ସମସ୍ତ ରକ୍ଷୀ ଓ ପ୍ରହରୀ। ଗୋଟିଏ ଟୋକେଇରେ କୁନି କୃଷ୍ଣଙ୍କୁ ଶୁଆଇ ପିତା ବସୁଦେବ ମଥାରେ ବହନ କରି ଚାଲିଛନ୍ତି ଆଗକୁ ଆଗକୁ, ଯେମିତି ହେଲେ ଏଇ ତେଜମୟ ଦୀପ୍ତିବନ୍ତ ଶିଶୁକୁ ବଞ୍ଚାଇବାକୁ ହେବ। ମାତ୍ର ଏ କ'ଣ ଆଗରେ ଭରା ଯମୁନା ନଦୀ କୂଳ ଲଙ୍ଘୁଛି, ବର୍ଷା ଥମିବାର ଯେ ନା ନାହିଁ, ହେଲେ ଫେରିବାର ବି ତ ପଥ ନାହିଁ। ହେ ପ୍ରଭୁ, ରକ୍ଷା କର, ରକ୍ଷା କର, ହାତ ଯୋଡ଼ିଲେ ପିତା ବସୁଦେବ। କି ଅଦ୍ଭୁତ ଦୃଶ୍ୟ, କି ଲୀଳା, ସତେ ସେଇ ଲୀଳାମୟ ପ୍ରଭୁଙ୍କର! ଯେତେ ଯେତେ ପାଣି ଭିତରେ ପଶି ପଶି ଯାଉଛନ୍ତି, ସେତେ ସେତେ ପାଣି ଯେ ଦୁଇ ଭାଗ ହୋଇ ହୋଇ ଯାଉଛି ଯମୁନା ନଦୀର ଭରା ନଦୀ। ବର୍ଷାର ବୁନ୍ଦାଟିଏ ପାଣି କିନ୍ତୁ ତାଙ୍କ ଉପରେ ବା ଶିଶୁ ଉପରେ ପଡ଼ୁନାହିଁ। ସିଏ କି ସତେ ଜାଣନ୍ତି ଏ ପୃଥିବୀର ଭାରା ବହନ କରିଥିବା ବାସୁକୀ ନାଗ ସେଦିନ ତାଙ୍କର ଶତସହସ୍ର ଫଣାର ନିର୍ଭୟ ଆଶ୍ରୟ ତଳେ ସ୍ୱୟଂ ଭଗବାନ ଏ ପୃଥିବୀର ଅଧିପତିଙ୍କୁ ଜଗି ଜଗି ପଛେ ପଛେ ବାଟ ଚାଲୁଛନ୍ତି? ବାଜି ଉଠୁଛି ଶଙ୍ଖ, ବାଜି ଉଠୁଛି ଭେରିତୁରି, ମଙ୍ଗଳର ସାହାନାଇ, ଘଣ୍ଟ ଘଣ୍ଟା ହୁଳହୁଳିର ଶବ୍ଦରେ ଅସଂଖ୍ୟ ନରନାରୀ ଆଜି ବନ୍ଦନା କରୁଛନ୍ତି, ପାଳନ କରୁଛନ୍ତି, ଆରାଧନା କରୁଛନ୍ତି ମଧୁରାଧିପତି ରଖିଳମ୍ ମଧୁରମ୍ ସେଇ ବାଙ୍କ ବିହାରୀ ମୟୂର ଚୁଳିଆ ଶ୍ରୀକୃଷ୍ଣଙ୍କୁ। ଆଜି ଜନ୍ମାଷ୍ଟମୀ, ଆଜି ପୁରରେ ପୁରରେ କୃଷ୍ଣ ଆବାହନୀର ସେଇ ପବିତ୍ର ଧ୍ୱନି, ଭଗବାନଙ୍କ ଜନ୍ମର ସେଇ ଯେ ଅପୂର୍ବ ଘଡ଼ି ଆଜି। ଆହା, ସେଇ ପାଳନକାରୀ ମା ଯଶୋଦା କି ଜାଣିଥିଲେ ଯାହାକୁ ଥନ ଭାଙ୍ଗି କ୍ଷୀର ଦେଉଛନ୍ତି, ଯିଏ କେତେ ନାଇଁ କେତେ ଗୋପୀଙ୍କୁ ହଇରାଣ ହରକତ କରେ, ପରଘରୁ କ୍ଷୀର ଲବଣୀ ଚୋରି କରି ଖାଏ, ସେ ଯେ ସ୍ୱୟଂ ବିଷ୍ଣୁଙ୍କର ଅବତାର! ନହେଲେ କି ସେଦିନ ସେ କହି ଉଠିଥାନ୍ତେ, ଗାଇ ଉଠିଥାନ୍ତେ, ଉଠି

ସତରେ ମ ଛୁଆଟା କ'ଣ କମ୍ ଦୁଷ୍ଟ, ଉଠିଲେ ପରା ମାଆର ପଣତ କାନି ଧରିବ, ମାଆର ଖୁଆଦଣ୍ଡ ଧରିବ, ଯାଦବ ବଂଶର ରାଣୀ ଯଶୋଦା, ଆହା ଯୁଗ ଯୁଗ ପାଇ ସନ୍ତାପିତ ପ୍ରେମର କି ଦୃଷ୍ଟାନ୍ତ ନ ରଖି ଯାଇଛନ୍ତି ସେ। ମୟୂର ଚୂଳରେ ମଥାରେ ଖୁସି ଦେଇ ବାଙ୍କ ଚାହାଣିରେ ଢଳି ଢଳି ଢଳି ଢଳି ଚାଲନ୍ତି ବଂଶୀ ବଜାଇ, ଯେତେବେଳେ ସେତେବେଳେ ତାଙ୍କ ସହ ଚାଲୁଥାନ୍ତି ପାଗଳ ପ୍ରାୟ ଗୋପପୁରବାସୀ, ପଛେ ପଛେ ତାଙ୍କର ସଭିଏଁ ପାଗଳ ହୋଇ ଧାଇଁ ଚାଲୁଥାନ୍ତି। ସେଦିନ ଧନୁ ଉତ୍ସବର ଆୟୋଜନ କରି ଅକ୍ରୁର ମାଧ୍ୟମରେ କୃଷ୍ଣ ବଳରାମକୁ ମଥୁରା ଡକାଇଛନ୍ତି ରାଜା କଂସ। କୃଷ୍ଣଙ୍କର ବିରହରେ କି ବ୍ୟାକୁଳତା, ମାତୃହୃଦୟର କି ବିଳାପ, କୋଇଲି କେଶବ ଯେ ମଥୁରାକୁ ଗଲା, କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ କୋଇଲି, କୋଇଲି ଖଣ୍ଡକ୍ଷୀର ଦେବି ମୁଁ କାହାକୁ, ଖାଇବାର ପୁତ୍ର ଗଲା ମଥୁରା ପୁରକୂଲ କୋଇଲି। ସେଇ କାଳିନ୍ଦୀ ନଦୀର କାଳିୟ ଦଳନକାରୀ ସେଇ ସେ କୃଷ୍ଣ କହ୍ନେଇ ବାସୁଦେବ, ଆଜି ଯେ ନୀଳାଚଳର ନୀଳ କନ୍ଦରରେ ଜଗନ୍ନାଥ ରୂପରେ ବିରାଜିତ, କିଏ ବା ତାଙ୍କର ଲୀଳାଖିଳାକୁ ବୁଝିଛି ସତେ, ନହେଲେ କି ସେଦିନ ମାଟି ଖାଇ କୃଷ୍ଣ ମାଡ଼ ଖାଇଥାନ୍ତେ ମା ଯଶୋଦାଙ୍କ ଠାରୁ, ସେ ଯେ ସ୍ୱୟଂ ଏ ବିଶ୍ୱର ମାଲିକ। ସେ ପୁଣି ଗାଇ ଉଠୁଥାନ୍ତି, ମୁଁ ତ

ସେଇ ମାଟିଖିଆ ପାଟିରେ କ'ଣ ଦେଖନ୍ତି ଯଶୋଦା? ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଯେ ଘୁରି ବୁଲୁଛି ସେଇ ପାଟିରେ ମା ସେଦିନ ହୋସ୍ ହରେଇ ବସନ୍ତି। ଗୋପୀମାନେ ପୁଣି କେତେବେଳେ କହି ଉଠନ୍ତି, ଶ୍ୟାମ ନାଗର ହେ ଏବେ ସ ହୋଇବ ନାହିଁଟି। ଆହା କି

ସେଇ ମାଟିଖିଆ ପାଟିରେ କ'ଣ ଦେଖନ୍ତି ଯଶୋଦା? ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଯେ ଘୁରି ବୁଲୁଛି, ସେଇ ପାଟିରେ ମା ସେଦିନ ହୋସ୍ ହରେଇ ବସନ୍ତି। ଗୋପୀମାନେ ପୁଣି କେତେବେଳେ କହି ଉଠନ୍ତି, ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁଟି। ଆହା କି ମଧୁର ତାଙ୍କର ବାଲ୍ୟଲୀଳା, କି ଯାଦୁ ସେ ମୋହନ ବଂଶୀର ସତେ। ରାଧା ବାୟାଣୀ ହୋଇ ଗୋପୀମାନେ ବାତୁଳି ହୋଇ ନହେଲେ କି ଘରଦ୍ୱାର ସ୍ୱାମୀ ଛୁଆ ଛାଡ଼ି ଦୌଡ଼ି ଯାଆନ୍ତେ ସେ କଦମ୍ବ ମୂଳକୁ, ସେ ଯମୁନା କୂଳକୁ। ଚନ୍ଦ୍ରସେଣାର ପତ୍ନୀ ରାଧିକା ସୁନ୍ଦରୀ, ପୁଣି ଷୋଳ ସହସ୍ର ଗୋପୀଙ୍କର ନୟନର ମଣି, ସେ ଯେ କୃଷ୍ଣ, ସେ ଯେ କେଶବ, ସେ ଯେ ମାଧବ, ସେ ପୁଣି ଦ୍ରୌପଦୀଙ୍କର ପ୍ରିୟ ସଖା କୃଷ୍ଣଙ୍କୁ କୋଟି ବସ୍ତ୍ର ଦେଇ ଲଜ୍ଜା ନିବାରଣ କରିଥିବା ଅଦୃଶ୍ୟ ପରମ ପୁରୁଷ ପରମ ସତ୍ତା ସେ। ସେ ପୁଣି ପାଣ୍ଡବଙ୍କର ବନ୍ଧୁ, ଧର୍ମର ଧ୍ୱଜାଧାରୀ, କ'ଣ ନୁହନ୍ତି ସେ? ତାଙ୍କର କମ୍ବୁକଣ୍ଠରୁ ସେଦିନ ସେ ଗମ୍ଭୀର ସ୍ୱରରେ କହନ୍ତି, ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ପରିତ୍ରାଣୟ ସାଧୁନାମ ବିନାଶାୟ ଚ ଦୁଷ୍କୃତାମ। ସେ ପାପୀଙ୍କୁ ନାଶ କରନ୍ତି, ସେ ଧର୍ମର ଅକ୍ଷୟ କୀର୍ତ୍ତିକୁ ଜଗତରେ ସ୍ଥାପନା କରିବା ପାଇଁ ବାରମ୍ବାର ପୁଣି ଜନ୍ମ ନିଅନ୍ତି। କିଏ ତାଙ୍କୁ ଧନରେ, କିଏ ତାଙ୍କୁ ମାନରେ, କିଏ ବା ଯଶ କୀର୍ତ୍ତିରେ ବାନ୍ଧି ପାରିଛି? ସେଥିପାଇଁ ତ ସ୍ୱୟଂ ଭଗବାନ କହନ୍ତି, ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାମ ହୃଦୟଂ ଚ ମଦ୍ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ସେ ତ ଭକତର ଭକତିରେ ବନ୍ଧା, ତାହାରି ପ୍ରେମରେ ପାଗଳ। ସେଥିପାଇଁ ଦାସିଆ ବାଉରି ନଡ଼ିଆଟିଏ ଦେଇ ଭକତ ବିଦୁର ଶାଗ ଭଜା ଦେଇ ତୋଷାଇ ପାରିଥିଲା ମନ। ସେଦିନ ସମ୍ରାଟ ଗାଇ ଉଠିଥିଲେ, ଭକତ

ଆହା, ସେଇ ଭଗବାନ, ସେ ତ ଭକ୍ତର ପ୍ରେମର ହିଁ ପାଗଳ। ଆଜି ସେ ଜନ୍ମାଷ୍ଟମୀରେ ଆମରି ଧରାର ଧାମକୁ ଆସିଛନ୍ତି କେବଳ ଭକ୍ତର ମନକୁ ପରୀକ୍ଷା କରିବା ପାଇଁ, କେବଳ ଭକ୍ତର ହୃଦୟରେ ବନ୍ଧା ପଡ଼ିବା ପାଇଁ। କାହିଁ କେତେ କାଳରୁ ହଜାର ହଜାର ବର୍ଷ ଧରି, 5000 ବର୍ଷ ଧରି ଆମର ଭାରତବର୍ଷ ପାଳନ କରୁଛି ସେହି ମହାସମ୍ରାଟଙ୍କର ଜନ୍ମଦିନ। ସେଥିପାଇଁ ତ ପୁଣି ଥରେ ଭକ୍ତଟିଏ, ଦାସୀଟିଏ, ଗୋପୀଟିଏ ଗାଇ ଉଠୁଛି।

ସେଦିନ କୁରୁସଭା ତଳେ ଯେତେବେଳେ ଦ୍ରୌପଦୀଙ୍କର ବସ୍ତ୍ର ହରଣ ହେଉଥିଲା, ସେଇ ଦ୍ରୌପଦୀ ସମସ୍ତଙ୍କୁ ଡାକିଥିଲେ, କେହି ତାଙ୍କର ଲଜ୍ଜା ନିବାରଣ କରିନଥିଲେ। ସେ ଡାକିଥିଲେ, ହେ କୃଷ୍ଣ, ହେ କେଶବ, ହେ ମାଧବ। ମାଧବ କୃଷ୍ଣ ବି ଆଖି ବୁଜି ଦେଇଥିଲେ, କିନ୍ତୁ ଯେତେବେଳେ ସେ ହାତ ଦୁଇଟା ଉପରକୁ ଟେକିଦେଲେ, ଛାତି ଉପରୁ ଖସି ପଡ଼ୁଥିଲା ତାଙ୍କର ଲଜ୍ଜା। ଠିକ୍ ସେତିକି ବେଳେ ସେଇ କୃଷ୍ଣ ହିଁ ତାଙ୍କର କୋଟି ବସ୍ତ୍ର ଦେଇ ଲଜ୍ଜା ନିବାରଣ କରିଥିଲେ। ସେଇ କୃଷ୍ଣ, ସେଇ କେଶବ, ସେଇ ମାଧବ ସମ୍ପୂର୍ଣ୍ଣ ସମର୍ପଣର ହିଁ ଭକ୍ତର ହୋଇଉଠନ୍ତି। ଭକ୍ତ ଯେତେବେଳେ ତାଙ୍କର ଚରଣ ତଳେ ନିଜର ଆତ୍ମା ନିବେଦନ କରିଦିଏ, ସମ୍ପୂର୍ଣ୍ଣ ଭାବରେ ଶ୍ରଦ୍ଧା ଓ ଭକ୍ତିରେ ସମର୍ପିତ ହୋଇଯାଏ। ଆଜିର ଏଇ କଳି କାଳରେ ବି ସେ ଆସନ୍ତି ଭକ୍ତକୁ ଉଦ୍ଧାରିବା ପାଇଁ। ତେଣୁ ହେ ଭକ୍ତଜନ, ଟିକିଏ ବିଶ୍ୱାସ, ଟିକିଏ ନିଷ୍ଠା, ଟିକିଏ ଶ୍ରଦ୍ଧାରେ ତାଙ୍କୁ ଆରାଧନା କଲେ

0: ସେ ମିଳିଯାଆନ୍ତି ଆମର ହାତ ପାହାନ୍ଥାରେ। ସେ ଭକ୍ତର ହିଁ ଭଗବାନ, ସେ ତର୍କରେ ମିଳନ୍ତି ନାହିଁ, ସେ ମିଳନ୍ତି ବିଶ୍ୱାସରେ। ଆଜିର ଏହି ଜନ୍ମାଷ୍ଟମୀର ପୂତ ପବିତ୍ର ଦିବସରେ ଶଙ୍ଖ ଘଣ୍ଟ ଘଣ୍ଟା ହୁଳହୁଳି ନାଦରେ ନିନାଦିତ କରୁଥିବା ହେ ଅଗଣିତ ଭକ୍ତବୃନ୍ଦ, ପୁନର୍ବାର ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି। ଆଜିର ମଧ୍ୟରାତ୍ରରେ ଜନ୍ମ ନେଉଥିବା ସେହି ମହିମାମୟ ପରମ ପୁରୁଷଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହିତ ନିବେଦନ କରୁଛି। ଜୀବନ ଗଲେ ଏତିକି କରିବ, ଶ୍ୟାମ ନାମ ମୋର ହୃଦୟ ଲିହିବ।
1: ଶୁଣୁଥିଲେ ଓଡ଼ିଆରେ ଆଲୋଚନା, ମଧୁରାଧିପତି ଶ୍ରୀକୃଷ୍ଣ ମଧୁରମ୍। ଏ ସମ୍ପର୍କରେ ଆଲୋଚନା କରିଥିଲେ ପଲ୍ଲୀଶ୍ରୀ ପଟ୍ଟନାୟକ, ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ନିଜାମଙ୍କ ରଚନାରୁ କୁମାର ଶାନୁ ଏବଂ ନିବେଦିତାଙ୍କ କଣ୍ଠରେ ଏହି ଗୀତଟି।

ଶୁଣିଥିଲେ କୁମାର ଶାନୁ ଏବଂ ନିବେଦିତାଙ୍କ କଣ୍ଠରେ ଗୀତଟି ନିଜାମଙ୍କ ରଚନାରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

କୁମ୍ଭକର୍ଣ୍ଣ ପାଖରେ ଚେତା ପାଇ ସୁଗ୍ରୀବ ଭାବିଲା, ବଳିଷ୍ଠମାନେ ମୋତେ ନିକୁତ୍ସ ବା ହୀନ ଭାବିବେ। ଏହି ଚିନ୍ତା କରି କୁମ୍ଭକର୍ଣ୍ଣ ନାକକୁ ତୁଚ୍ଛେ ଅଳ୍ପକେ ଦାନ୍ତରେ କାମୁଡ଼ି କାନକୁ ଛିଣ୍ଡେଇ ଆକାଶ ଉପରକୁ କୁଦିଗଲା। ଦଣ୍ଡଧାରୀ ଶ୍ରୀରାମଙ୍କ ପାଶରେ ସୁଗ୍ରୀବ ପହଞ୍ଚି ପାଦ ତଳେ ପଡ଼ନ୍ତେ ପ୍ରଶଂସା କରି କୂଳକୁ ଆଦରି ନେଲେ। ପ୍ରବଳ ଲାଜଲୋଭୀ ବା ଲଜ୍ଜା ପାଇ ଦନୁଜ ବା ଅସୁର ବାହୁଡ଼ିଲା। ରକ୍ତ ଦେହରୁ ବହି ପଡ଼ୁଛି, କ୍ରୋଧରେ ଭୁଜ ବଢ଼େଇ କପି ସମାଜକୁ ଭୁଞ୍ଜିଲା କୁମ୍ଭକର୍ଣ୍ଣ। କିନ୍ତୁ ସେମାନେ ତାର ନାସି ବା କର୍ଣ୍ଣର ରନ୍ଧ୍ର ବାଟେ ବାହାରିଗଲେ। ମନେ ହେଲା ଇନ୍ଦ୍ର ଗୋପପୁଞ୍ଜ ବା ବର୍ଷାଦିନିଆ ନାଲି ସାଧବ ବୋହୁ ପୋକମାନେ ମାଟି ତଳୁ ବାହାରୁଛନ୍ତି। ବିକ୍ଷୁକୀ ବଂଶୀ ରାଜ ବା ସୂର୍ଯ୍ୟବଂଶୀ ରାମ ନାରାଚ ବିନ୍ଧି ତା ବାହୁପାଦ ସହ ତା ତେଜ ବିଛେଦିଲେ। କୁମ୍ଭକର୍ଣ୍ଣ କହିଲା, ମୁଁ ଅନ୍ୟଦାନବ ନୁହେଁ, ତୋର ଯେତେ ବାଣ ଅଛି ମୋତେ ବିନ୍ଧିଦେ, ତୋ ତୁଣୀର ହାଲୁକା ହେବ। ବାଳି ଓ ବିରାଧ ବନର ପଶୁ ଭଳି ତୁ ତାଙ୍କୁ ମାରିଛୁ, ଖର ରାକ୍ଷସ ଖର ବା ଗଧ ଭଳି। ଏତକ କହିଲାବେଳେ ରାମ ବାଛି ଯେତେ ସର ବିନ୍ଧିଲେ କେହି ତା ଶିର ଛେଦିପାରିଲେ ନାହିଁ। ପଥରରେ ପଡ଼ି ଫୁଲର କିଛି ନ ହେବା ଭଳି ଘଟିଲା। ବିସ୍ମିତ ହେଲେ ରାମଚନ୍ଦ୍ର। ବିଷ୍ଣୁ ଅରି ବା ସୁଦର୍ଶନ ଭଳି ଅର୍ଦ୍ଧଚନ୍ଦ୍ର ବାଣ ମାରିବାରୁ ମୁଣ୍ଡକୁ ଦୁଇଖଣ୍ଡ କଲା, ଫାଳେ ପଡ଼ି ନୀଳିନ୍ଦୀ ସରୋବର ତିଆରି କଲା, ଆଉ ଫାଳେ ମେଘନାଦ ପାଚିରି ଭାଙ୍ଗିଦେଲା। ବାର୍ତ୍ତା ପାଇ ରୋଦନ କଲା ରାବଣ। ମହାପାର୍ଶ୍ୱ କହିଲା, ଆପଣ ଉତ୍ସାହ ହରଉଛନ୍ତି କାହିଁକି, ମୁଁ ରାମକୁ ବଧ କରିବି। ପାଞ୍ଚ ଭାଇ ସାଙ୍ଗରେ ନେଇ ବାହାରିଲା ସେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା ପ୍ରସେନଜିତ୍ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକ ନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ସବୁ ବର୍ଗର ସବୁ ବୟସର ମନୋରଞ୍ଜନ
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ସମୟ ବର୍ତ୍ତମାନ 9:00। ଶୁଣନ୍ତୁ ହିନ୍ଦୀ କଥଚିତ୍ରର ଗୀତ। କଥଚିତ୍ର ମନ୍, କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଗୀତିକାର ସମୀର, ସଙ୍ଗୀତକାର ସଞ୍ଜୀବ ଦର୍ଶନ। କଥଚିତ୍ର ମନ୍।

ଏଥିରେ ଶୁଣନ୍ତୁ ପ୍ୟାର୍ କିଆ ତୋ ଡରନା କିଆ କଥାଚିତ୍ରରୁ ଏହି ଗୀତଟି ଉଦିତ ନାରାୟଣଙ୍କ କଣ୍ଠରେ, ସମୀରଙ୍କ ଗୀତ ରଚନା, ସଙ୍ଗୀତକାର ଯତୀନ ଲଲିତ, କଥାଚିତ୍ର ପ୍ୟାର୍ କିଆ ତୋ ଡରନା କିଆ।

ଶୁଣୁଛନ୍ତି କେତୋଟି ହିନ୍ଦୀ କଥଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥିରେ ଶୁଣନ୍ତୁ ମୈନେ ପ୍ୟାର କିୟା କଥଚିତ୍ରରୁ ଏଇ ଗୀତଟି। ମିଳିତ କଣ୍ଠରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଏସ୍ପି ବାଲସୁବ୍ରମଣ୍ୟମ, ଉଷା ମଙ୍ଗେସ୍କର ଏବଂ ଶୈଳେନ୍ଦ୍ର ସିଂ। ଗୀତିକାର ଅସଦ ଭୋପାଲି, ସଙ୍ଗୀତକାର ରାମ ଲକ୍ଷ୍ମଣ। କଥଚିତ୍ର ମୈନେ ପ୍ୟାର କିୟା।

ଏଥର ଶୁଣନ୍ତୁ, ମେରେ ୟାର କି ସାଦି ହେ କଥାଚିତ୍ରରୁ ଏଇ ଗୀତଟି କଣ୍ଠଦାନ କରିଛନ୍ତି ସୋନୁ ନିଗମ, ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଗୀତକାର ଜାଭେଦ ଅଖ୍ତର, ସଙ୍ଗୀତକାର ଜିତ ପ୍ରୀତମ। କଥାଚିତ୍ର ମେରେ ୟାର କି ସାଦି ହେ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥଚିତ୍ରର ଗୀତ।

ପ୍ରଥମେ ଶୁଣନ୍ତୁ ବନ୍ଧୁ ମହାନ୍ତି କଥାଚିତ୍ରରୁ ଏଇ ଗୀତଟି, ଚିତ୍ତରଞ୍ଜନ ଜେନାଙ୍କ କଣ୍ଠରେ ଗୀତ ଓ ସଙ୍ଗୀତ ପ୍ରଫୁଲ୍ଲ କର।

ଗୀତଟି ଶୁଣୁଥିଲେ ଚିତ୍ତ ଜେନା ଏବଂ ବାଣୀ ଜୟରାମଙ୍କ କଣ୍ଠରେ। ବନ୍ଧୁ ମହାନ୍ତି କଥାଚିତ୍ରରୁ ଗୀତ ରଚନା କରିଥିଲେ ଗୀତିକାର ଗୋକୁଳାନନ୍ଦ ପଣ୍ଡା। ବର୍ତ୍ତମାନ ଶୁଣନ୍ତୁ କୃଷ୍ଣ ସୁଦାମା କଥାଚିତ୍ରରୁ ଏହି ଗୀତଟି ସିକନ୍ଦର ଆଲାମଙ୍କ କଣ୍ଠରେ। ଗୀତିକାର ଶିବବ୍ରତ ଦାସ, ସଙ୍ଗୀତକାର ଶ୍ରୀ କୁମାର। କଥାଚିତ୍ର କୃଷ୍ଣ ସୁଦାମା।

ଏଥର ଶୁଣନ୍ତୁ, ଭକ୍ତ ସାଲବିକ କଥାଚିତ୍ରରୁ ଏଇ ଗୀତଟି। ସାଲବିକଙ୍କ ରଚନା, କଣ୍ଠଦାନ କରିଛନ୍ତି ଶିଳ୍ପୀ ଭିକାରୀ ବଳ, ସଙ୍ଗୀତ ଶ୍ରୀ ଭୁବନ, କଥାଚିତ୍ର ଭକ୍ତ ସାଲବିକ।

ପରବର୍ତ୍ତୀ କଥାଚିତ୍ର ମଥୁରା ବିଜୟ କଣ୍ଠଦାନ କରିଛନ୍ତି ଗୀତା ପଟ୍ଟନାୟକ। ଗୀତିକାର ନାରାୟଣ ପ୍ରସାଦ ସିଂ, ସଙ୍ଗୀତକାର ରାଖଲ ମହାନ୍ତି। କଥାଚିତ୍ର ମଥୁରା ବିଜୟ।

ଶେଷରେ ଅଭିମାନ କଥାଚିତ୍ରରୁ ଶୁଣନ୍ତୁ ଏଇ ଗୀତଟି, ଘନଶ୍ୟାମ ପଣ୍ଡାଙ୍କ କଣ୍ଠରେ, ଗୀତିକାର ଶିବବ୍ରତ ଦାସ, ସଙ୍ଗୀତକାର ରାଧାକୃଷ୍ଣ ସରୋଜ କୁମାର, କଥାଚିତ୍ର ଅଭିମାନ।

ନମସ୍କାର, ଶୁଭ ସକାଳ। ଆମର ଏହି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ଆଉ ଏକ ନୂତନ ସଂସ୍କରଣ ସହିତ ମୁଁ ଗୀତାଞ୍ଜଳି ସାହୁ ସ୍ୱାଗତ କରୁଛି ଆପଣ ସଭିଙ୍କୁ କାର୍ଯ୍ୟକ୍ରମର ପରିସରକୁ। ସକଳ ଅବତାର ସାର କିଏ ବା ଦେବା ପଟାନ୍ତର, ନିଜ ମୂରତି ଚକ୍ରଧର ସ୍ୱୟଂ ଶ୍ରୀକୃଷ୍ଣ ଅବତାର। ଏମନ୍ତେ ନାନା ରୂପ ଧରେ ସେହରି ସଂସାରେ ବିହରେ, ଦୁଷ୍ଟଙ୍କ ବଳ ତେଜେ ହରି ସଂସାର ରଖେ ନରହରି। ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ବା ଗୋକୁଳାଷ୍ଟମୀ, ବିଷ୍ଣୁଙ୍କର ଦଶାବତାର ମଧ୍ୟରୁ ଆଠତମ ବା ଅଷ୍ଟମ ଅବତାର ଓ ଚବିଶ ଅବତାର ମଧ୍ୟରେ ବାଇଶତମ ଅବତାର। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ପୁରା ଦେଶରେ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଇଥାଏ। ଏହି ଦିନ ସମସ୍ତେ ବେଶ୍ ଶ୍ରଦ୍ଧାର ସହିତ କୃଷ୍ଣ ଜନ୍ମ ପାଳନ କରିଥାନ୍ତି। ପ୍ରତିବର୍ଷ ଏହା ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ ହୋଇଥାଏ। ପୁରାଣରେ ବର୍ଣ୍ଣିତ କଥା ଅନୁସାରେ ଯେତେବେଳେ ବି ଧରାରେ ଅସୁର ଶକ୍ତି ଓ ଦୁଷ୍ଟ ଶକ୍ତିଙ୍କର ପ୍ରାଦୁର୍ଭାବ ବଢ଼ିଥାଏ, ସେହି ସମୟରେ ଭଗବାନ ଅବତାର ନେଇଥାନ୍ତି। ବିଷ୍ଣୁଙ୍କର ଅନେକ ଅବତାର ମଧ୍ୟରୁ ଗୋଟିଏ ଅବତାର ହେଉଛି କୃଷ୍ଣ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀ ବସୁଦେବ ଓ ଦେବକୀଙ୍କ କୋଳମଣ୍ଡନ କରିଥିଲେ ଶ୍ରୀକୃଷ୍ଣ ରୂପରେ। କୃଷ୍ଣ ଲୀଳାକୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣିତ। ହିନ୍ଦୁ ଧର୍ମର ବୈଷ୍ଣବ ପରମ୍ପରାରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ। ଭାଗବତ ଅନୁଯାୟୀ କୃଷ୍ଣଙ୍କର ଜୀବନର ନୃତ୍ୟ

ଟିକାର ପରମ୍ପରା, କୃଷ୍ଣ ଜନ୍ମ ସମୟ ମଧ୍ୟରାତ୍ରିରେ ଭକ୍ତିଗୀତ ଗାନ, ଉପବାସ, ବ୍ରତ, ରାତ୍ରି ଉଜାଗର ବା ଜାଗରଣ ଆଦି ହେଉଛି ଜନ୍ମାଷ୍ଟମୀର ବିଭିନ୍ନ ଅଂଶ। ଧାର୍ମିକ ଉତ୍ସାହ ଉଦ୍ଦୀପନାର ସହିତ ସାରା ଦେଶରେ ଜନ୍ମାଷ୍ଟମୀ ପାଳିତ ହେଉଅଛି। ବିଶେଷ କରି ମଥୁରା ଏବଂ ବୃନ୍ଦାବନରେ ଅତି ଜାକଜମକରେ ଏହା ପାଳିତ ହୋଇଥାଏ। ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ପାଳନ ହୁଏ। ଜନ୍ମାଷ୍ଟମୀ ପର୍ବ କେବଳ ଭଗବାନ ଶ୍ରୀକୃଷ୍ଣଙ୍କର ଐତିହାସିକ ଜନ୍ମ ଉତ୍ସବ ପାଳନ କରିବା ପାଇଁ ନୁହେଁ, ବରଂ ଲୋକ କଲ୍ୟାଣକାରୀ ଆଦର୍ଶର ସମ୍ମାନ କରିବା ମଧ୍ୟ

ଭାରତୀୟ ସନାତନ ସଂସ୍କୃତି ଓ ପୁରାଣ ସାହିତ୍ୟରେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ପୂର୍ଣ୍ଣ ଅବତାର। ସେ କେବଳ ଜଣେ ଦେବତା ନୁହନ୍ତି, ବରଂ ଜୀବନ ଜିଇଁବାର କଳା ଶିଖାଉଥିବା ଜଣେ ଶ୍ରେଷ୍ଠ ଗୁରୁ ଓ ମାର୍ଗଦର୍ଶକ। ଶ୍ରୀକୃଷ୍ଣଙ୍କର ବାଲ୍ୟ ଲୀଳା ମାଧୁର୍ଯ୍ୟରେ ପୂର୍ଣ୍ଣ। ମଥୁରାରୁ ଗୋପପୁର ଆଗମନ, ମାତା ଯଶୋଦା ଓ ନନ୍ଦରାଜଙ୍କ ଗୃହରେ ବାଳଗୋପାଳଙ୍କ ଲହୁଣୀ ଚୋରି, ଲୀଳା ପ୍ରତ୍ୟେକ ଭକ୍ତଙ୍କ ହୃଦୟକୁ ଆନ୍ଦୋଳିତ କରିଥାଏ। ପୁତନାବଦ୍ଧ କାଳିଆ ଦଳନ ଓ ଗୋବର୍ଦ୍ଧନ ପାହାଡ଼କୁ ଅଙ୍ଗୁଳିରେ ଟେକି ଗୋପବାସୀଙ୍କୁ ରକ୍ଷା କରିବା ମାଧ୍ୟମରେ ସେ ନିଜର ଦିବ୍ୟ ଶକ୍ତିର ପରିଚୟ ଦେଇଥିଲେ। ଗୋପୀମାନଙ୍କ ସହିତ ରାସଲୀଳା ସାଧାରଣ ପ୍ରେମ ନୁହେଁ, ବରଂ ଜୀବାତ୍ମା ଓ ପରମାତ୍ମାର ମିଳନର ଏକ ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ରୂପକ। କର୍ମଣ୍ୟ ବାଧିକାରସ୍ତୁ ମା ଫଲିଷୁ କଦାଚନ, ଅର୍ଥାତ୍ ଫଳର ଆଶା ନ ରଖି ନିଜ କର୍ମ କରିଚାଲିବା ହିଁ ମାନବ ଜୀବନର ପ୍ରକୃତ ଧର୍ମ ବୋଲି ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ ଗୀତାରେ ଅର୍ଜୁନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ ଓ ସମଗ୍ର ବିଶ୍ୱକୁ କର୍ମବାଦର ସନ୍ଦେଶ ଦେଇଥିଲେ। ଆଜିର ବ୍ୟସ୍ତବହୁଳ ଓ ମାନସିକ ଚାପଗ୍ରସ୍ତ ଜୀବନରେ ଶ୍ରୀକୃଷ୍ଣଙ୍କର କଥା ଓ ବାଣୀ ଅତ୍ୟନ୍ତ ପ୍ରାସଙ୍ଗିକ। ସେ ବନ୍ଧୁତ୍ୱର ପରିଭାଷା ସୁଦାମା ମାଧ୍ୟମରେ ଓ ଭକ୍ତିର ପରିଭାଷା ରାଧା ଓ ଗୋପୀଙ୍କ ମାଧ୍ୟମରେ ସଂସାରକୁ ଦେଖାଇଛନ୍ତି। ତାଙ୍କ ଚରିତ୍ରକୁ ଅନୁଧ୍ୟାନ କଲେ ମନକୁ ଶାନ୍ତି ମିଳେ ଓ ଜୀବନର ସଠିକ୍ ଦିଗ୍ଦର୍ଶନ ପ୍ରାପ୍ତ ହୁଏ।

ପ୍ରତିବର୍ଷ ସେପ୍ଟେମ୍ବର 4 ତାରିଖରେ ଜାତୀୟ ବନ୍ୟପ୍ରାଣୀ ଦିବସ ବା ନ୍ୟାସନାଲ୍ ୱାଇଲ୍ଡ ଲାଇଫ୍ ଡେ ପାଳନ କରାଯାଏ। ଏହା ବ୍ୟତୀତ ବିଶ୍ୱ ବନ୍ୟଜନ୍ତୁ ଦିବସ ବା ୱାର୍ଲଡ ୱାଇଲ୍ଡ ଲାଇଫ୍ ଡେ ପ୍ରତିବର୍ଷ ମାର୍ଚ୍ଚ 3 ତାରିଖରେ ସାରା ବିଶ୍ୱରେ ପାଳିତ ହୋଇଥାଏ। ଭାରତରେ ବିଶେଷ କରି ଅକ୍ଟୋବର 2 ତାରିଖରୁ ଅକ୍ଟୋବର 8 ତାରିଖ ପର୍ଯ୍ୟନ୍ତ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ବା ନ୍ୟାସନାଲ୍ ୱାଇଲ୍ଡ ଲାଇଫ୍ ୱିକ୍ ମଧ୍ୟ ପାଳନ କରାଯାଏ। ବିଲୁପ୍ତ ପ୍ରାୟ ବନ୍ୟଜନ୍ତୁ ଓ ଉଦ୍ଭିଦମାନଙ୍କ ସୁରକ୍ଷା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଓ ମହତ୍ତ୍ୱ। ପୃଥିବୀର ଜୈବ ବିବିଧତା ଓ ପ୍ରାକୃତିକ ପରିବେଶର ସନ୍ତୁଳନ ରକ୍ଷା କରିବାରେ ବନ୍ୟଜନ୍ତୁଙ୍କ ଭୂମିକାକୁ ବୁଝାଇବା, ଜଙ୍ଗଲ କ୍ଷୟ ରୋକିବା ଓ ପଶୁପକ୍ଷୀଙ୍କ ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଏହି ଦିବସର ମୂଳ ଲକ୍ଷ୍ୟ। ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଶିମିଳିପାଳ ଜାତୀୟ ଉଦ୍ୟାନ ବାଘ ଓ ହାତୀ ସଂରକ୍ଷଣ ପାଇଁ ପ୍ରସିଦ୍ଧ। ଭିତରକନିକା ଜାତୀୟ ଉଦ୍ୟାନ ବଉଳା, କୁମ୍ଭୀର ଓ ବିଦେଶୀ ପକ୍ଷୀଙ୍କ ବାସସ୍ଥଳୀ। ଚିଲିକା ପକ୍ଷୀ ଅଭୟାରଣ୍ୟ ଇରାବତୀ ଡଲଫିନ୍ ଏବଂ ପରିବ୍ରାଜକ ପକ୍ଷୀଙ୍କ ପାଇଁ ଜଣାଶୁଣା। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମହାନଦୀ କୂଳରେ ଅବସ୍ଥିତ ଘଞ୍ଚ ଅରଣ୍ୟ ଓ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ।

ବର୍ଷାଦିନରେ ସାଧାରଣତଃ ମଶା ସାପ ବିଷାକ୍ତ କୀଟ ସରୀସୃପଙ୍କର ପ୍ରାଦୁର୍ଭାବ ବଢ଼ିଥାଏ। ସନ୍ତସନ୍ତିଆ ପରିବେଶ ଏମାନଙ୍କ ବଢ଼ିବା ପାଇଁ ଅନୁକୂଳ ହୋଇଥାଏ। ଏସବୁରୁ ରକ୍ଷା ପାଇବା ପାଇଁ କିଛି ସତର୍କତାମୂଳକ ଉପାୟ ବିଷୟରେ ସଭିଏ ଜାଣିବା ଜରୁରୀ। ଘର ଓ ଆଖପାଖର ପରିବେଶକୁ ସଫା ରଖିବା ନିହାତି ଭାବରେ, ଘାସ ବୁଦା ଛୋଟ ଛୋଟ ଗଛ ଆଦିକୁ କାଟି ସଫା କରିବା, ଯେପରିକି ସାପ ରହିବାକୁ ସୁବିଧା ନ ହୁଏ। ଘର ପାଖରେ କାଠ ଗଦା, ପଥର ଗଦା କିମ୍ବା ପୁରୁଣା ଭଙ୍ଗାରୁଜା ସାମଗ୍ରୀ ରଖିବା ଠିକ୍ ନୁହେଁ। ଘରେ ଥିବା କାନ୍ଥ ଓ ଚଟାଣରେ ଥିବା ଛୋଟ ବଡ଼ ଗାତ ସବୁକୁ ବନ୍ଦ କରିବା। ବର୍ଷା ଦିନରେ ଚଟାଣରେ ନ ଶୋଇ ସବୁବେଳେ ଖଟ କିମ୍ବା ପଲଙ୍କର ବ୍ୟବହାର କରନ୍ତୁ। ମଶାରୀ ଟାଙ୍ଗି ଶୋଇବା ଉଚିତ। ବର୍ଷା ଦିନରେ ରାତିରେ ବାହାରକୁ ବାହାରିବା ସମୟରେ ସବୁବେଳେ ଟର୍ଚ୍ଚ ଲାଇଟ୍ ଓ ବାଡ଼ି ବ୍ୟବହାର କରିବା। ବାହାରେ କାମ କରିବା ସମୟରେ ଗମ୍ବୁଟ୍ ବା ବନ୍ଦ ଥିବା ଗଭୀର ଜୋତା ପିନ୍ଧିବା ଉଚିତ। ଯଦି ସାପ କାମୁଡ଼ାର ଶିକାର କିଏ ହୁଏ, ତେବେ ତା'ର ପ୍ରାଥମିକ ଚିକିତ୍ସା କରନ୍ତୁ। ସ୍ଥିର ରୁହନ୍ତୁ, ଆଦୌ ବ୍ୟସ୍ତ ନ ହୋଇ ସରକାରୀ ଡାକ୍ତରଖାନାକୁ ଯାଇ ଚିକିତ୍ସା କରାନ୍ତୁ। ସାପ କାମୁଡ଼ିଲେ କୌଣସି ଦେଶୀ ଚିକିତ୍ସା ଯଥା ଝଡ଼ାଫୁଙ୍କା କିମ୍ବା ଗୁଣିଗାରେଡ଼ି ଆଦି ନ କରି ତୁରନ୍ତ ଡାକ୍ତରଖାନା ଯାଆନ୍ତୁ। ସରକାରୀ ଡାକ୍ତରଖାନାରେ ଆଣ୍ଟିସ୍ନେକ୍ ଭେନମ୍ ଇଞ୍ଜେକ୍ସନ୍ ବିନା ମୂଲ୍ୟରେ ଉପଲବ୍ଧ ଅଟେ।

ବର୍ଷା ଦିନରେ ସାଧାରଣତଃ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଦେଖାଦେଇଥାଏ ଡାଇରିଆ ବା ତରଳ ଝାଡ଼ା। ଏହା ବହୁତ ସାଧାରଣ କଥା, କିନ୍ତୁ ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା ମୁଖ୍ୟତଃ ଦୂଷିତ ଜଳ ଓ ଖାଦ୍ୟ ମାଧ୍ୟମରେ ବ୍ୟାପିଥାଏ। ବର୍ଷା ଦିନରେ ଜୀବାଣୁ, ଭୂତାଣୁ ଓ ପରଜୀବୀମାନଙ୍କ ବଂଶବୃଦ୍ଧି ଅଧିକ ହେଉଥିବାରୁ ଏହି ରୋଗ ବ୍ୟାପିବାର ଆଶଙ୍କା ବଢ଼ିଥାଏ। ଏହାର ମୁଖ୍ୟ ଲକ୍ଷଣ ସାଧାରଣତଃ ଦିନକୁ ବାରମ୍ବାର ପାଣି ଭଳି ପତଳା ଝାଡ଼ା ହେବା, ପେଟ କାଟିବା ଓ ମୋଡ଼ି ହେବା, ବାରମ୍ବାର ବାନ୍ତି କରିବା, ଜଳୀୟ ଅଂଶ କମିଯିବା ଯୋଗୁଁ ଓଠ ଶୁଖିଲା ଶୁଖିଲା ଲାଗିବା, ପ୍ରବଳ ଶୋଷ ହେବା, ଆଖି ପଶିଯିବା, ଶରୀରରେ ଶକ୍ତି ନଥିଲା ଭଳି ଅନୁଭବ କରିବା ଓ ମୁଣ୍ଡ ବୁଲାଇବା ଭଳି ଲାଗିଥାଏ। ଡାଇରିଆ ହେଲେ ସର୍ବାଧିକ ଗୁରୁତ୍ୱ ଶରୀରର ଜଳୀୟ ଅଂଶ ବଜାୟ ରଖିବା ଉପରେ ଧ୍ୟାନ ଦିଆଯିବା କଥା। ଏଥିପାଇଁ ବିଶୁଦ୍ଧ ପାଣିରେ ORS ଦ୍ରବଣ ଗୋଳି ସେହି ପାଣିକୁ ବାରମ୍ବାର ପିଇବା ପାଇଁ ରୋଗୀକୁ ଦେବା ଉଚିତ। ଯଦି ଘରେ ORS ଉପଲବ୍ଧ ନାହିଁ, ଲେମ୍ବୁ ଲୁଣ ଚିନି ପାଣି ମିଶାଇ ଘୋଳ ତିଆରି କରନ୍ତୁ ଏବଂ ବ୍ୟବହାର କରିପାରିବେ। ଏହି ସମୟରେ ଦେହ ଦୁର୍ବଳ ଥିବାରୁ ସହଜରେ ହଜମ ହେଉଥିବା ହାଲୁକା ଖାଦ୍ୟ ଖାଇବା ଉଚିତ। ବିଶେଷ କରି ଶିଶୁମାନଙ୍କୁ ଡାଇରିଆ ହେଲେ ତା'ର ପ୍ରଭାବ କମାଇବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଜିଙ୍କ ଟାବ୍ଲେଟ୍ ଦିଆଯାଏ। ବର୍ଷା ଦିନେ ଡାଇରିଆରୁ ରକ୍ଷା ପାଇବା ପାଇଁ ଫୁଟା ପାଣି ସର୍ବଦା ବ୍ୟବହାର କରିବା ଉଚିତ। ଖାଦ୍ୟକୁ ସର୍ବଦା ଘୋଡ଼ାଇ ରଖିବା ଉଚିତ, ସେଥିରେ ଯେପରି ମାଛି ବସିବେ ନାହିଁ ତାହାକୁ ଧ୍ୟାନ ରଖିବା। ସବୁବେଳେ ସତେଜ ଏବଂ ଗରମ ଖାଦ୍ୟ ଖାଇବାକୁ ଜୋର ଦେବା। ବାସି ଖାଦ୍ୟ କିମ୍ବା ରାସ୍ତା କଡ଼ରେ ବିକ୍ରି ହେଉଥିବା ଖୋଲା ଖାଦ୍ୟ ବର୍ଷା ଦିନେ ଜମାରୁ ଖାଇବା ଉଚିତ ନୁହେଁ। ହାତ ଧୋଇବା ଅଭ୍ୟାସ ରଖିବା, ଖାଇବା ପୂର୍ବରୁ ଏବଂ ଶୌଚାଳୟ ବ୍ୟବହାର ପରେ ହାତକୁ ଭଲ ଭାବରେ ସାବୁନ କିମ୍ବା ହ୍ୟାଣ୍ଡୱାଶରେ ସଫା ପାଣିରେ ଧୋଇବା।

ଯାତ୍ରା ଆରମ୍ଭ କରିଥିଲେ 1985 ମସିହା। ଟାଇଟାନିକ୍ ଜାହାଜ ବୁଡ଼ିଯିବାର 73 ବର୍ଷ ପରେ ପ୍ରଥମ ଥର ପାଇଁ ତା'ର ଚିତ୍ର ପାଣି ଭିତରୁ ଆସିଥିଲା। 1998 ମସିହା ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲର ଔପଚାରିକ ଭାବରେ ଆରମ୍ଭ ହୋଇଥିଲା। 1825 ମସିହା ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଗ୍ରାଣ୍ଡ ଓଲ୍ଡ ମ୍ୟାନ୍ ଅଫ୍ ଇଣ୍ଡିଆ କୁହାଯାଉଥିବା ଦାଦାଭାଇ ନାରୋଜୀଙ୍କ ଜନ୍ମ। 2009 ମସିହା କୋଇଲା କମ୍ପାନୀ SCCLକୁ ମିନି ରତ୍ନ କମ୍ପାନୀ ସମ୍ମାନ ସ୍ୱାୟତ୍ତ ପ୍ରଦାନ କରାଗଲା। 2005 ମସିହା ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରିଜା ପ୍ରସାଦ କୋଇରାଲାଙ୍କୁ ଗିରଫ। 2000 ମସିହା ସିଡ୍ନୀରେ 27ତମ ଅଲମ୍ପିକ୍ ଖେଳର ଶୁଭାରମ୍ଭ। 1906 ମସିହା ପ୍ରସିଦ୍ଧ ହିନ୍ଦୀ ପତ୍ରକାର ସମୀକ୍ଷକ ସାହିତ୍ୟିକ ଆଲୋଚକ ନନ୍ଦ ତୁଲାରେ ବାଜପେୟୀଙ୍କ ଜନ୍ମ।

ଜାଣିବା ଏଥର ଇତିହାସ ପୃଷ୍ଠାରୁ ଆଜି ଦିନର ମହତ୍ତ୍ୱ ସମ୍ପର୍କରେ। 1781 ଆମେରିକାର ଲସ୍ ଏଞ୍ଜେଲିସ୍ ସହରର ସ୍ଥାପନା ହୋଇଥିଲା। 1888 ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ ଇଂଲଣ୍ଡ ପାଇଁ ସାମୁଦ୍ରିକ

ଏଥର କିଛି ସ୍ଥାନୀୟ ଖବର। କଲମପୁରଠାରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜୈବିକ ତଥା ପ୍ରାକୃତିକ ଚାଷ ଉପରେ ଏକଦିନିକିଆ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବ୍ଲକରୁ ବେଲଖଣ୍ଡକୁ ସଂଯୋଗ କରୁଥିବା ରାସ୍ତାର ଉତେଇ ନଦୀ ବ୍ରିଜ୍ ଏବେ ବିପଦ ସଂକୁଳ ହୋଇପଡ଼ିଛି। ସେତୁ ଦୁଇ ପାର୍ଶ୍ୱରେ ବଡ଼ ବଡ଼ ଖାଲ, ଦୁର୍ଘଟଣା ଆଶଙ୍କା ବଢ଼ିବାରେ ଲାଗିଛି। ମଦନପୁର ରାମପୁର ବ୍ଲକର ଝିଅ ଲିଲି ସାହୁ ହିମାଚଳ ପ୍ରଦେଶର 611 ମିଟର ପ୍ରାୟ 20,000 ଫୁଟର ୟୁନମ୍ ପର୍ବତ ଆରୋହଣ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ନୂଆପଡ଼ା ଜିଲ୍ଲାରେ ପରିବେଶ ସୁରକ୍ଷା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣକୁ ସୁଦୃଢ଼ କରିବାକୁ ନେଇ ଚତୁର୍ଥ ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥୁଆମୂଳ ରାମପୁର ବ୍ଲକ ଗ୍ରାମ ବିକାଶ ଶିକ୍ଷା ନିକେତନ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଘୁମୁରା ଗୀତରେ ଜନଜୀବନର ଚିତ୍ର ଶୀର୍ଷକ ଆଲୋଚନାଚକ୍ର ଓ ସତ୍ୟନାୟକ ଗ୍ରନ୍ଥାବଳୀ ଲୋକାର୍ପଣ ସମାରୋହ ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥର ପାଣିପାଗର ସୂଚନା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରଙ୍କ ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ରାଜ୍ୟର ସବୁଆଡ଼େ ବର୍ଷା ଲାଗି ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ସବୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ଭବାନୀପାଟଣାଠାରେ ସର୍ବୋଚ୍ଚ ତାପମାତ୍ରା 30 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 22 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା।

ଟାଇମ୍ ଆଣ୍ଡ ଟାଇଡ୍ ୱେଟ୍ ଫର୍ ନନ୍, ଅର୍ଥାତ୍ ସମୟ ଏବଂ ଜୁଆର କାହାକୁ ଅପେକ୍ଷା କରନ୍ତି ନାହିଁ। ସେହି ନୀତିରେ ସମୟ ସରିଯାଇଛି, କାର୍ଯ୍ୟକ୍ରମରୁ ବିଦାୟ ନେବାର ବେଳ ଆସିଛି। ଆଜି ଦିନଟି ଆପଣମାନଙ୍କ ପାଇଁ ଶୁଭଙ୍କର ହେଉ, ମଙ୍ଗଳମୟ ହେଉ, ଏହି କାମନା ନେଇ ରହୁଛି ମୁଁ ଗୀତାଞ୍ଜଳି ସାହୁ। ନମସ୍କାର।

ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏତିକିରି ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ପୂର୍ବାହ୍ନ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହିରଖୁଛୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା, ପରିବେଷଣ କରିବେ ଜୟଦେବ ବେହେରା ଏବଂ ସାଥୀ। ସୁଗମ ସଙ୍ଗୀତ ଦିନ 12:30 କଣ୍ଠଶିଳ୍ପୀମାନେ ହେଲେ ସ୍ୱାଗତିକା ମହାପାତ୍ର, ବନବିହାରୀ ଜେନା, ତୃପ୍ତି ଦାସ ଏବଂ ପ୍ରଣବ କିଶୋର ପଟ୍ଟନାୟକ। ଚଷର କଥା ଦିନ 1:10। ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ବିଚିତ୍ରା ପ୍ରଚାର କରିବୁ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ଏଥିଲା ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ଆସିବୁ ଦିନ 12:00। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ପାଲା ପରିବେଷଣ କରୁଛନ୍ତି ଜୟଦେବ ବେହେରା ଏବଂ ସାଥୀ।
1: ବୋଲୋ ଶ୍ରୀ ଜଗନ୍ନାଥ ସ୍ୱାମୀ କି
2: ଜୟ।
1: ବୋଲ ମନ ବିଶ୍ୱପିତା ବିଶ୍ୱସ୍ରଷ୍ଟା ବିଶ୍ୱବନ୍ଦ ପରମ ପ୍ରେମମୟ।
2: ହା

ବନ ଗହନରୁ ଭାସି ଆସୁଥିଲା ବାଳା କରୁଣ କ୍ରନ୍ଦନ। ଯେଉଁ ବନ କଥା ଏଠି ଉଲ୍ଲେଖ କରାଗଲା ପଣ୍ଡିତେ, ତାହା କେଉଁ ବନ? ଲେଖିଲେ ମହାକବି କାଳିଦାସ। ଆଉ କାବ୍ୟ ହେଲା କୁମାର ସମ୍ଭବମ। ଲେଖିଲେ ଅସ୍ତ୍ୟୁତ୍ତରାସ୍ୟାଂ ଦିଶି ଦେବତାତ୍ମା

0: ದೇವಭೂಮಿ ಪವಿತ್ರ ಭಾರತ ವರ್ಷರ ಉತ್ತರ ದಿಗರೆ ದೇವತಾತ್ಮ ಗಿರಿರಾಜ ಹಿಮಾಳಯ ಪೃಥ್ವೀರ ಮಾನದಂಡ ಸದೃಶ್ಯ ವಿರಾಜಿತ ସେହି ପର୍ବତର ପାଦ ଦେଶରେ ଏକ ଘଟଣା ଘଟିଛି। କଣ ହେଇଛି ନା, ନିଘଞ୍ଚ ଅରଣ୍ୟ ମଧ୍ୟରେ ନିବିଡ଼ ଅନ୍ଧକାର ରାତିରେ ଏକ ରୂପସୃଷ୍ଟ ବଜିଣା ଅବର୍ଣ୍ଣନୀୟା ଯୁବତୀ ମା ବନଚଣ୍ଡୀଙ୍କ ମନ୍ଦିରରେ ବସି କ୍ରନ୍ଦନ କରୁଛି। କାନ୍ଦି କାନ୍ଦି କହୁଛି, ମା ଏତେ ବଡ ସଂସାରରେ ମୁଁ ଆଜି ଏକା, ମୋ ବାପା, ମୋ ମା, ମୋ ଭାଇ ସମସ୍ତଙ୍କୁ କିଏ ବିନାଶ କରି ମତେ ଆଜି ଏକାକିନି କରିଦେଇଛି। ମୁଁ ତାକୁ ଜାଣିପାରିଲେ ପ୍ରତିଶୋଧ ନେବି। ମତେ କହିଦିଅ ମା, ମୋ ବଂଶର ହତ୍ୟାକାରୀ କିଏ? କାନ୍ଦି କାନ୍ଦି କହୁଛି ମାଙ୍କୁ, କେମିତି
1: କେମିତି
0: ଘେନ।

ଆଖିରୁ ଲୁହ ଢାଳି ଆର୍ତ୍ତ କଣ୍ଠରେ ଯୁବତୀ ଯେତେବେଳେ ମାଙ୍କୁ ଡାକିଦେଲା କରୁଣାମୟୀ ସନ୍ତାନ ବତ୍ସଳା ମା ସହିପାରିଲେ ନାହିଁ। ତେଣୁ ଆବିର୍ଭୂତା ହୋଇ କହୁଛନ୍ତି, ଆରେ ମା, ତୁ କାହିଁକି ମନ ଦୁଃଖରେ ଏକାକିନି କାନ୍ଦୁଛୁ? କଣ ହେଇଛି ତୋର? ସୁଖ ଦୁଃଖ ତ ପ୍ରତ୍ୟେକ ମନୁଷ୍ୟକୁ ଭୋଗିବାକୁ ହୁଏ। ଏଥିପାଇଁ ସଂସ୍କୃତ ସାହିତ୍ୟରେ ଗୋଟାଏ ଶ୍ଳୋକ, ସୁଖସ୍ୟ।

ହେମର ସୁଧି ସନ୍ଥ ସମାଜ ସୁଖ ଓ ଦୁଃଖ ମନୁଷ୍ୟର କର୍ମ ଅପକର୍ମର ଫଳ ଏହା ସମସ୍ତଙ୍କୁ ଭୋଗିବାକୁ ହୁଏ। ପ୍ରତ୍ୟେକ ମନୁଷ୍ୟ ନିଜର କର୍ମ ଡୋରିରେ ବନ୍ଧା। ଏଣୁ ଗୋସ୍ୱାମୀ ତୁଳସୀଦାସ ରାମଚରିତ ମାନସରେ କହିଦେଲେ ନାହିଁ କୋଇ ସୁଖ।

0: କହିଦେଲେ ମାରିଏ ତୁ ଚିନ୍ତା କର ନା, ତୋର ସମସ୍ତ ଦୁଃଖ ମୁଁ ଦୂର କରିଦେବି। ତୋର କଣ ହେଇଛି, କଣ ଦରକାର ପଣ୍ଡିତେ? ମାଙ୍କ ଠାରୁ ଆଶ୍ୱାସନା ପାଇ ଯୁବତୀ କହିଲା, ମା ଲୋ ମତେ କହିଦିଅ ମୋ ବଂଶର ହତ୍ୟାକାରୀ କିଏ, ମୁଁ ତାକୁ ମାରି ମୋ ପ୍ରତିଶୋଧର ଜ୍ୱାଳାକୁ ଶାନ୍ତ କରିବି। ମା ମା କହିଦେଲେ, ତେବେ ଶୁଣିଲ ଝିଅ, ତୋ ବଂଶର ହତ୍ୟାକାରୀ ହେଉଛନ୍ତି ଅଯୋଧ୍ୟା ନରେଶ ଦଶରଥ ନନ୍ଦନ ରାମରେ। ଯଦି ତୁ ମାରିବାକୁ ଚାହୁଁ ତେବେ ନିଅ ଏ ମନ୍ତ୍ର ସିଦ୍ଧ ଦିବ୍ୟ ଖଡ୍ଗ,
1: ଖଡ୍ଗ
0: ମାରିବା ପାଇଁ ମୁଁ ତତେ ପ୍ରଦାନ କରୁଛି। କିନ୍ତୁ ମନେ ରଖ, ଯେତେ ଦିନ ପର୍ଯ୍ୟନ୍ତ ରାମଙ୍କୁ ଶତ୍ରୁ ବୋଲି ଭାବିବୁ ଏଇ ଖଡ୍ଗରେ ରାମ ମରିବ, କିନ୍ତୁ ଯେଉଁ ଦିନ ତୁ ରାମଙ୍କୁ ମିତ୍ର ବୋଲି ଭାବି ନେବୁ ଏଇ ଖଡ୍ଗରେ ରାମ ମରିବନି ରେ। ଆଉ ଏତେ ବୋଲି ଚଣ୍ଡୀ ଧୀରେ ହେଲେ।

0: ଶ୍ରୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ,
1: ଆଜ୍ଞା,
0: ଲକ୍ଷ୍ମଣ ଜାଣିନଥିଲେ ଉପବର୍ଣ୍ଣଟା ଅଭିଶପ୍ତ ବୋଲି, ଅଜ୍ଞାତରେ ବିନା ଆଦେଶରେ ଯେତେବେଳେ ପାଦ ପକେଇ ଦେଇଛନ୍ତି, ଆଜ୍ଞା, ଲକ୍ଷ୍ମଣ ସଙ୍ଗେ ସଙ୍ଗେ ପଥର ପାଲଟି ଗଲେ। ଏଣେ ଲକ୍ଷ୍ମଣ ଆସିବାର ବିଳମ୍ବ ଦେଖି ରାମଚନ୍ଦ୍ର ଖୋଜିବାକୁ ବାହାରି ପଡ଼ିଲେ। କେମିତି କବି ଲେଖିଲେ ଗୋଟାଏ ପଦ, ରାଗ ହେଲା କଲ୍ୟାଣ ହାରି, ତାଳ ହେଲା ତ୍ରିପଟା। ଆରେ ସେ

0: ଲତା ଆଢୁଆଳରେ ରହି ସେଇ ଯୁବତୀ ରାମଙ୍କ ରୂପଲାବଣ୍ୟକୁ ଦେଖି ମନେ ମନେ ଭାବୁଛି,
1: ଆହା
0: କେଡେ ସୁନ୍ଦର ଯୁବକ, ଆଜାନୁ ଲମ୍ବିତ ବାହୁ, କାକକୃଷ୍ଟ କେଶ, ପଦ୍ମ ପଳାଶ ନୟନ, ଆରକ୍ତ ଗଣ୍ଡ ମଣ୍ଡଳ, ଏହିପରି ସୁନ୍ଦର ଯୁବକଟିଏ ମୋର ହୃଦୟ ସିଂହାସନର ରାଜା ହେବା ଦରକାର। ତେଣୁ ଭାବିଲା ଆଉ ହେବ।

0: ରାମ ରୂପରେ ବିମୁଗ୍ଧ ହୋଇ ଯୁବତୀ ଚିନ୍ତା କଲା କଣ
1: କଣ କଲା
0: ଲେଖିଲେ ଓଡ଼ିଆ ସାହିତ୍ୟର ମାଇଲ ଖୁଣ୍ଟି କବିବର ରାଧାନାଥ ରାୟ କାବ୍ୟ ହେଲା ଯଜାତି କେଶରୀ
1: କେଶରୀ
0: ହେ ପ୍ରେମ ସିଂହାସନ।

ଯୁବତୀ ରାମର ଉପରେ ନିଜର ଭାରସାମ୍ୟ ହରାଇ ଅନତି ଦୂରରୁ ରାମଙ୍କୁ ଡାକିଲା, ହେ ଯୁବକ, ତମେ ମୋ ନିକଟକୁ ଟିକେ ଆସ, ଆଦ୍ୟରେ ଆ, ପ୍ରାନ୍ତରେ ସୋ, ଚୌପଦୀ ହେ ଆସ ନବୀ।

କହିଲା ହେ ପ୍ରିୟତମ, ତୁମେ ପ୍ରେମ ରୂପକ ଅଠାକାଠିରେ ମୁଁ ମନ ରୂପକ ସାରସ ପକ୍ଷୀକୁ ବାନ୍ଧି ସାରିଲଣି, ତେଣୁ ମୋ ଶରୀରକୁ ଆଜି ବାନ୍ଧି ନିଅରେ। ରାମଚନ୍ଦ୍ର କିନ୍ତୁ ମନା କରିଦେଇ ନିଜ ଗନ୍ତବ୍ୟ ପଥରେ ଆଗେଇବାକୁ ଲାଗିଲେ। ହେଲେ ଯୁବତୀ କହିଲା, ହେ ଯୁବକ, ତୁମେ ମୋତେ ଗ୍ରହଣ ନ କର, ହେଲେ ନିଜର ପରିଚୟ ତ ଟିକେ ଦିଅ। ରାମଚନ୍ଦ୍ର ପରିଚୟ ଦେବାକୁ ଯାଇ କହିଲେ, ହେ ଅଜ।

ଯୁବତୀ କର୍ଣ୍ଣରେ ଯେତେବେଳେ ରାମ ଶବ୍ଦଟା ବାଜିଗଲା, ପ୍ରତିଶୋଧର ବନ୍ୟା ଆଜି ଦ୍ୱିଗୁଣିତ ହୋଇ ଜଳି ଉଠିଲା। ଭାବିଲା ତେବେ ଇଏ ସେ ରାମ ଯେ ମୋ ମା ମୋ ବାପା ମୋ ଭାଇଙ୍କୁ ବିନାଶ କରିଛି। ହଁ ତେବେ ୟାକୁ ମାରି ମୁଁ ମୋର ପିତୃ ମାତୃ ହନ୍ତାର ପ୍ରତିଶୋଧ ନେବି। କିନ୍ତୁ ଯୁବତୀର ହୃଦୟରେ ପ୍ରେମ ଓ ପ୍ରତିଶୋଧ ମଧ୍ୟରେ ଲାଗିଲା ଗୋଟାଏ ଦ୍ୱନ୍ଦ୍ୱ। ଶେଷରେ ଯୁବତୀ ଭାବିଲା ଏହାକୁ ମାରିଦେଲେ ମୋ ବାପା ମୋ ମା ମୋ ଭାଇ ତ ଆଉ ଫେରି ଆସିବେନି, ବରଂ ମୁଁ ମୋର ପ୍ରେମକୁ ହରାଇ ବସିବି। ତେଣୁ କଳେ ବଳେ କୌଶଳେ ଏହାକୁ

ରାମଚନ୍ଦ୍ର କିନ୍ତୁ ଶେଷ ଥର ପାଇଁ କହିଦେଲେ, ଯୁବତୀ ମୁଁ ବାସର ରାତିରେ କୁଳଦୀପ ଛୁଇଁ କଥା ଦେଇଛି, କେବେ ହେଲେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିବି ନାହିଁ, ତେଣୁ ମୁଁ ବଚନବଦ୍ଧ। ଯଥାର୍ଥରେ ଗୋସ୍ୱାମୀ ତୁଳସୀଦାସ ଗୋଟାଏ ପଦ କହିଲେ, ହେ ରଘୁକୁ।

ସୀତା ରୂପକୁ ଧାରଣ କରି ଯୁବତୀ ରାମଙ୍କୁ ନେଇ ଚାଲିଗଲା ପାତାଳପୁରକୁ। ପାତାଳପୁରରେ ମାୟା ବନ୍ଧନରେ ବାନ୍ଧି ଦେଇ ଯୁବତୀ ନିଜ ରୂପକୁ ଦେଖାଇ କହିଲା, ରାମ ମୁଁ ତୋର ଶୟନ ସହଚରୀ ସୀତା ନୁହେଁ, ମୁଁ ହେଉଛି ରାମ ପ୍ରେମ ପାଗିଳିନୀ ଅଭିସାରୀ କଳ୍ପନା। ତୁମ ମା ତାଡ଼କିକୁ ମାରିଛୁ, ମୋ ବାପା ମୁଣ୍ଡ ରାକ୍ଷସ, ମୋ ଭାଇ ସୁବାହୁକୁ ମାରିଛୁ, ହେଲେ ମୁଁ ତତେ ମାରୁନି, ମୁଁ ତତେ ବିବାହ କରିବି। କହ ମତେ ବିବାହ କରିବୁ ନାଇ ଖଡ଼ଗରେ ମରିବୁ। ରାମ କହିଲେ, ମୁଁ କେବେ ହେଲେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିପାରିବିନି। ଏତିକିରେ ଯୁବତୀ ଭାବିଲା, ପ୍ରଥମ ପତ୍ନୀ ଅଛି ବୋଲି ମତେ ଗ୍ରହଣ କରିବନି, ଯଦି ତାକୁ ମାରି ଦିଆଯାଏ ତେବେ ତା ବିରହରେ ନିଶ୍ଚିତ ଭାବରେ ମତେ ଗ୍ରହଣ କରିବ।

ସେ ତାଙ୍କୁ ମାରିବା ପାଇଁ ଯେତେବେଳେ ଉଦ୍ୟତ ହେଲା, ମା ବନଚଣ୍ଡୀ ଆବିର୍ଭୂତ ହେଲେ ଆଉ କହିଲେ, କ୍ଷାନ୍ତ ହୁଅ ଯୁବତୀ, ମୁଁ ତତେ ବର ଦେଇଥିଲି ରାମଙ୍କୁ ମାରିବା ପାଇଁ, ବିବାହ ପାଇଁ ନୁହଁ କି ସୀତାଙ୍କୁ ମାରିବା ପାଇଁ ନୁହଁ, ତୁ ମୋ ବରର ଅବମାନନା କରିଛୁ, ତେଣୁ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ହୁଅ। ଏହା ଶୁଣି ଯୁବତୀ କଲା କଣ, କହିଲା ମାଙ୍କୁ, ମା

ଚଣ୍ଡୀଙ୍କ ପାଦ ତଳେ ପଡ଼ି ଯୁବତୀ କହିଲା, ମା, ରାମଙ୍କ ବିନା ମୁଁ ବଞ୍ଚି ପାରିବି ନାହିଁ। ସେ ମୋର ଇହକାଳ ପରକାଳର ଦେବତା, ହୃଦୟରେ ଥରେ ବରଣ କରିଛି ଯେତେବେଳେ ଆଉ କାହାକୁ ବରଣ କରି ମୁଁ ଅସତୀ ହେବି ନାହିଁ। ମା, ମତେ ଆଶୀର୍ବାଦ କର। ଯୁବତୀର ଆକୁଳ ପ୍ରାର୍ଥନା ଶୁଣି ମା କହିଲେ, କଳ୍ପନାରେ ତତେ ଏଥିପାଇଁ ରାମଙ୍କ ନିକଟରେ ଶରଣାପନ୍ନ ହେବାକୁ ପଡିବ, ସେ ହିଁ ତୋର ଅଭିଳାଷ ପୂର୍ଣ୍ଣ କରିବେ। କାରଣ ତୁ ଯାହାଙ୍କୁ ସାଧାରଣ ମାନବ ବୋଲି ଭାବୁଛୁ ସେ ତାହା ନୁହନ୍ତି, ରାମ ସୀତା ହେଉଛନ୍ତି ସ୍ୱୟଂ ଲକ୍ଷ୍ମୀ ନାରାୟଣ, ତେଣୁ ସେ ନିଶ୍ଚିତ ଭାବେ ତୋ କଥା ବୁଝିବେ। ଏହା ଶୁଣି ଯୁବତୀ କଲା କଣ, ଅଭିସାରି ବା ମା ଘେନି

ଧୀମାନ୍ତବର୍ଗ ଲକ୍ଷ୍ୟ ଦେବେ କାୟ ମନ ବାକ୍ୟରେ ନିଜଙ୍କୁ ରାମଙ୍କ ନିକଟରେ ସମର୍ପଣ କରିଦେଲା କଳ୍ପନା। ପ୍ରଭୁ ଭକ୍ତ ବତ୍ସଳ ରାମଚନ୍ଦ୍ର ମଧ୍ୟ ଯୁବତୀର ଭକ୍ତିରେ ସନ୍ତୁଷ୍ଟ ହୋଇ କହିଲେ, କଳ୍ପନା କହ ତୋର ଅଭିଳାଷ କଣ। ଯୁବତୀ କହିଲା ଘେନ।

କାନ୍ଦି କାନ୍ଦି କଳ୍ପନା ରାମଙ୍କ ପଦ ଯୁଗଳକୁ ଅଶ୍ରୁସିକ୍ତ କରି କହିଲା, ହେ ପ୍ରଭୁ, ଆପଣଙ୍କର ପାଦ ପଦ୍ମ ସେବା ବିନା ଏ ଦାସୀର ଆଉ କିଛି କାମନା ନାହିଁ ପ୍ରଭୁ, କିଛି ନାହିଁ ପ୍ରଭୁ, କେବଳ ଗୋଟିଏ ରାତ୍ରି ପତ୍ନୀର ଅଧିକାର ଦିଅନ୍ତୁ। ଏହା ଶୁଣି ରାମଚନ୍ଦ୍ର କହିଲେ, କଳ୍ପନା, ତୋର ଅଭିଳାଷ ନିଶ୍ଚିତ ପୂର୍ଣ୍ଣ ହେବ, କିନ୍ତୁ ଏ ଜନ୍ମରେ ନୁହେଁ, ଆଗାମୀ

ଶୁଣିଲି ଲୋକଗୀତ କ୍ରମରେ ପାଲା ପରିବେଷଣ କଲେ ଜୟଦେବ ବେହେରା ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ସ୍ୱାଗତିକା ମହାପାତ୍ର ଗୀତିକାର ହେଲେ ଡକ୍ଟର ହୃଷିକେଶ ପଣ୍ଡା।

0: କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
1: ବନିଗଲା ବଜେଟ୍?
0: ହଁ, 5000 ବଞ୍ଚିଗଲା।
1: ତ ନୂଆ ଶାଢ଼ୀ ନେଇଯିବା?
0: ନା, ଗଲା ମାସରେ ହିଁ ତ ନେଇଥିଲି
1: ଆଉ ଗୋଟିଏ।
0: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
1: ଦେଖେଇ ହଉଛି।

ଶ୍ରୋତା ବନ୍ଧୁ, ଆପଣମାନେ କେତୋଟି ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱିପ୍ରି 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ ତୃପ୍ତି ଦାସ ଏବଂ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରେ। ଗୀତିକାର ହେଲେ ପ୍ରଫୁଲ୍ଲ କୁମାର ପତେ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ ଗୋଟେ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

0: The birth of Lord Krishna is being observed across the country with religious fervor today. On the occasion, devotees observe fast, perform ceremonies and visit temples. President Draupadi Murmu and Prime Minister Narendra Modi have extended their greetings on the occasion of Janmashtami. In badminton, India's Sattvik Sairaj and Kiran Reddy and Chirag Shetty will take on Danish pair of Kim Astrup and Anders Karup Rasmussen in men's doubles quarterfinals of China Masters in Shenzhen, China, this evening. And with that, we end this news bulletin.
1: Akashvani Bhavani Patana Sunantu Krushi Bhittika Karyakrama Chasar Katha.
2: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ବାଇଗନ୍, କୁନ୍ଦୁରୁ ଆରୁ, ଲଇନି। ତ ଏସବୁ ଚାଷ୍ କଲା ଭିତରେ ଗୋଟେ କଥା ଦେଖାଯାଉଛି ଯେ ଚାଷ୍ ନୁ ଅଧିକା ଅମଲ ପାଇବାର୍ ଲାଗି ରାସାୟନିକ ସାର ସନେ ସନେ କୀଟନାଶକ ଔଷଧ ବେଶୀ ପରିମାଣରେ ଆମର୍ ଚାଷୀ ଦାଦାମାନେ ଚାଷ୍ ଜମିରେ ବ୍ୟବହାର କରବାକେ ଲାଗିଛନେ। ଯେତ୍କି ଦରକାର ଆରୁ ତାର୍ ନୁ ଅଧିକା ଅନିୟମିତ ହିପାସି କୀଟନାଶକ ଔଷଧର ବ୍ୟବହାର କରବାର ଦ୍ୱାରା ଫସଲ ମନ୍ତି ଥିବାର ଉପକାରୀ ଜୀବମାନଙ୍କର ବଂଶ ଲୋପ ପାଇଯିବାର ସନେ ସନେ ପରିବେଶ ବି ପ୍ରଦୂଷିତ ହେଇ ଚାଲିଛେ। ଚାଷୀ ଦାଦାମାନେ ଚାଷ ନୁ ଯେତ୍କି ଲାଭ ପାଇବାର କଥା ସେନୁ ନେଇ ପାଇପାରବାର, ସେଥିର୍ ଲାଗ୍ତି ବୋଲିକରି ଆମ୍କେ ସେ କାରଣ ମନ୍କେ ଖୁଜବାକେ ପଡ଼ବା ଆରୁ ଜାନବାକେ ବି ପଡ଼ବା। ଇ ସମସ୍ୟାର ସମାଧାନ ଆରୁ ତାର ଖରାପ ପ୍ରଭାବ ମନକରନୁ ରକ୍ଷା ପାଇବାକେ ହେଲେ ଫସଲନେ ବିଷାକ୍ତ ରାସାୟନିକ ସାର ଔଷଧ ପ୍ରୟୋଗ କରବାର ଜାଗାନେ ଅଲଗା ଉପାୟ କିଛି କରବେ ବୋଇଲେ ତାର ଦ୍ୱାରା ଫସଲକେ ସୁରକ୍ଷା ପ୍ରଦାନ କରବାର ସନେ ସନେ ପରିବେଶକେ ପ୍ରଦୂଷଣନୁ ମୁକ୍ତ କରାଯାଇ ପାରବା। ଏସବୁ ସମସ୍ୟାନୁ ମୁକ୍ତି ପାଇବାର ଲାଗ୍ତି ଜୈବିକ ଉପାୟନେ ଚାଷ କରବାର ନିହାତି ଆବଶ୍ୟକ। ସେଥିର୍ଲାଗି ଚାଷୀ ଦାଦାମାନେ ବର୍ତ୍ତମାନ ଏ ଜୈବିକ ଚାଷ ଉପରେ ଗୁରୁତ୍ୱ ଦେଇକରି ନିଜର କୃଷିକ୍ଷେତ୍ରରେ ରାସାୟନିକ ସାର ଆରୁ କୀଟନାଶକ ଔଷଧ ବ୍ୟବହାର ଦ୍ୱାରା ଦେଖାଯାଉଥିବା ସମସ୍ୟାକେ ସେମାନେ ପ୍ରତିରୋଧ କରିପାରବେ। ସେନ୍ତା କଥା ଆସୁଛେ ଏଇ ଜୈବିକ ଖତ ସବୁ କାଏଁ କାଏଁଟା ଆରୁ ତାର ବ୍ୟବହାର ଆମକେ କେନ୍ତା କରବାକେ ପଡ଼ବା, ଏ କଥା ଗୁଟେକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାନବାକେ ପଡ଼ବା। ପ୍ରଥମେ ଚାଷୀ ଦାଦାମାନେ ଜୈବିକ ସାର ହିପାସେ ଗୋବର ଖତ, କମ୍ପୋଷ୍ଟ, ଗୋବର ଗ୍ୟାସ ସ୍ଲରି, ସବୁଜ ଖତ, ଆଜୋଲା, ଜୀବାଣୁ ସାର ଯେନ୍ତା ରାଇଜୋବିମ, ଏଜୋଟାବେକ୍ଟର, ଆଜେସ୍ପିରୋଲମ, ନୀଳହରିତ, ଶୈବାଳ ଆରୁ ଜିଆ ଖତ, ଇ ସବୁକେ ରାସାୟନିକ ସାର ଜାଗାନେ ବେଶୀ ପରିମାଣରେ ବ୍ୟବହାର କରବାର ଆବଶ୍ୟକ। ଚାଷୀ ଦାଦାମାନେ ଏସବୁ ଖତ ଭିତରୁ ଯେନ୍ଟା ତାଙ୍କର ପାଖେ ମହଜୁଦ ଅଛି ସେଟାକେ ସେମାନେ ବ୍ୟବହାର କରବାର ଦରକାର। ଦ୍ୱିତୀୟନେ ଗଛ ପତର ମନକର ଠାନୁ ମିଳୁଥିବାର ପଦାର୍ଥ ମନକରନୁ ବି ଆମର ଚାଷୀ ଦାଦାମାନେ ବ୍ୟବହାର କରିପାରବେ। ପରାଶ୍ରୟୀ ଆରୁ ପରଭୋଜୀ କିଟ ମନକର ବ୍ୟବହାର, ତା ପଛେ ଉପକାରୀ ଜୀବାଣୁ, ଭୂତାଣୁ, ଫିମ୍ପି, କବକ ଇସବୁର ପ୍ରୟୋଗ କରିପାରବେ। ଜୈବିକ ସାରର ପ୍ରୟୋଗ କରବାର ଦ୍ୱାରା ମାଟିର ଭୌତିକ ଗୁଣର ବିକାଶ ହେବାର ସନେ ସନେ ମାଟି ହ୍ୟୁମ୍ ବୋଲିକରି ଗୋଟେ ପଦାର୍ଥ ସୃଷ୍ଟି କରିଥିସି, ଇଟାର ଦ୍ୱାରା ମାଟି ହାଲକା ହେଇଯାଇସି ଆରୁ ମାଇଟ ଭିତରେ ପବନ ଯିବାର ଆସବାର ଠିକ ହିପାସେ ହେଇପାରସି। ମାଟିର ଜଲ ଧାରଣ କ୍ଷମତା ବଢ଼ସି। ମାଇଟ ହାଲକା ହେବାର ଦ୍ୱାରା ଉପକାରୀ ଜୀବାଣୁମାନେ ଭଲ ହିପାସେ ବଢ଼ିପାରିଥିସନ୍। ସବୁଜ ଖତ ଭିତରେ ଧନିଚା, ବରଗୁଡ଼ି, ଛଣପଟ, ଗୁଆଁର, ଛୁଇଁ ଜାତିର ଗଛମାନଙ୍କେ ବ୍ୟବହାର କରାଯାଇଥିସି। ଇସବୁ ଗଛମାନଙ୍କର ଚେରର ଆବୁନେ ଗୋଟେ ପ୍ରକାରର ଜୀବାଣୁ ରହିଥିସନେ। ଇ ଜୀବାଣୁମାନେ ବାୟୁମଣ୍ଡଳନୁ ଯବକ୍ଷାରଯାନ ସଂଗ୍ରହ କରିକରି ଇ ଆବୁ ଭିତରେ ରଖିଥିସନେ। ଇ ସବ୍କେ ମାଟିନେ ମିଶାବାର ଦ୍ୱାରା ମାଇଟ ଭିତରେ ପ୍ରଚୁର ପରିମାଣରେ ଯବକ୍ଷାରଯାନ ସୃଷ୍ଟି ହେଇଥିସି। ସବୁଜ ଖତନୁ ଜମିକେ ପ୍ରାୟ ହେକ୍ଟର ପିଛା 40 କିଲୋଗ୍ରାମ ଯବକ୍ଷାରଯାନ ମିଳିଥିସି। ତୃତୀୟନେ ଜୈବିକ ଖତର ଉପାଦାନ ହେଉଛି ଜୀବାଣୁ ସାର, ରାଇଜୋବିୟମ, ଏଜୋଟାବ୍ୟାକ୍ଟର, ଆଜସ୍ପିରିଲମ, ନୀଳହରିତ ଶୈବାଳ, ଆଜୋଲା, ଫସ୍ଫେଟ ଇସବୁ। ଦ୍ରବୀଭୂତ କରିପାରୁଥିବାର ଜୀବାଣୁ ସାର 15-20 ଗ୍ରାମ କଲଚରକେ 25-30 ମିଲିଲିଟର ପାଣିରେ ଗୁଲେଇ ଦେଇକରି ସେଥିରେ 1 କିଲୋଗ୍ରାମ ବିହନ ଉପଚାର କରାଯାଇଥିସି। ଏଟାର ଦ୍ୱାରା ହେକ୍ଟର ପିଛା 50-70 କିଲୋଗ୍ରାମ ପତ୍କେ ଯବକ୍ଷାରଯାନ ମିଳିଥିସି। ସେନ୍ତା ଜୈବିକ ଉପାୟରେ ରୋଗ ପୋକର ଦମନ ଲାଗି ଆମର ଚାଷୀ ଦାଦାମାନେ ଫସଲନେ ନିମ୍ ତେଲ, ନିମ୍ ପିଡ଼ିଆ, କରଞ୍ଜ ପିଡ଼ିଆ, ନିମ୍ ପତରର ଗୁଣ, ନିମ୍ ମଞ୍ଜି ଶସ୍ନୁ ବାହାରୁଥିବାର ପଦାର୍ଥମାନଙ୍କେ ବ୍ୟବହାର କରିପାରବେ। ନିମ୍ ପିଡ଼ିଆ ଫସଲନେ ପ୍ରୟୋଗ କର୍ମା ବୋଇଲେ ଯେତ୍କି ଛୋଟ ଛୋଟ ଗଛନେ ଶୋଷକ କିଟ ନେଇ ଲାଗିପାରେ ନା, ମୂଲ ପଚା, ଚେର ପଚା, କାଣ ପଚା ଇ ଭଳିଆ ରୋଗର ପ୍ରକୋପ ବି କମିଯାଇସି।
1: ଶୁଣିଲେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ଓଡ଼ିଶୀ ଶିଳ୍ପୀ ଶ୍ୟାମାମଣି ଦେବୀଙ୍କ କଣ୍ଠରେ, ଗୀତିକାର ହେଲେ ବନମାଳୀ।

ଏଥର ଶୁଣନ୍ତୁ ଏକ ଆଧୁନିକ ଗୀତ ସତ୍ୟନାରାୟଣ ଅଧିକାରୀ ଏବଂ ମୀନା ମହାପାତ୍ରଙ୍କ କଣ୍ଠରେ। ଗୀତିକାର ହେଲେ ସୁରାଂଶୁ ପଟ୍ଟନାୟକ।

ଶ୍ରୋତା ବନ୍ଧୁ, ଆପଣମାନେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ ବିଚିତ୍ରା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଏଥର ଶୁଣନ୍ତୁ ଏକ ଚମ୍ପୁ, ଗାଇଛନ୍ତି ସ୍ୱୟଂପ୍ରଭା ମିଶ୍ର କବିସୂର୍ଯ୍ୟଙ୍କ ଗୀତ ରଚନାରୁ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଅତୀଶ କୁମାର ମଜୁମଦାରଙ୍କ କଣ୍ଠରେ ଏକ ପଲ୍ଲୀ ଗୀତ। ଗୀତିକାର ହେଲେ କୌର ପଟ୍ଟନାୟକ।

ପ୍ରଚାର କଲୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ, ଶେଷରେ ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

প্রথমে আমাকে আকাশবাণী।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତର ପ୍ରଥମ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଇଓଏସ୍ ଫାଇଭ୍ର ସଫଳ ଉତ୍କ୍ଷେପଣ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ପ୍ରଧାନ ବିଚାରପତିମାନଙ୍କ ତିନିଦିନିଆ ସମ୍ମିଳନୀ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1282କୁ ବୃଦ୍ଧି, 5053 ଜଣ ନିଖୋଜ ଥିବା ସୂଚନା। ଉତ୍ସାହ ଉଦ୍ଦୀପନାର ସହ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ ପର୍ବ। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ଦାନିଶ ଯୋଡ଼ିଙ୍କ ସହ ମୁକାବିଲା କରିବେ ଭାରତୀୟ ଯୋଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଇଓଏସ୍-05ର ସଫଳ ଉତ୍କ୍ଷେପଣ ନେଇ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଉତ୍କ୍ଷେପଣ ଭାରତର ମହାକାଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସାମର୍ଥ୍ୟ ଓ ନବସୃଜନତାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ କହିଛନ୍ତି, ଇସ୍ରୋ ଏବଂ ଭାରତୀୟ ଶିଳ୍ପ ମଧ୍ୟରେ ଭାଗିଦାରିତା ଦେଶର ମହାକାଶ ଇକୋସିଷ୍ଟମକୁ ନୂତନ ଦିଗ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତର ପ୍ରଥମ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହର ସଫଳ ଉତ୍କ୍ଷେପଣ ନେଇ ମଧ୍ୟ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ଆଜି ଉତ୍କ୍ଷେପଣ ହୋଇଥିବା ଇଓଏସ୍-05 ଉପଗ୍ରହ ଭାରତର ପୃଥ୍ୱୀ ନିରୀକ୍ଷଣ ସାମର୍ଥ୍ୟକୁ ବୃଦ୍ଧି କରିବା ସହ ଦେଶର ମହାକାଶ କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିବ। ସେ କହିଛନ୍ତି, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଏବଂ ଭାରତୀୟ ଶିଳ୍ପଗୁଡ଼ିକ ମଧ୍ୟରେ ସହଭାଗିତା ନବସୃଜନକୁ ବୃଦ୍ଧି କରିବା ସହ ମହାକାଶ ଲକ୍ଷ୍ୟ ପୂରଣ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହାକାଶ ଇକୋସିଷ୍ଟମ ଆତ୍ମନିର୍ଭର ହେବା ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସଫଳତା ଲାଭ କରୁଛି। ସୂଚନାଯୋଗ୍ୟ, ଆଜି ସକାଳ 2:55 ଇସ୍ରୋ ପକ୍ଷରୁ GSLP-LV F-17 ରକେଟ୍ ସାହାଯ୍ୟରେ 2376 କିଲୋଗ୍ରାମ ବିଶିଷ୍ଟ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହକୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍ରୁ ଉତ୍କ୍ଷେପଣ କରାଯାଇଥିଲା। ଉତ୍କ୍ଷେପଣର 18 ପରେ ଏହି ଉପଗ୍ରହ କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଛି। ବ୍ରିକ୍ସ ପ୍ରଧାନ ବିଚାରପତିମାନଙ୍କ ସମ୍ମିଳନୀ ନୂଆଦିଲ୍ଲୀରେ ଜାରି ରହିଛି। ଆଜିଠାରୁ ଆରମ୍ଭ ହୋଇଥିବା ସମ୍ମିଳନୀରେ ପ୍ରଧାନ ବିଚାରପତିଙ୍କ ସମେତ ବ୍ରିକ୍ସ ରାଷ୍ଟ୍ରସମୂହର ନ୍ୟାୟିକ ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି। ଆଜି ପ୍ରଥମ ଦିନରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ରୁଷ, ଚୀନ, ଇଜିପ୍ଟ, ଇଣ୍ଡୋନେସିଆ, UAE, ବେଲାରୁଷ, କାଜାକସ୍ତାନ, ଦକ୍ଷିଣ ଆଫ୍ରିକା, ଇରାନ ଏବଂ ଉଜ୍ବେକିସ୍ତାନର ନ୍ୟାୟିକ ପ୍ରତିନିଧିମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ସମ୍ମିଳନୀରେ ପାରସ୍ପରିକ ନ୍ୟାୟିକ ସମ୍ପର୍କ ସୁଦୃଢ଼ କରିବା ସମ୍ପର୍କରେ ବିଚାର ବିମର୍ଶ କରାଯିବ। ଏଥିରେ ନ୍ୟାୟ ପ୍ରଦାନ, ଅନ୍ତରାଷ୍ଟ୍ରୀୟ ବିବାଦ ସମାଧାନ, ପ୍ରଯୁକ୍ତି ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା ହେବ। ନେପାଳ ତିବ୍ବତ ବନ୍ୟାରେ ମୃତ୍ୟୁ ସଂଖ୍ୟା 1282କୁ ବୃଦ୍ଧି ପାଇଛି। ନେପାଳ ପୁଲିସର ସୂଚନା ଅନୁଯାୟୀ ସର୍ବାଧିକ 369 ଜଣ ଚିତୱାନରେ ମୃତ୍ୟୁବରଣ କରିଛନ୍ତି। ପୂର୍ବ ନୱାଲପାର୍ସିରେ 218 ଜଣ ଏବଂ ପଶ୍ଚିମାଞ୍ଚଳରେ 208 ଜଣ, ନୂଆକଟରେ 185, ରସୁଆରେ 140, ଗୋର୍ଖାରେ 72 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କାଠମାଣ୍ଡୁରେ ଚିକିତ୍ସାଧୀନ ଅବସ୍ଥାରେ ଆଉ 2 ଜଣଙ୍କର ମୃତ୍ୟୁ ଘଟିଛି। ନେପାଳର ଜାତୀୟ ବିପର୍ଯ୍ୟୟ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା 5053 ଜଣ ନିଖୋଜ ଅଛନ୍ତି। ଏହି ଅବସରରେ ନେପାଳ ପକ୍ଷରୁ ନିଖୋଜଙ୍କ ପରିଚୟ ଜାଣିବା ନିମନ୍ତେ DNA ଚିହ୍ନଟ ବ୍ୟବସ୍ଥା ଆରମ୍ଭ ହୋଇଛି। ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ୱତନ୍ତ୍ର ସେବା ଯୋଗାଇଦେବା ଲାଗି ନିଷ୍ପତ୍ତି ଗ୍ରହଣ କରିଛି। ନିଖୋଜ ଥିବା ବ୍ୟକ୍ତିଙ୍କ ପ୍ରଥମ ଜୈବିକ ସମ୍ପର୍କୀୟଙ୍କ DNA ଚିହ୍ନଟ ପାଇଁ କେନ୍ଦ୍ର ଓ ରାଜ୍ୟରେ ଥିବା ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ଏବଂ ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପରୀକ୍ଷାଗାରଗୁଡ଼ିକର ସେବା ଯୋଗାଇ ଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭାରତରେ ରହୁଥିବା ନିଖୋଜ ନାଗରିକଙ୍କ ପ୍ରଥମ ଜୈବିକ ସମ୍ପର୍କୀୟମାନେ ସେମାନଙ୍କ DNA ନମୁନା ସଂଗ୍ରହ କରି ସୁବିଧାରେ DNA ଚିହ୍ନଟ କରାଇପାରିବେ। ନେପାଳ ପୁଲିସର ପରାମର୍ଶ ଅନୁଯାୟୀ ନିଖୋଜଙ୍କ ପରିଚୟ ଜାଣିବା ନିମନ୍ତେ ଅଟୋସୋମାଲ STR DNA ଚିହ୍ନଟ ବ୍ୟବସ୍ଥା କରାଯିବ। ଏଥିଲାଗି ଏକ ସହାୟତା ନମ୍ବର ଜାରି କରାଯାଇଛି। ସେହି ନମ୍ବରଟି ହେଉଛି +9779841616095। ଅଜ୍ଞାତ ମୃତ ଶରୀରରୁ ସଂଗ୍ରହ କରାଯାଇଥିବା DNA ପ୍ରୋଫାଇଲ୍ ସହିତ ତୁଳନା କରିବା ଲାଗି ନେପାଳୀ କର୍ତ୍ତୃପକ୍ଷଙ୍କୁ ଇମେଲ୍ ଜରିଆରେ ଭାରତରୁ ସଂଗୃହୀତ DNA ବିବରଣୀ

ପଠାଯାଇପାରିବ। ସେହି ଇମେଲ୍ ଆଇଡିଟି ହେଉଛି dnacodis@nepalpolice.gov.np। ସଂଗୃହୀତ ଡିଏନ୍ଏ ରିପୋର୍ଟର ଏକ କପି କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ମଧ୍ୟ ପଠାଯିବା ଲାଗି ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଏକ ଇମେଲ୍ ଆଇଡି ଜାରି କରାଯାଇଛି। ସେହି ଇମେଲ୍ ଆଇଡି ହେଉଛି eoi@kathmandu.flood.support@gmail.com। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ସାହ ଉଦ୍ଦୀପନାର ସହ ଆଜି ସାରା ଦେଶରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ନେଇ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ଉପବାସ ରଖିବା ସହ ମନ୍ଦିରକୁ ଯାଇ ପୂଜାପାଠ କରୁଛନ୍ତି। ବିଭିନ୍ନ ମଠ ମନ୍ଦିର ସମେତ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଭଜନ ଓ ସଂକୀର୍ତ୍ତନ ପରିବେଷଣ କରାଯାଉଛି। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜୀବନର କେତେକ ଘଟଣା ବିଶେଷ କରି ତାଙ୍କ ବାଲ୍ୟଲୀଳା ଖେଳାକୁ ନେଇ ଗୋକୁଳ ଏବଂ ବୃନ୍ଦାବନ ଉତ୍ସବମୁଖର ହୋଇଛି। ଜନ୍ମାଷ୍ଟମୀ ପର୍ବ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଶ୍ରୀକୃଷ୍ଣଙ୍କ ଜୀବନୀ ଓ ଶିକ୍ଷା ଭାରତର ସାଂସ୍କୃତିକ ଓ ଦାର୍ଶନିକ ଐତିହ୍ୟକୁ ଜୀବନ୍ତ କରିଛି। ଶ୍ରୀମଦ୍ ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷା, ଦର୍ଶନ ତତ୍ତ୍ୱ, ତ୍ୱରିତ ନିଷ୍ପତ୍ତି ଗ୍ରହଣ କରିବା ଏବଂ ନୈତିକ ମୂଲ୍ୟବୋଧ ବଜାୟ ରଖିବା ଭଳି ପ୍ରସଙ୍ଗ ମାନବ ଜାତି ପାଇଁ ଅନନ୍ତ ଉତ୍ସ ହୋଇ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଜନ୍ମାଷ୍ଟମୀ ପର୍ବ ସମସ୍ତଙ୍କୁ ସଦ୍ଭାବନା, କର୍ତ୍ତବ୍ୟ ଏବଂ ସେବା ପ୍ରତି ସମର୍ପଣ ଭାବନାକୁ ବଜାୟ ରଖିବାକୁ ପ୍ରେରଣା ଦେଇଥାଏ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜନ୍ମାଷ୍ଟମୀ ଶୁଭେଚ୍ଛା ଜଣାଇ କହିଛନ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ଏବଂ ଅସୀମ ପ୍ରେମ ଆମ ସମସ୍ତଙ୍କୁ ଏକ କରିଛି। ଭଗବଦ୍ ଗୀତାର ଗଭୀର ଜ୍ଞାନ କର୍ତ୍ତବ୍ୟ, ନୀତି, ନ୍ୟାୟ ଓ ସାହସ ଜୀବନରେ ସନ୍ତୁଳନ ରକ୍ଷା କ୍ଷେତ୍ରରେ ମାର୍ଗଦର୍ଶନ ପ୍ରଦାନ କରୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀକୃଷ୍ଣଙ୍କ ନିଃସ୍ୱାର୍ଥପର କାର୍ଯ୍ୟ ମାନବ ଜାତିର ପଥ ପ୍ରଦର୍ଶକ ବୋଲି କହିବା ସହ ପ୍ରଭୁ ଶ୍ରୀକୃଷ୍ଣ ସମସ୍ତଙ୍କ ଜୀବନରେ ଶକ୍ତି ଓ ସାମର୍ଥ୍ୟ ଭରି ଦିଅନ୍ତୁ ବୋଲି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଭୁ ଶ୍ରୀକୃଷ୍ଣ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶବାସୀଙ୍କ ଉନ୍ନତି କାମନା କରିଛନ୍ତି। ବିଦେଶୀ ଅନୁଦାନ ନିୟାମକ ସଂଶୋଧନ ବିଧେୟକ 2026 ନିମନ୍ତେ ସରକାର ଏକ 31 ଜଣିଆ ଯୁଗ୍ମ ସଂସଦୀୟ କମିଟି ଗଠନ କରିଛନ୍ତି। ଲୋକସଭା ସାଂସଦ ସଞ୍ଜୟ ଜୟସ୍ୱାଲଙ୍କ ଅଧ୍ୟକ୍ଷତାରେ ଏହି ଯୁଗ୍ମ ସଂସଦୀୟ କମିଟି ବିଦେଶୀ ଅନୁଦାନ ନିୟାମକ ସଂଶୋଧନ ବିଧେୟକରେ ହୋଇଥିବା ସଂଶୋଧନଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବେ। ଗତ ଅଗଷ୍ଟ 12 ତାରିଖରେ ସଂସଦର ଉଭୟ ସଦନ ଏହି ବିଧେୟକକୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ସଂସଦୀୟ ଯୁଗ୍ମ କମିଟିକୁ ପଠାଇବା ଲାଗି ସୁପାରିଶ କରିଥିଲେ। ବିଦେଶୀ ଅନୁଦାନ ନିୟାମକ 2010 ସଂଶୋଧନ କରିବା ଏହି ବିଧେୟକର ଉଦ୍ଦେଶ୍ୟ। ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ NCPCR ଏକ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଦେଶବ୍ୟାପୀ 3,800 ଅଧିକ ଶିଶୁଙ୍କୁ ଶ୍ରମମୁକ୍ତ କରିଛନ୍ତି। ଏହି ଅଭିଯାନ କାଳରେ 575 ଅଧିକ ମାମଲା ଦାୟର କରାଯାଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ଜୁନ୍ 12 ତାରିଖରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଆୟୋଗ ବିଭିନ୍ନ ରାଜ୍ୟ ସରକାର, ପୋଲିସ ଓ ଅନ୍ୟାନ୍ୟ ସମ୍ପର୍କିତ ପ୍ରତିଷ୍ଠାନ ଜରିଆରେ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲେ। ଏଥିରେ ଶିଶୁମାନଙ୍କ ଥଇଥାନ ସମେତ ସେମାନଙ୍କୁ ଶ୍ରମମୁକ୍ତ କରିବା ଲାଗି ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଇଟାଲୀର ଯୁଦ୍ଧ ପରବର୍ତ୍ତୀ ସମୟରେ ସବୁଠାରୁ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ତାଙ୍କ ନେତୃତ୍ୱ ଉପରେ ଇଟାଲୀର ନାଗରିକମାନେ ବିଶ୍ୱାସ ଓ ଆସ୍ଥା ପ୍ରକଟ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତ ଇଟାଲୀ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସହଯୋଗ ଅତୁଟ ରହିଛି। ଆଗାମୀ ଦିନରେ ଉଭୟ ଦେଶର ଲୋକମାନଙ୍କ ବିକାଶ ନିମନ୍ତେ ଏହି ଭାଗିଦାରିତା ଆହୁରି ଦୃଢ଼ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି। ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ଭାରତୀୟ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ଦାନିଶ ଯୋଡ଼ି କିମ୍ ଆଷ୍ଟ୍ରୋ ଓ ଆଣ୍ଡର୍ସ ସ୍କାରୁଙ୍କ ସହ ସେମିଫାଇନାଲରେ ଅବତୀର୍ଣ୍ଣ ହେବେ। ଭାରତୀୟ ସମୟ ଅପରାହ୍ନ 4:10 ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତର ପ୍ରଥମ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05ର ସଫଳ ଉତ୍କ୍ଷେପଣ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ପ୍ରଧାନ ବିଚାରପତିମାନଙ୍କ 3-ଦିନିଆ ସମ୍ମିଳନୀ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1,282 ବୃଦ୍ଧି, 5,053 ଜଣ ନିଖୋଜ ଥିବା ସୂଚନା। ଉତ୍ସାହ ଉଦ୍ଦୀପନାର ସହ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ ପର୍ବ। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ଦାନିଶ ଯୋଡ଼ିଙ୍କ ସହ ମୁକାବିଲା କରିବେ ଭାରତୀୟ ଯୋଡ଼ି। ସମ୍ବାଦ ଶେଷ ହେଲା।

0: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟର 41 ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପରିବାରଙ୍କୁ 833 କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ 3800ରୁ ଉର୍ଦ୍ଧ୍ୱ ଶିଶୁ ଶ୍ରମମୁକ୍ତ। ଶ୍ରଦ୍ଧା ଓ ଭକ୍ତିର ସହ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାଳନ କରାଯାଉଛି ଜନ୍ମାଷ୍ଟମୀ। ଏବଂ ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି। ରାଜ୍ୟର କୃଷି, କୃଷକଙ୍କ ଆର୍ଥିକ ସୁରକ୍ଷା ଓ ସ୍ୱାବଲମ୍ବନକୁ ସୁଦୃଢ଼ କରିବା ଦିଗରେ ସିଏମ୍ କିଷାନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓୟୁଟି କୃଷି ଶିକ୍ଷା ସଦନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆଜି 41 ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପରିବାରଙ୍କୁ 833 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରି କୃଷି କ୍ଷେତ୍ରକୁ ଆହୁରି ସଶକ୍ତ କରାଯାଉଛି। ଚାଷୀଙ୍କ ଆବଶ୍ୟକତା ସମୟରେ ଆର୍ଥିକ ସହାୟତା ଯୋଗାଇବା ସହ ସେମାନଙ୍କ ଆୟ ଓ ଜୀବନ ଜୀବିକାକୁ ସୁଦୃଢ଼ କରିବା ଦିଗରେ ଏହି ଯୋଜନା ନିରନ୍ତର ଭାବେ କାର୍ଯ୍ୟ କରୁଛି। 2025-26 ଆର୍ଥିକ ବର୍ଷର ଖରିଫ ଋତୁରେ 18,84,000 ଚାଷୀଙ୍କଠାରୁ 87,48,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇ 5,633 କୋଟି 84 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କୃଷକ ପରିବାରର ଆତ୍ମନିର୍ଭରଶୀଳତା ଏବଂ କୃଷି କ୍ଷେତ୍ରର ସମୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ଜାରି ରହିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଚାଷୀମାନଙ୍କ ଫସଲ ବିବିଧିକରଣ ମାଧ୍ୟମରେ ଧାନ ଚାଷ ସହ କୁକୁଡ଼ା ପାଳନ, ମତ୍ସ୍ୟଚାଷ, ମହୁଚାଷ, ଟସର ଚାଷ ଭଳି ସାମୂହିକ ଚାଷ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଏବଂ ମହିଳାମାନଙ୍କୁ ଲକ୍ଷ୍ୟପତି କରିବା ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: କିଣା ବାବଦକୁ ଆମେ କ୍ୱିଣ୍ଟାଲ ପିଛା 3,100 ଟଙ୍କା ଆଜି ଆମେ ଦେଉଛନ୍ତି ଆମ ଚାଷୀଙ୍କୁ, ଅର୍ଥାତ୍ 1500-1400 ଟଙ୍କା ପର କ୍ୱିଣ୍ଟାଲରେ ଅଧିକ ଟଙ୍କା ଚାଷୀ ପାଇବା ଇଏ ସୌଭାଗ୍ୟ ସବୁ ଚାଷୀଙ୍କୁ ପ୍ରାପ୍ତ ହେଇଛି। ଏହା ନିଶ୍ଚିତ ଭାବରେ ଚାଷୀର ଆୟକୁ ବଢ଼ାଇବାରେ ବହୁତ ବଡ଼ ଭୂମିକା ନେଇଛି। ତାର କ୍ଷତି ଚାଷୀ ଆଜି ଆଉ କ୍ଷତି ସହୁ ନାହିଁ, ତାହା ଭରଣ ଆଜି କରାଯାଇପାରୁଛି। ଏଣୁ ନିଶ୍ଚିତ ଭାବରେ ଆମେ ଲକ୍ଷ୍ୟ ରଖିଛୁ କିଭଳି ଭାବରେ ଚାଷୀ ତାର ଆୟକୁ ଦ୍ୱିଗୁଣିତ କରିପାରିବ।
1: ଜିଲ୍ଲାସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ମନ୍ତ୍ରୀମାନେ ସିଏମ୍ କିଷାନ କିସ୍ତି ପ୍ରଦାନ କରିଛନ୍ତି। ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଏନ୍ସିପିସିଆର୍ ଏକ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଦେଶବ୍ୟାପୀ 3800

0: ଅଧିକ ଶିଶୁଙ୍କୁ ଶ୍ରମମୁକ୍ତ କରିଛନ୍ତି। ଏହି ଅଭିଯାନ କାଳରେ 575ରୁ ଅଧିକ ମାମଲା ଦାଏର କରାଯାଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ଜୁନ୍ 12 ତାରିଖରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଆୟୋଗ ବିଭିନ୍ନ ରାଜ୍ୟ ସରକାର, ପୁଲିସ୍ ଓ ଅନ୍ୟାନ୍ୟ ସମ୍ପର୍କିତ ପ୍ରତିଷ୍ଠାନ ଜରିଆରେ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲା। ଏଥିରେ ଶିଶୁମାନଙ୍କ ଥଇଥାନ ସମେତ ସେମାନଙ୍କୁ ଶ୍ରମମୁକ୍ତ କରିବା ଲାଗି ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଆସନ୍ତାକାଲିଠାରୁ ବିଜେପିର ପରିବର୍ତ୍ତିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦଳର ସାମ୍ପ୍ରତିକ ସ୍ଥିତି, ସାଂଗଠନିକ ଦକ୍ଷତା ଓ ସରକାରୀ ଯୋଜନାର ଫଳପ୍ରଦ ରୂପାୟନ ସମ୍ପର୍କରେ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ସେହିଭଳି ବୈଠକରେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଆଲୋଚନା ହେବ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ରାଜ୍ୟ ପ୍ରଭାରୀଙ୍କ ସମେତ ଅନ୍ୟ ଶୀର୍ଷ ନେତୃତ୍ୱ ଯୋଗଦେବେ ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସମୀକ୍ଷା କରିଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ, ଭିତ୍ତିଭୂମି, ମାନବ ସମ୍ଭଳ, ମାତୃ ଓ ଶିଶୁ ସୁରକ୍ଷା, ଟିକାକରଣ, ରକ୍ତହୀନତା ଆଦି ବିଭିନ୍ନ ବିଷୟ ଉପରେ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦେବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରଦ୍ଧା ଓ ଭକ୍ତିର ସହ ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ ବୋଲି ପୁରାଣଶାସ୍ତ୍ରରେ ବର୍ଣ୍ଣନା ରହିଛି। ଏହି ଅବସରରେ ପୁରୀ ଶ୍ରୀମନ୍ଦିର ସମେତ କ୍ଷୀରଚୋରା ଗୋପୀନାଥ ମନ୍ଦିର ଏବଂ ଅନ୍ୟ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେଉଛି। ନିଜ ଆରାଧ୍ୟଙ୍କ ଦର୍ଶନ ପାଇଁ ବଡ଼ିଭୋରରୁ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଛି। ଏ ସମ୍ପର୍କରେ ଶୁଣନ୍ତୁ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଦ୍ୱାପର ଯୁଗରେ ପ୍ରତାପୀ କଂସକୁ ବଧ କରିବା ପାଇଁ ମାନବ ରୂପରେ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣ ଅବତାରରେ ଧରାବତରଣ କରିଥିଲେ। ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମର ପ୍ରତିଷ୍ଠା ପାଇଁ ଭଗବାନ ଶ୍ରୀକୃଷ୍ଣ ଏହି ଅବତାର ଧାରଣ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାଧୂପ ଶେଷ ହେବା ପରେ କୃଷ୍ଣ ଜନ୍ମନୀତି ଆରମ୍ଭ ହେବ। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ ବଣଭୋଜି, କାଳିୟ ଦଳନ ସହ କଂସବଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଜନ ସେବାୟତ, ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଃସ୍ୱାର୍ଥରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ପରମ୍ପରା ଅନୁଯାୟୀ ବିଶେଷ ପୂଜାବିଧି କରିବେ। ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ଆଜି ସନ୍ଧ୍ୟା 7:00 ରାତ୍ର 12:00 ଘଟିବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୃଷ୍ଣ ଜନ୍ମୋତ୍ସବର ମହତ୍ୱ ସମ୍ପର୍କରେ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି,
2: ନାଥଙ୍କୁ ଆଜ୍ଞା ମଗାଯାଏ, ପ୍ରଭୁ ଆପଣ ଜନ୍ମ ଦିଅନ୍ତୁ, ଆଜ୍ଞା ପୟ ଜଗନ୍ନାଥ। ଶ୍ରୀକୃଷ୍ଣଙ୍କର ଆବିର୍ଭାବ ସେ ମଣ୍ଡଳ ଉପରେ ହୁଏ। ମଦନ ମୋହନ ଦକ୍ଷିଣୀ ଘରୁ ଆସିବେ, ତାପରେ ଜନ୍ମ ବିଧି ବଢିଲା ପରେ ସ୍ୱତନ୍ତ୍ର ଗଣ୍ଡୁଷ ମସଲା, ଯାହାକୁ ଖାଇଲେ ପିଲାଟା ହଠାତ୍ ହୃଷ୍ଟପୃଷ୍ଟ ହେଇଯିବ ଜନ୍ମରୁ। ଆଉ ତାକୁ ପ୍ରଭୁଙ୍କୁ ସମର୍ପଣ ପରେ ପରେ ନାଭିକଟା ମଣ୍ଡପରେ ଜନ୍ମ ବିଧିର ସେଇ ନାଭି ଛେଦନ ହେଇ ପ୍ରଭୁ ରାତି ପାଇଲା ବେଳକୁ ଭଗବାନ ଆସି ଦୋଳିରେ ଝୁଲୁଥିବେ କାଳିଆ ଶାନ୍ତେ ଶ୍ରୀକୃଷ୍ଣ ଭାବରେ।
1: ଭଦ୍ରକ ଜିଲ୍ଲାର ଶ୍ରୀ ଶ୍ରୀ ବାଲଗୋପାଳ ମନ୍ଦିର ସମେତ 4 ପୌରାଞ୍ଚଳ ଏବଂ 7 ବ୍ଲକର ବିଭିନ୍ନ ମନ୍ଦିରରେ ମହାସମାରୋହରେ ଜନ୍ମାଷ୍ଟମୀ ପାଳିତ ହେଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ବଡ଼ଖମାରସ୍ଥିତ ଶ୍ୟାମସୁନ୍ଦର କୁଞ୍ଜକୁଟୀର ବାଘପାଲିର ଚନ୍ଦ୍ରମଣି ଦାସ ମଠ, ରାଜଉଆସର ଶ୍ରୀ ଗୋପାଳଜୀଉ ମନ୍ଦିର ସହ ଜିଲ୍ଲାର ଶତାଧିକ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ମଙ୍ଗଳାଚରଣ ଆରମ୍ଭ ହୋଇ ହରିବଂଶ ମହାପୁରାଣ ପାଠ କରାଯାଉଛି।
0: ଦେଶବ୍ୟାପୀ ଆସନ୍ତାକାଲି ଶିକ୍ଷକ ଦିବସ ପାଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆସନ୍ତାକାଲି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ 82 ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଏଥିରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିକ୍ଷକ ଏମ୍ଡି ଜାଫର ଆଲମ ଏବଂ ଜଗତସିଂହପୁର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହେବେ। ରାଜ୍ୟରେ ଉତ୍ସର୍ଗୀକୃତ ଶିକ୍ଷାଦାନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏମ୍ ତିରୁମଲା ନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ପରେ ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନ ଜଳମଗ୍ନ ହୋଇଛି। ବାଲେଶ୍ୱର ଜିଲ୍ଲାର 5 ବ୍ଲକର 214 ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଯାଜପୁର ଜିଲ୍ଲାର 62 ଗ୍ରାମ ଏବଂ ମୟୂରଭଞ୍ଜ ଜିଲ୍ଲାର 97 ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ କଟକର ନରାଜଠାରେ ମହାନଦୀ, ରାଉରକେଲାର ପାନପୋଷ

ବ୍ରାହ୍ମଣୀ ଭଦ୍ରକ ଆଖୁଆପଦାଠାରେ ବୈତରଣୀ ଓ ଗୁଣୁପୁରରେ ବଂଶଧାରା ନଦୀର ଜଳସ୍ତର ହ୍ରାସ ପାଉଛି। ଏହି କ୍ରମରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବିଭାଗର ସୂଚନା ଅନୁଯାୟୀ ଲଘୁଚାପ ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା, ବିଲୁପ୍ତ ପ୍ରାଣୀଙ୍କ ସଂରକ୍ଷଣ ଓ ପ୍ରାକୃତିକ

ପରିବେଶର ଖାଦ୍ୟ ଶୃଙ୍ଖଳା ଓ ପ୍ରାକୃତିକ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଦିବସ ଅବସରରେ ଜଙ୍ଗଲ କ୍ଷୟ, ଅବୈଧ ଶିକାରରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି, ବନ୍ୟପ୍ରାଣୀ ଆମ ପ୍ରକୃତି ଓ ପରିବେଶର ଅମୂଲ୍ୟ ସମ୍ପଦ। ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀର ସଂରକ୍ଷଣ ଏବଂ ଏକ ସୁସ୍ଥ ଓ ସମୃଦ୍ଧ ପରିବେଶ ଗଠନ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ। ରାଜ୍ୟର 41 ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାରଙ୍କୁ 833 କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ 3800ରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମମୁକ୍ତ। ଶ୍ରଦ୍ଧା ଓ ଭକ୍ତିର ସହ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାଳନ କରାଯାଉଛି ଜନ୍ମାଷ୍ଟମୀ ଏବଂ ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meters ତଥା 1206 kHz ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଏପ୍ ମାଧ୍ୟମରେ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର। କ୍ରିଷ୍ଣା ଔର କଂସରୁ ଗାଇଛନ୍ତି ସୋନୁ ନିଗମ ଏବଂ ହମ୍ସିକା ଆୟର, ଗୀତ ସ୍ୱାନନ୍ଦ କିର୍କିରେ, ସଙ୍ଗୀତ ଶାନ୍ତନୁ ମୈତ୍ର।

ଏଥର ଶୁଣନ୍ତୁ କଥାଚିତ୍ର ବାଗବାନରୁ ଗାଇଛନ୍ତି ଅମିତାଭ ବଚ୍ଚନ ଏବଂ ଅଲକା ୟାଗ୍ନିକ। ଗୀତ ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆଦେଶ ଶ୍ରୀବାସ୍ତବ।

Vakt Jesse.

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 3ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

ସ୍ପଟଲାଇଟ୍ ରାତି 9:16 ଏବଂ କରେଣ୍ଟ ଆଫେୟାର୍ସ ରାତି 9:30। ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ରିଲି କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ, ପରିବେଷଣ କରିବେ ଉସ୍ତାଦ କୁଲାମ ମୁସ୍ତାଫା ଖାଁ। ଏଥିଲା ଯେ ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ସମ୍ଭାବନା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ, ପବିତ୍ର ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ। ଧର୍ମର ସଂସ୍ଥାପନା, ଅଧର୍ମର ବିନାଶ ଏବଂ ପ୍ରେମ, ଭକ୍ତି ଏବଂ ମାନବିକତାର ବାର୍ତ୍ତା ନେଇ ଧରାପୃଷ୍ଠକୁ ଆସିଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥି। ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ, ଆପଣମାନଙ୍କ ପରିବାରବର୍ଗ ଏବଂ ଆତ୍ମସ୍ୱଜନମାନଙ୍କୁ ଆମର ଅନ୍ତରରୁ ଶ୍ରୀ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଅନେକ ଅନେକ ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଅଭିନନ୍ଦନ। ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ଆପଣମାନଙ୍କ ଜୀବନ ପ୍ରେମ ଶାନ୍ତି ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ଏହା ହିଁ ଆଜିର ଏହି ପବିତ୍ର ଦିନରେ ଆମର ସମସ୍ତଙ୍କ ହୃଦୟରୁ ପ୍ରାର୍ଥନା। ଜୟ ଶ୍ରୀକୃଷ୍ଣ। ତେବେ ଶ୍ରୋତାବନ୍ଧୁ, ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ଖୁସିର ଖବର। ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ ବା UPSC ପକ୍ଷରୁ ଏମ୍ପ୍ଲୟିଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ଅର୍ଥାତ୍ EPFOରେ ଆସିଷ୍ଟାଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ବା APFC ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆସିଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ 80 ପଦବୀ ପୂରଣ କରାଯିବ। ଏହି ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା EPFOର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ। ଏହି ପଦବୀ ପାଇଁ ଆବେଦନକାରୀଙ୍କର ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ। କମ୍ପାନୀ ଲ, ଲେବର ଲସ୍ କିମ୍ବା ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ଡିପ୍ଲୋମା ଥିଲେ ତାହା ଅତିରିକ୍ତ ଯୋଗ୍ୟତା ଭାବରେ ଗଣାଯିବ, କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। ବୟସ ସୀମା କଥା କହିଲେ ସାଧାରଣ ବର୍ଗ ପାଇଁ ସର୍ବାଧିକ ବୟସ 35 ବର୍ଷ, ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ନିୟମ ଅନୁଯାୟୀ ବୟସରେ ଛାଡ଼ ରହିଛି। ଏହି ପଦବୀର ବେତନ ସାତମ ବେତନ କମିଶନ ଅନୁଯାୟୀ ପେ ଲିଭଲ 10, ଯାହାର ମୂଳ ବେତନ 56,100 ଟଙ୍କାରୁ 1,77,500 ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ସହିତ ସରକାରୀ ନିୟମ ଅନୁଯାୟୀ DA, HRA, TA ଆଦି ଭତ୍ତା ମଧ୍ୟ ମିଳିଥାଏ। APFC ଭାବରେ ନିଯୁକ୍ତ ବ୍ୟକ୍ତି EPFOର ପ୍ରଶାସନ, ଭବିଷ୍ୟ ନିଧି, ପେନ୍ସନ୍, କର୍ମଚାରୀ ସାମାଜିକ ସୁରକ୍ଷା, ହିସାବ ଏବଂ ବିଭିନ୍ନ ଅନୁସନ୍ଧାନମୂଳକ କାର୍ଯ୍ୟ ସହିତ ଜଡ଼ିତ ରହିପାରନ୍ତି। ଏହା ଏକ ଗ୍ରୁପ୍ ଏ ପଦବୀ ଏବଂ ଏଥିରେ ସାରା ଭାରତରେ ପୋଷ୍ଟିଂ ହେବାର ସମ୍ଭାବନା ରହିଛି। ନିର୍ବାଚନ ପ୍ରକ୍ରିୟାରେ ପ୍ରଥମେ ରିକ୍ୱାର୍ମେଣ୍ଟ ଟେଷ୍ଟ ଏବଂ ପରେ ଇଣ୍ଟରଭ୍ୟୁ ରହିଛି। ରିକ୍ୱାର୍ମେଣ୍ଟ ଟେଷ୍ଟ 2 ଘଣ୍ଟାର ହେବ ଏବଂ ଭୁଲ ଉତ୍ତର ପାଇଁ 1/3 ନେଗେଟିଭ୍ ମାର୍କିଂ ରହିଛି। ପରୀକ୍ଷାରେ ଜେନେରାଲ ଇଂଲିଶ, ଜେନେରାଲ ସାଇନ୍ସ, ଇଣ୍ଡିଆନ୍ ପଲିଟି ଆଣ୍ଡ ଇକୋନୋମି, କରେଣ୍ଟ ଆଫେୟାର୍ସ, ଲେବର ଲସ୍, ସୋସିଆଲ ସିକ୍ୟୁରିଟି, ଏକାଉଣ୍ଟାନ୍ସି, କମ୍ପ୍ୟୁଟର ଆପ୍ଲିକେସନ୍, କ୍ୱାଣ୍ଟିଟେଟିଭ୍ ଆପ୍ଟିଚ୍ୟୁଡ୍ ଆଦି ବିଷୟରୁ ପ୍ରଶ୍ନ ଆସିବ। ଏହି ପଦବୀ ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା 22 ଅଗଷ୍ଟରୁ ଆରମ୍ଭ ହୋଇଯାଇଛି ଏବଂ ଶେଷ ତାରିଖ ହେଉଛି ଚଳିତ September 11। ରିକ୍ୱାର୍ମେଣ୍ଟ ଟେଷ୍ଟ December 20 ହେବାକୁ ଧାର୍ଯ୍ୟ ରହିଛି। ତେଣୁ ଯେଉଁ ଯୁବକ ଯୁବତୀମାନେ ସ୍ନାତକ ଶିକ୍ଷା ସମାପ୍ତ କରି ସରକାରୀ ଚାକିରିର ସ୍ୱପ୍ନ ଦେଖୁଛନ୍ତି ସେମାନେ ଯୋଗ୍ୟତା ଏବଂ ଅନ୍ୟାନ୍ୟ ନିୟମ ଭଲ ଭାବରେ ଯାଞ୍ଚ କରି ସମୟ ସୀମା ମଧ୍ୟରେ ଆବେଦନ କରିପାରିବେ। ସେମିତି ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢ଼ିଙ୍କ ପାଇଁ ଆସିଛି ଆଉ ଏକ ଭଲ ଖବର। ଭାରତୀୟ ଡାକ ବିଭାଗ ପକ୍ଷରୁ ଗ୍ରାମୀଣ ଡାକ ସେବକ ବା GDS ରିକ୍ୱାର୍ମେଣ୍ଟ 2026 ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନିଯୁକ୍ତି ଅଧୀନରେ ଦେଶର ବିଭିନ୍ନ ଡାକ ସର୍କଲରେ ମୋଟ 23,757 ପଦବୀ ପୂରଣ କରାଯିବ। ଏଥିରେ ବ୍ରାଞ୍ଚ ପୋଷ୍ଟମାଷ୍ଟର ବା BPM, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ବା ABPM ଏବଂ ଡାକ ସେବକ ଭଳି ପଦବୀ ରହିଛି। ଏହି ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷାକୃତ ସରଳ। ପ୍ରାର୍ଥୀଙ୍କୁ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ 10ମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। 10ମ ଶ୍ରେଣୀରେ ଗଣିତ ଏବଂ ଇଂରାଜୀ ବିଷୟ ପଢ଼ିଥିବା ଆବଶ୍ୟକ। ସେହିପରି ଯେଉଁ ରାଜ୍ୟରେ ଆବେଦନ କରାଯାଉଛି ସେହି ରାଜ୍ୟର ସ୍ଥାନୀୟ ଭାଷାର ଜ୍ଞାନ ଥିବା ମଧ୍ୟ ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18 ବର୍ଷରୁ ସର୍ବାଧିକ 40 ବର୍ଷ ମଧ୍ୟରେ ହେବା ଆବଶ୍ୟକ। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ ମିଳିଥାଏ। GDS ପଦବୀର ବେତନ ମଧ୍ୟ ପଦବୀ ଅନୁସାରେ ଭିନ୍ନ ହୋଇଥାଏ। ବ୍ରାଞ୍ଚ ପୋଷ୍ଟମାଷ୍ଟର ପାଇଁ TRCA ମାସିକ 12,000 29,380 ଟଙ୍କା ଏବଂ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ବା ଡାକ ସେବକ ପାଇଁ 10,000 ରୁ 24,470 ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ସହିତ ନିୟମ ଅନୁଯାୟୀ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିପାରେ। ଏହି ନିଯୁକ୍ତିର ସବୁଠାରୁ ବିଶେଷ କଥା ହେଉଛି ସାଧାରଣ ପ୍ରତିଯୋଗିତାମୂଳକ ଲିଖିତ ପରୀକ୍ଷା ନେଇ ନୁହେଁ, ବରଂ 10ମ ଶ୍ରେଣୀର ମାର୍କ ଆଧାରରେ ମେରିଟ୍ ତାଲିକା ପ୍ରସ୍ତୁତ କରାଯାଏ। ତେଣୁ 10ମ ଶ୍ରେଣୀରେ ଭଲ ମାର୍କ ରଖିଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେଉଛି। ଗତ ଅଗଷ୍ଟ 31 ତାରିଖରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯାଇଛି। ରେଜିଷ୍ଟ୍ରେସନ୍ର ଶେଷ ତାରିଖଟି ହେଉଛି ଚଳିତ September 19 ଏବଂ ଅନ୍ଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି September 21। ତେଣୁ 10ମ ଶ୍ରେଣୀ ପାସ୍ କରିଥିବା ଏବଂ ଡାକ ବିଭାଗରେ ଚାକିରି କରିବାକୁ ଆଗ୍ରହୀ ଯୁବକ

ଅଧିକାରୀମାନେ ନିଜର ଯୋଗ୍ୟତା ଏବଂ ଅନ୍ୟାନ୍ୟ ନିୟମ ଯାଞ୍ଚ କରି ସମୟ ସୀମା ମଧ୍ୟରେ ଆବେଦନ କରିପାରିବେ। ସରକାରୀ ଚାକିରି ପାଇଁ ସୁଯୋଗ ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ଏଭଳି ସୁଯୋଗକୁ ହାତଛଡ଼ା ନକରି ସଠିକ୍ ସୂଚନା ନେଇ ସମୟ ମଧ୍ୟରେ ଆବେଦନ କରିପାରିବେ। ତେବେ ଶ୍ରୋତାବନ୍ଧୁ, ଭାରତର ପ୍ରତିରକ୍ଷା କୂଟନୀତିକୁ ଆହୁରି ସୁଦୃଢ଼ ଏବଂ ପ୍ରଭାବଶାଳୀ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। 2026 ସେପ୍ଟେମ୍ବର ମାସର 3 ନୂଆଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ରକ୍ଷା ନାମକ ପ୍ରତିରକ୍ଷା କୂଟନୀତି ସମ୍ପର୍କିତ ଏକ ବିସ୍ତୃତ ଡକ୍ୟୁମେଣ୍ଟ ପ୍ରକାଶ କରିଛନ୍ତି। ଏହି ଡକ୍ୟୁମେଣ୍ଟ ଆସନ୍ତା 10 ପାଇଁ ଭାରତର ପ୍ରତିରକ୍ଷା କୂଟନୀତି, ଆନ୍ତର୍ଜାତୀୟ ସହଯୋଗ ଏବଂ ବିଶ୍ୱସ୍ତରୀୟ ପ୍ରତିରକ୍ଷା ଭାଗିଦାରୀଙ୍କ ଏକ ରଣନୀତିକ ରୋଡ୍ମ୍ୟାପ୍ ଏବଂ ଦୃଷ୍ଟିକୋଣ ପ୍ରଦାନ କରୁଛି। ଏହି ରକ୍ଷା ଡକ୍ୟୁମେଣ୍ଟର ମୁଖ୍ୟ ଲକ୍ଷ୍ୟ ହେଉଛି ବିଭିନ୍ନ ଦେଶ ସହ ଭାରତର ପ୍ରତିରକ୍ଷା ସମ୍ପର୍କକୁ ଆହୁରି ଗଭୀର କରିବ। ବର୍ତ୍ତମାନରେ ବଦଳୁଥିବା ବିଶ୍ୱ ସୁରକ୍ଷା ପରିସ୍ଥିତିରେ କେବଳ ନିଜ ସାମରିକ ଶକ୍ତି ବୃଦ୍ଧି କରିବା ନୁହେଁ, ବରଂ ମିତ୍ର ଏବଂ ସହଯୋଗୀ ଦେଶମାନଙ୍କ ସହ ଦୀର୍ଘମିଆଦୀ ପ୍ରତିରକ୍ଷା ସହଯୋଗ ଗଢ଼ି ତୋଳିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଛି। ପ୍ରତିରକ୍ଷା କୂଟନୀତିର ଅର୍ଥ ହେଉଛି ଅନ୍ୟ ଦେଶ ସହ ସାମରିକ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି କରିବା। ଏଥିରେ ଦୁଇ ଦେଶର ସେନା ମଧ୍ୟରେ ଯୋଗାଯୋଗ, ମିଳିତ ସାମରିକ ଅଭ୍ୟାସ, ପ୍ରଶିକ୍ଷଣ, ପ୍ରତିରକ୍ଷା ପ୍ରଯୁକ୍ତିର ଆଦାନ ପ୍ରଦାନ, ଗବେଷଣା ଏବଂ ଶିଳ୍ପ ସହଯୋଗ ଭଳି ବିଭିନ୍ନ ଦିଗ ସାମିଲ ରହିଥାଏ। ରକ୍ଷା ମାଧ୍ୟମରେ ଭାରତ ଏହି ସମସ୍ତ କ୍ଷେତ୍ରରେ ନିଜର ଆନ୍ତର୍ଜାତୀୟ ଭାଗିଦାରୀକୁ ଆହୁରି ବିସ୍ତାର କରିବାକୁ ଚାହୁଁଛି। ଏହି ରଣନୀତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପ୍ରତିରକ୍ଷା ଶିଳ୍ପ ଏବଂ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ଆହୁରି ଶକ୍ତିଶାଳୀ କରିବା। ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଏହି ଲକ୍ଷ୍ୟ ସହ ସମନ୍ୱୟ ରଖି ଭାରତୀୟ ପ୍ରତିରକ୍ଷା ଉତ୍ପାଦନକୁ ବିଶ୍ୱ ବଜାର ସହ ଯୋଡ଼ିବା ଏବଂ ପ୍ରତିରକ୍ଷା ସାମଗ୍ରୀର ରପ୍ତାନୀ ବଢ଼ାଇବା ଉପରେ ମଧ୍ୟ ଜୋର୍ ଦିଆଯାଇଛି। ଏହା ଭାରତକୁ ଏକ ପ୍ରତିରକ୍ଷା ଉତ୍ପାଦନ ଏବଂ ରପ୍ତାନୀ କେନ୍ଦ୍ର ଭାବରେ ଆହୁରି ମଜବୁତ କରିପାରିବ। ବିଶେଷ କରି ଭାରତ ମହାସାଗରର ଅଞ୍ଚଳର ସୁରକ୍ଷାକୁ ମଧ୍ୟ ଏହି ରଣନୀତିରେ ଗୁରୁତ୍ୱ ମିଳିଛି। ସମୁଦ୍ର ସୁରକ୍ଷା, ଆତଙ୍କବାଦ ବିରୋଧୀ ସହଯୋଗ, ସାମୁଦ୍ରିକ ଯୋଗାଯୋଗ ଏବଂ ଆଞ୍ଚଳିକ ସ୍ଥିରତା ଭଳି କ୍ଷେତ୍ରରେ ଭାରତ ନିଜର ଭୂମିକାକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି। ଏହା ଭାରତକୁ ଏକ ଦାୟିତ୍ୱଶୀଳ ସୁରକ୍ଷା ସହଯୋଗୀ ଭାବରେ ନିଜର ଭୂମିକା ବଢ଼ାଇବାରେ ସହାୟକ ହେବ। ରକ୍ଷାର ଆଉ ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଦେଶର ସାମରିକ କ୍ଷମତା ବିକାଶରେ ସହଯୋଗ କରିବ। ପ୍ରଶିକ୍ଷଣ, କ୍ଷମତା ନିର୍ମାଣ, ପ୍ରତିରକ୍ଷା ପ୍ରଯୁକ୍ତି ଏବଂ ଅଭିଜ୍ଞତାର ଆଦାନ ପ୍ରଦାନ ମାଧ୍ୟମରେ ଭାରତ ନିଜର ସହଯୋଗୀ ଦେଶମାନଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବାର ଲକ୍ଷ୍ୟ ରଖିଛି। ଏହି ଡକ୍ୟୁମେଣ୍ଟ ପ୍ରକାଶ ସହିତ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବେଲଜିୟମର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ମଧ୍ୟ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହା ଭାରତର ବଢ଼ୁଥିବା ପ୍ରତିରକ୍ଷା କୂଟନୀତି ଏବଂ ଆନ୍ତର୍ଜାତୀୟ ପ୍ରତିରକ୍ଷା ସହଯୋଗରେ ଗୁରୁତ୍ୱକୁ ପ୍ରକାଶ କରୁଛି। ରକ୍ଷା କେବଳ ଏକ ପ୍ରତିରକ୍ଷା ଡକ୍ୟୁମେଣ୍ଟ ନୁହେଁ, ଏହା ଆସନ୍ତା ଦଶନ୍ଧିରେ ବିଶ୍ୱସ୍ତରରେ ଭାରତର ପ୍ରତିରକ୍ଷା ସହଯୋଗ ଏବଂ କୂଟନୈତିକ ଭୂମିକାକୁ ନୂଆ ଦିଗ ଦେବା ପାଇଁ ଏକ ଦୀର୍ଘମିଆଦୀ ରଣନୀତିକ ପଦକ୍ଷେପ। ଦୃଢ଼ ପ୍ରତିରକ୍ଷା, ସ୍ୱଦେଶୀ ପ୍ରଯୁକ୍ତି, ଆନ୍ତର୍ଜାତୀୟ ଭାଗିଦାରୀ ଏବଂ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାକୁ ଆଧାର କରି ଭାରତ ନିଜକୁ ଏକ ଅଧିକ ସକ୍ରିୟ ଏବଂ ଦାୟିତ୍ୱଶୀଳ ବିଶ୍ୱ ପ୍ରତିରକ୍ଷା ଭାଗିଦାରୀ ଭାବରେ ପ୍ରତିଷ୍ଠିତ କରିବ। ଏହି ଦିଗରେ ସେ ଆଗକୁ ବଢ଼ୁଛି।

ତେବେ ଶ୍ରୋତାବନ୍ଧୁ, ଭାରତୀୟ ସଂସ୍କୃତି ଏବଂ ପରମ୍ପରାରେ ପର୍ବପର୍ବାଣୀର ଏକ ବିଶେଷ ସ୍ଥାନ ରହିଛି। ପ୍ରତ୍ୟେକ ପର୍ବ ପଛରେ ରହିଛି କୌଣସି ନା କୌଣସି ପୌରାଣିକ କଥା, ଆଧ୍ୟାତ୍ମିକ ବାର୍ତ୍ତା ଏବଂ ସାମାଜିକ ମୂଲ୍ୟବୋଧ। ସେହିପରି ଭାରତର ଅନ୍ୟତମ ପ୍ରମୁଖ ଧାର୍ମିକ ପର୍ବ ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ। ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିବା ବିଶ୍ୱାସରୁ ଏହି ଦିନକୁ ଜନ୍ମାଷ୍ଟମୀ ବା କୃଷ୍ଣ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଏ। ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବରେ ପୂଜିତ ଶ୍ରୀକୃଷ୍ଣ କେବଳ ଜଣେ ଦେବତା ନୁହନ୍ତି, ସେ ଭାରତୀୟ ଦର୍ଶନ, ସାହିତ୍ୟ, ସଙ୍ଗୀତ, କଳା ଏବଂ ସଂସ୍କୃତିର ଏକ ଅବିଚ୍ଛିନ୍ନ ଅଂଶ। ପୁରାଣ ଏବଂ ମହାଭାରତୀୟ ପରମ୍ପରା ଅନୁସାରେ ମଥୁରାର ରାଜା କଂସ ତାଙ୍କ ଭଉଣୀ ଦେବକୀଙ୍କ ବିବାହ ବାସୁଦେବଙ୍କ ସହିତ ହେବା ପରେ ତାଙ୍କୁ ନିଜ ରଥରେ ନେଇଯାଉଥିଲେ। ସେହି ସମୟରେ ଆକାଶବାଣୀ ହେଲା ଯେ ଦେବକୀଙ୍କ ଅଷ୍ଟମ ସନ୍ତାନ କଂସର ମୃତ୍ୟୁର କାରଣ ହେବ। ଏହା ଶୁଣି କଂସ ଭୟଭୀତ ହୋଇ ଦେବକୀ ଏବଂ ବାସୁଦେବଙ୍କୁ କାରାଗାରରେ ବନ୍ଦୀ କରିଦେଇଥିଲେ। ଦେବକୀଙ୍କ ପ୍ରଥମ ସାତ ଜଣ ସନ୍ତାନକୁ କଂସ ହତ୍ୟା କରିଥିବା ପୌରାଣିକ କଥାରେ ପରିଣତ ହୋଇଛି। ଶେଷରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ମଧ୍ୟରାତ୍ରିରେ ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ ସମୟରେ କାରାଗାରର ସମସ୍ତ ପ୍ରହରୀ ନିଦ୍ରାଗ୍ରସ୍ତ ହୋଇଯାଇଥିଲେ ଏବଂ କାରାଗାରର ଦ୍ୱାର ଖୋଲିଗଲା ବୋଲି ପୁରାଣରେ କୁହାଯାଏ। ବାସୁଦେବ ନବଜାତ କୃଷ୍ଣଙ୍କୁ ଏକ ଟୋକେଇରେ ଧରି ଯମୁନା ନଦୀ ପାର ହୋଇ ଗୋକୁଳରେ ନନ୍ଦ ଏବଂ ଯଶୋଦାଙ୍କ ଘରେ ପହଞ୍ଚିଥିଲେ। ସେଠାରେ କୃଷ୍ଣଙ୍କୁ ରଖି ଯଶୋଦାଙ୍କ ନବଜାତ କନ୍ୟାକୁ ନେଇ ମଥୁରା ଫେରିଥିଲେ। ଏହିପରି ଭାବରେ ଶ୍ରୀକୃଷ୍ଣଙ୍କ ଶୈଶବର ଲୀଳା ଆରମ୍ଭ ହୋଇଥିଲା। ଜନ୍ମାଷ୍ଟମୀର ମୂଳ ଉଦ୍ଦେଶ୍ୟ ହେଉଛି ଧର୍ମର ପ୍ରତିଷ୍ଠା, ଅଧର୍ମର ବିନାଶ ଏବଂ ମାନବ ସମାଜକୁ ସତ୍ୟ ଏବଂ ନ୍ୟାୟର ପଥରେ ଚାଲିବାର ପ୍ରେରଣା ଦେଇଥିବା ଶ୍ରୀକୃଷ୍ଣଙ୍କ ଜନ୍ମକୁ ସ୍ମରଣ କରିବା। ଭଗବତ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଧର୍ମ ଏବଂ କର୍ତ୍ତବ୍ୟର ମହତ୍ତ୍ୱକୁ ବୁଝାଇଥିଲେ। ତାଙ୍କର ପ୍ରସିଦ୍ଧ ବାର୍ତ୍ତା ଥିଲା ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅର୍ଥାତ୍ ଯେତେବେଳେ ଧର୍ମର ଅବନତି ଏବଂ ଅଧର୍ମର ଅଭ୍ୟୁଦୟ ହୋଇଥାଏ ସେତେବେଳେ ଧର୍ମର ସୁରକ୍ଷା ପାଇଁ ଭଗବାନ ଅବତାର ଗ୍ରହଣ କରନ୍ତି। ତେଣୁ ଜନ୍ମାଷ୍ଟମୀ କେବଳ ଏକ ଜନ୍ମଦିନର ଉତ୍ସବ ନୁହେଁ, ଏହା ସତ୍ୟ ଉପରେ ବିଶ୍ୱାସ, ଧର୍ମ ପ୍ରତି ନିଷ୍ଠା ଏବଂ ଅନ୍ୟାୟ ବିରୋଧରେ ଠିଆ ହେବାର ଏକ ସନ୍ଦେଶ। ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୀତିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଅନେକ ଭକ୍ତ ଏହି ଦିନ ଉପବାସ କରନ୍ତି, ଦିନସାରା ଭଜନ, କୀର୍ତ୍ତନ, ଭାଗବତ ପାଠ ଏବଂ ଶ୍ରୀକୃଷ୍ଣଙ୍କର ନାମ ସ୍ମରଣ କରାଯାଏ। ରାତିରେ ବିଶେଷ କରି ମଧ୍ୟରାତ୍ରି ସମୟରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଏ। ଶ୍ରୀକୃଷ୍ଣଙ୍କ ଶିଶୁରୂପକୁ ଫୁଲ, ନୂଆ ବସ୍ତ୍ର ଏବଂ ଅଳଙ୍କାରରେ ସଜାଯାଏ। ଝୁଲଣାରେ ଶିଶୁକୃଷ୍ଣଙ୍କୁ ବସାଇ ଝୁଲାଯାଏ। କ୍ଷୀର, ଦହି, ମାଖନ, ଛେନା, ଫଳ ଏବଂ ବିଭିନ୍ନ ପ୍ରକାରର ମିଠା ଭଗବାନଙ୍କୁ ଭୋଗ ଲଗାଯାଏ। କୃଷ୍ଣଙ୍କର ମାଖନ ପ୍ରତି ଭଲ ପାଇବାର ସ୍ମରଣ କରି ଅନେକ ସ୍ଥାନରେ ମାଖନ ମିଶ୍ରୀ ଭୋଗର ବିଶେଷ ପରମ୍ପରା ରହିଛି। ଓଡ଼ିଶାର ଧାର୍ମିକ ଏବଂ ସାଂସ୍କୃତିକ ଜୀବନରେ ଶ୍ରୀକୃଷ୍ଣଙ୍କର ଏକ ବିଶେଷ ସ୍ଥାନ ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ଶ୍ରୀକୃଷ୍ଣଙ୍କର ଗଭୀର ଆଧ୍ୟାତ୍ମିକ ସମ୍ପର୍କ ରହିଥିବାରୁ ଓଡ଼ିଆ ଭକ୍ତି ପରମ୍ପରାରେ କୃଷ୍ଣ ଭକ୍ତିର ପ୍ରଭାବ ବହୁତ ଗଭୀର। ଓଡ଼ିଶାର ବିଭିନ୍ନ ମଠ, ମନ୍ଦିର ଏବଂ ଘରେ ଜନ୍ମାଷ୍ଟମୀ ଅବସରରେ ବିଶେଷ ପୂଜା ଏବଂ ଭଜନ କୀର୍ତ୍ତନ ହୋଇଥାଏ। ଶ୍ରୀକୃଷ୍ଣଙ୍କର ଜନ୍ମଲୀଳା, ବାଲ୍ୟଲୀଳା ଏବଂ ଗୋପଲୀଳାକୁ ଆଧାର କରି ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ। ଓଡ଼ିଆ ସାହିତ୍ୟରେ ମଧ୍ୟ କୃଷ୍ଣ ଚରିତ୍ରର ଅସାଧାରଣ

ପ୍ରଭାବ ଦେଖିବାକୁ ମିଳିଥାଏ। ଅତି ବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଓଡ଼ିଆ ଘରେ ଘରେ କୃଷ୍ଣ ଭକ୍ତିକୁ ପହଞ୍ଚାଇବାରେ ଏକ ଐତିହାସିକ ଭୂମିକା ନେଇଛି। ଗାଁ ଗଣ୍ଡାର ଭାଗବତ ଟୁଙ୍ଗିରେ ଭାଗବତ ପାଠ ଏବଂ ଆଲୋଚନା ଓଡ଼ିଆ ସାମାଜିକ ସାଂସ୍କୃତିକ ଜୀବନର ଏକ ପୁରୁଣା ପରମ୍ପରା। ଓଡ଼ିଆ ସଂସ୍କୃତିରେ ଶ୍ରୀକୃଷ୍ଣ କେବଳ ପୂଜାର ଦେବତା ନୁହନ୍ତି, ସେ ଗୀତ ନୃତ୍ୟ ନାଟକ ଚିତ୍ରକଳା ଏବଂ ଲୋକ ସଂସ୍କୃତିର ମଧ୍ୟ ଏକ ମୁଖ୍ୟ ଚରିତ୍ର। ଓଡ଼ିଶୀ ନୃତ୍ୟର ଅନେକ ଅଭିନୟ ଏବଂ ପଦରେ ରାଧାକୃଷ୍ଣଙ୍କ ପ୍ରେମ ବିରହ ଏବଂ ଭକ୍ତିର ଭାବ ପ୍ରକାଶ ପାଇଥାଏ। ଜୟଦେବଙ୍କ ଗୀତ ଗୋବିନ୍ଦ ରାଧାକୃଷ୍ଣ ପ୍ରେମ ଭକ୍ତିର ଏକ ଅମୂଲ୍ୟ କାବ୍ୟ, ଯାହାର ପ୍ରଭାବ ଓଡ଼ିଶୀ ସଙ୍ଗୀତ ଏବଂ ନୃତ୍ୟ ଉପରେ ଅତ୍ୟନ୍ତ ଗଭୀର। ଏହା ସହିତ ଓଡ଼ିଆ ଭଜନ ଜଣାଣ ଚୌଦିଶା ଦାସକାଠିଆ ଏବଂ ବିଭିନ୍ନ ଲୋକକଳାରେ ମଧ୍ୟ କୃଷ୍ଣ କଥାର ଛାପ ରହିଛି। ଜନ୍ମାଷ୍ଟମୀର ଅନ୍ୟତମ ଆକର୍ଷଣ ହେଉଛି ଶିଶୁକୃଷ୍ଣଙ୍କ ବାଲ୍ୟଲୀଳା। ଗୋକୁଳରେ ନନ୍ଦ ଯଶୋଦାଙ୍କ ଘରେ ବଢ଼ିଥିବା କୃଷ୍ଣଙ୍କ ଦୁଷ୍ଟାମୀ ମାଖନ ଚୋରି ଗୋପ ବାଳକଙ୍କ ସହିତ ଖେଳ ଏବଂ ଗୋପୀମାନଙ୍କ ସହିତ ଲୀଳା ଭକ୍ତିମାନଙ୍କ ମନରେ ଆନନ୍ଦ ଏବଂ ଭକ୍ତିର ଭାବ ସୃଷ୍ଟି କରିଥାଏ। ସେଥିପାଇଁ ଜନ୍ମାଷ୍ଟମୀ ଦିନ ଛୋଟ ପିଲାମାନଙ୍କୁ କୃଷ୍ଣ ଏବଂ ରାଧାଙ୍କ ବେଶରେ ସଜାଇବାର ପରମ୍ପରା ମଧ୍ୟ ଅନେକ ସ୍ଥାନରେ ଦେଖାଯାଏ। ଘରେ ଘରେ ଶିଶୁକୃଷ୍ଣଙ୍କ ପାଇଁ ଛୋଟ ଚୂରଣା ସଜାଯାଏ। ଭାରତର କିଛି ଅଞ୍ଚଳରେ ଜନ୍ମାଷ୍ଟମୀ ସହିତ ଦହିହାଣ୍ଡି ପରମ୍ପରା ବିଶେଷ ଭାବରେ ଜଡ଼ିତ। ଉଚ୍ଚରେ ଦହି ବା ମାଖନ ଭରା ହାଣ୍ଡି ରଖାଯାଏ ଏବଂ ଯୁବକମାନେ ମାନବ ପିରାମିଡ୍ ତିଆରି କରି ତାହାକୁ ଭାଙ୍ଗିବାର ଚେଷ୍ଟା କରନ୍ତି। ଏହି ପରମ୍ପରା କୃଷ୍ଣଙ୍କ ମାଖନ ଚୋରି ବାଲ୍ୟଲୀଳାକୁ ସ୍ମରଣ କରାଯାଏ। ଏହା ମାଧ୍ୟମରେ ଦଳଗତ ସହଯୋଗ ଏକତା ସାହସ ଏବଂ ଆନନ୍ଦର ବାର୍ତ୍ତା ମଧ୍ୟ ପ୍ରକାଶ ପାଏ। ଶ୍ରୀକୃଷ୍ଣଙ୍କ ଜୀବନ ଆମକୁ ଅନେକ ଶିକ୍ଷା ଦିଏ ଯେ ଶୈଶବରେ ଆନନ୍ଦ ଏବଂ ସରଳତାର ପ୍ରତୀକ, ବନ୍ଧୁତ୍ୱରେ ବିଶ୍ୱାସର ପ୍ରତୀକ, ରାଜନୀତିରେ କୌଶଳର ପ୍ରତୀକ ଏବଂ କୁରୁକ୍ଷେତ୍ରରେ ଧର୍ମ ଏବଂ କର୍ତ୍ତବ୍ୟର ମାର୍ଗଦର୍ଶକ। ଭଗବତ ଗୀତାରେ ତାଙ୍କର କର୍ମଯୋଗର ବାର୍ତ୍ତା ଆଜି ମଧ୍ୟ ସମାନ ଭାବରେ ପ୍ରାସଙ୍ଗିକ। କର୍ମଣ୍ୟେ ବାଧିକାରସ୍ତି ମା ଫଳିଷୁ କଦାଚନ, ଅର୍ଥାତ୍ ମଣିଷର ଅଧିକାର କର୍ମ କରିପାରେ କିନ୍ତୁ କର୍ମର ଫଳ ଉପରେ ନୁହେଁ। ଆଜିର ପ୍ରତିଯୋଗିତାମୟ ଜୀବନରେ ମଣିଷ ପ୍ରାୟତଃ ଫଳକୁ ନେଇ ଚିନ୍ତିତ ହୋଇପଡ଼େ। ଏହିଭଳି ସମୟରେ ଶ୍ରୀକୃଷ୍ଣଙ୍କର ଏହି ବାର୍ତ୍ତା ଆମକୁ ନିଜ କର୍ତ୍ତବ୍ୟ ପ୍ରତି ସଚ୍ଚୋଟ ରହିବାକୁ ପ୍ରେରଣା ଦିଏ। ଆଜିର ମଣିଷ ବିଜ୍ଞାନ ଏବଂ ପ୍ରଯୁକ୍ତିରେ ବହୁତ ଆଗକୁ ବଢ଼ିଛି, କିନ୍ତୁ ଜୀବନରେ ଶାନ୍ତି ସତ୍ୟ ମାନବିକତା ଏବଂ ନୈତିକତାର ଆବଶ୍ୟକତା ଆଜି ମଧ୍ୟ ସମାନ ରହିଛି। ଜନ୍ମାଷ୍ଟମୀ ଆମକୁ ସ୍ମରଣ କରାଏ ଯେ ଅନ୍ୟାନ୍ୟ ଯେତେ ଶକ୍ତିଶାଳୀ ହେଉନା କାହିଁକି ଶେଷରେ ସତ୍ୟରେ ବିଜୟ ହୋଇଥାଏ। ଅନ୍ଧକାର ଯେତେ ଗଭୀର ହେଉ ଆଲୋକର ଆଗମନ ନିଶ୍ଚିତ। ଶ୍ରୀକୃଷ୍ଣଙ୍କ ଜୀବନ ଆମକୁ ଆନନ୍ଦ ସହିତ ଜୀବନରେ ବଞ୍ଚିବା, ସଙ୍କଟ ସମୟରେ ସାହସ ରଖିବା, ନିଜ କର୍ତ୍ତବ୍ୟ ପାଳନ କରିବା ଏବଂ ସତ୍ୟ ଏବଂ ଧର୍ମର ପଥରେ ଅଟଳ ରହିବାର ଶିକ୍ଷା ଦେଇଥାଏ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ହେଉଛି ଭକ୍ତି ଆନନ୍ଦ ପ୍ରେମ ଏବଂ ଆଧ୍ୟାତ୍ମିକତାର ଏକ ଅଦ୍ଭୁତ ସମନ୍ୱୟ। ଏହି ପର୍ବ ଆମକୁ କେବଳ ଶ୍ରୀକୃଷ୍ଣଙ୍କ ଜନ୍ମକଥା ଶୁଣାଏ ନାହିଁ, ବରଂ ତାଙ୍କର ଜୀବନ ଏବଂ ଉପଦେଶକୁ ନିଜ ଜୀବନରେ ଅନୁସରଣ କରିବାର ପ୍ରେରଣା ଦିଏ। ଆସନ୍ତୁ ଏହି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆମେ ସମସ୍ତେ ନିଜ ମନରୁ ଅହଂକାର ହିଂସା ଘୃଣା ଏବଂ ଅନ୍ୟାୟକୁ ଦୂର କରି ପ୍ରେମ ସତ୍ୟ ଦୟା ଏବଂ ମାନବିକତାକୁ ଆପଣାଇବା। ଶ୍ରୀକୃଷ୍ଣଙ୍କ ବଂଶୀର ମଧୁର ସ୍ୱର ଆମ ଜୀବନରେ ଶାନ୍ତି ଏବଂ ସୌହାର୍ଦ୍ଦରେ ଭରିଦେଉ। ଧର୍ମର ପଥରେ ଚାଲିବା ପାଇଁ ଆମକୁ ଶକ୍ତି ଦିଅନ୍ତୁ। ଜୟ ଶ୍ରୀକୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ।

ତେବେ ଶ୍ରୋତାବନ୍ଧୁ, ଆଜିର ଏହି ସମ୍ଭାବନା କାର୍ଯ୍ୟକ୍ରମର ସମୟ ଶେଷ ପାଖକୁ ଆସିଲାଣି। ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛି 8895994143। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା, ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।

ଆକାଶବାଣୀ ଭବାନୀ ପାଟଣା। ପ୍ରଥମେ ହିନ୍ଦୀରେ, ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏଥର ଆସନ୍ତୁ ଜାଣିନେବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ସକାଳ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବିଶ୍ୱନାଥ ମିଶ୍ର, ତୃପ୍ତି ଦାସ, ଅକ୍ଷୟ ମହାନ୍ତି, ଲକ୍ଷ୍ମୀନାରାୟଣ ବେହେରା, ମୀନାରାଣୀ ଖୁଣ୍ଟିଆ ଏବଂ ଅତୀଶ କୁମାର ମଜୁମଦାର। ଚେତନ ଚିନ୍ତନ 6:30 ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। ଶ୍ରୀମଦ୍ ଭାଗବତ 6:35। ସକାଳ 7:25 ଶୁଣିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ଉପସ୍ଥାପନା ଏବଂ ପ୍ରସ୍ତୁତି ସଚ୍ଚିଦାନନ୍ଦ ମଲ୍ଲିକ। ଚାଷର କଥା 7:40। 7:45 ଶୁଣିବେ ଓଡ଼ିଆରେ ଆଲୋଚନା ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର। ଆଲୋଚକ ହେଲେ ପ୍ରତାପ କିଶୋର ମୁଣ୍ଡ। ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ପ୍ରଚାର କରିବୁ 8:30।

8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ରର ଗୀତ 9:00। 9:30 ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00 ପ୍ରଚାର କରିବୁ ଲୋକଗୀତ କ୍ରମରେ ଘୁମୁରା ଗୀତ ପରିବେଷଣ କରିଛନ୍ତି ମାର୍କଣ୍ଡ ନାୟକ ଉଷାଥୀ। ସୁଗମ ସଙ୍ଗୀତ ଦିନ 12:30। ଚାଷର କଥା ଦିନ 1:10। 1:20 ପ୍ରଚାର କରିବୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 5:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଯୁବବାଣୀରେ ଶୁଣିବେ ଚିଠିପତ୍ରର କାର୍ଯ୍ୟକ୍ରମ ସାପ୍ତାହିକୀ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ଦାସକାଠିଆ ଗୀତ ପରିବେଷଣ କରିଛନ୍ତି ଜଗଦୀଶ ମେହେର ଏବଂ ସୁରେଶ ଚନ୍ଦ୍ର ସାହୁ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। କାର୍ଯ୍ୟକ୍ରମ ମଧ୍ୟରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଦେଶବନ୍ଧନ ରାତି 8:00। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ଭୀମସେନ ଯୋଶୀ, ଛାୟା ଗାଙ୍ଗୁଲି ଏବଂ ମୋନିକା ବର୍ମା। ସ୍ପୋର୍ଟସ୍ ସ୍କାନ୍ ରାତି 8:30। ସ୍ପଟଲାଇଟ୍ ରାତି 9:15। ସାହିତ୍ୟ ଭାରତୀ ରାତି 9:30 ଏବଂ ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ସଂସ୍କୃତରେ ସମ୍ବାଦ ଶୁଣନ୍ତୁ। ରେଲିଗରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ମୂଳଦୁଆ କହିଲେ ମୁଖ୍ୟମନ୍ତ୍ରୀ। 41 ଲକ୍ଷ କୃଷକଙ୍କ ପରିବାରକୁ ପ୍ରଦାନ କଲେ 833 କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି। ସବ୍ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ଅବଲମ୍ବନ କରୁଛନ୍ତି ଶୂନ୍ୟ ସହନଶୀଳତା। ଶିକ୍ଷକ ଦିବସ ଅବସରରେ ଆସନ୍ତାକାଲି 82 ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଏବଂ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅବସରରେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ। ବିସ୍ତୃତ ସମ୍ବାଦ, ରାଜ୍ୟ ସରକାର ଅନ୍ନଦାତାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱରସ୍ଥିତ ଓୟୁଟି କୃଷି ଶିକ୍ଷା ସଦନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆଜି 41 ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାରଙ୍କୁ 833 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସିଏମ୍ କିଷାନ ଅର୍ଥରାଶି କେବଳ ସହାୟତା ନୁହେଁ, ବରଂ ଏହା ଚାଷୀଙ୍କ ପରିଶ୍ରମର ଉଚିତ ସମ୍ମାନ। ପାରମ୍ପରିକ ଚାଷ ବ୍ୟତୀତ ଫସଲର ବିବିଧିକରଣ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବ। ରାଜ୍ୟ ସରକାର ସଦାସର୍ବଦା ଚାଷୀ ଓ ଭୂମିହୀନ ପରିବାରଗୁଡ଼ିକର କଲ୍ୟାଣ ପାଇଁ ପ୍ରତିବଦ୍ଧ। କୃଷକଙ୍କ ସମୃଦ୍ଧି ଓଡ଼ିଶା ପ୍ରଗତିର ପ୍ରକୃତ ମୂଳଦୁଆ ବୋଲି ଶ୍ରୀ ମାଝି କହିଛନ୍ତି। କୃଷକ ପରିବାରର ଆତ୍ମନିର୍ଭରଶୀଳତା ଏବଂ କୃଷି କ୍ଷେତ୍ରର ସମୃଦ୍ଧି ପାଇଁ ରାଜ୍ୟ ସରକାରଙ୍କର ନିରନ୍ତର ପ୍ରଚେଷ୍ଟା ଜାରି ରହିବ ବୋଲି ଶ୍ରୀ ମାଝି କହିଛନ୍ତି। ସମୃଦ୍ଧ କୃଷକ ଯୋଜନାରେ ଧାନର କ୍ୱିଣ୍ଟାଲ ପିଛା ଉଚିତ ମୂଲ୍ୟ ପ୍ରଦାନ, ଆନୁଷଙ୍ଗିକ କୃଷିକୁ ପ୍ରୋତ୍ସାହନ ଏବଂ କୃଷି ବିଦ୍ୟାନିଧି ମାଧ୍ୟମରେ ଚାଷୀ ପରିବାରର ସନ୍ତାନମାନଙ୍କୁ ମାଗଣା ବୈଷୟିକ ଶିକ୍ଷା ପ୍ରଦାନ କରି ଚାଷୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ। କୃଷକଙ୍କ ଆୟ ବୃଦ୍ଧି, କୃଷିର ଆଧୁନିକୀକରଣ ଏବଂ ଗ୍ରାମୀଣ ଅର୍ଥନୀତିକ ସୁଦୃଢ଼ କରିବା ଦିଗରେ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଚାଷୀମାନଙ୍କୁ ସରକାରୀ ଯୋଜନାର ଲାଭ ଉଠାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ସରକାରଙ୍କର ଅଧିକାରୀ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବନ୍ୟାଞ୍ଚଳ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ ସରକାରଙ୍କ ସହାୟତା ରାଶି ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି। ଏଥିସହିତ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଏମ୍ କିଷାନ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ 3,033 ଜଣ ଭୂମିହୀନ ଚାଷୀ ଏବଂ 1,70,827 ଜଣ ଚାଷୀଙ୍କୁ 35 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ଜିଲ୍ଲାର 9 ବ୍ଲକର 170 ଜଣ ଚାଷୀଙ୍କ ସମେତ କୃଷି ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ। ଢେଙ୍କାନାଳ ଜିଲ୍ଲାର 1,32,388 ଜଣ ଚାଷୀଙ୍କୁ ସିଏମ୍ କିଷାନ ଅର୍ଥରାଶି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲାର 2,40,220 ଜଣ ଚାଷୀ ପରିବାରକୁ ମୋଟ 48,21,18,000 ଟଙ୍କା ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ 1,69,850 ଜଣଙ୍କୁ 34,26,69,000 ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ନୟାଗଡ଼ ଜିଲ୍ଲାର 1,61,270 ଜଣ ପଞ୍ଜୀକୃତ ସିଏମ୍ କିଷାନ ଯୋଜନାରେ ଅର୍ଥରାଶି ବଣ୍ଟନ କରାଯାଇଛି। ଭଦ୍ରକ ଜିଲ୍ଲାରେ 2,12,420 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 432 ଜଣ ଭୂମିହୀନ କୃଷକଙ୍କ ପରିବାରକୁ 142,69,004 ଟଙ୍କା ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲାରେ 41,35,978 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 13,949 ଜଣ ଭୂମିହୀନ କୃଷକଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ବରଗଡ଼ ଜିଲ୍ଲାର 1,74,798 ଜଣ ଚାଷୀଙ୍କୁ ସିଏମ୍ କିଷାନ ଅର୍ଥରାଶି ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ 81,866 ଜଣ ଚାଷୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳ ଅବଲମ୍ବନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରେ ଆୟୋଜିତ ସବ୍ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୟୁନିଫର୍ମ ସେବାରେ ଶୃଙ୍ଖଳା ସର୍ବୋପରି ସମ୍ବିଧାନର ନୀତିନିୟମକୁ ଅନୁକରଣ କରି ଦକ୍ଷତାର ସହିତ ଦାୟିତ୍ୱ ନିର୍ବାହ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଦୁଇ ବର୍ଷ ପ୍ରଶିକ୍ଷଣ ପରେ ତ୍ରୟୋଦଶ ବ୍ୟାଚ୍ରେ 336 ଜଣ ପ୍ରଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ଥାନାରେ ନିଯୁକ୍ତ ହେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ ଆସନ୍ତାକାଲି ଶିକ୍ଷକ ଦିବସ ପାଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆସନ୍ତାକାଲି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ 82 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଏଥିରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ଏମ୍ଡି ଜାଫର ଆଲମ ଏବଂ ଜଗତସିଂହପୁରର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହେବେ। ରାଜ୍ୟରେ ଉତ୍ସର୍ଗୀକୃତ ଶିକ୍ଷାଦାନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଲା ନାୟକ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରଦ୍ଧା ଓ ଭକ୍ତିର ସହ ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଏହି ଅବସରରେ ପୁରୀ ଶ୍ରୀମନ୍ଦିର ସମେତ କ୍ଷୀରଚୋରା ଗୋପୀନାଥ ମନ୍ଦିର ଏବଂ ଅନ୍ୟ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେଉଛି। ପୁରୀ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାଧୂପ ଶେଷ ହେବା ପରେ କୃଷ୍ଣ ଜନ୍ମନୀତି ଆରମ୍ଭ ହେବ। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ ବଣଭୋଜି କାଳୀୟ ଦଳନ ସହ କଂସବଦ୍ଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଜନ ସେବାୟତ ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଶାର୍ଦ୍ଧରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ପରମ୍ପରା ଅନୁଯାୟୀ ବିଶେଷ ପୂଜାବିଧି କରିବେ। ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ଆଜି ସନ୍ଧ୍ୟା 7:00 ରାତ୍ର 12:00 ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉ ମନ୍ଦିରରେ ଗୋପନୀୟ ଜନ୍ମାଷ୍ଟମୀ ଦେବନୀତି ଆଜି ନିଶାର୍ଦ୍ଧରେ ଅନୁଷ୍ଠିତ ହେବ।
एथेरे पूजा पंडा सब

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟର 41 ଲକ୍ଷ ନୁ ଏତକା କୃଷକ ପରିବାରଙ୍କୁ 833 କୋଟି ଟଙ୍କାର ସିଏମ୍ କିଷାନ ସାହସ ଦେଲେ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଖାସ୍ ଅଭିଯାନ ଜରିଏ 3809 ଏତକା ଛୁଆଙ୍କୁ କରାଯାଇଛି ଶ୍ରମମୁକ୍ତ। ଶ୍ରଦ୍ଧା ଓ ଭକ୍ତିର ସହିତ ପୁରୀ ଶ୍ରୀମନ୍ଦିର ଆଉ ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ପାଳନ କରାଯାଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଆଉର ରାଜ୍ୟର ଭିନ୍ ଭିନ୍ ଜାଗାନ ସୁଧୁରିଛି ବୟଡ଼ ସ୍ଥିତି। ଏଥର ପୁରା ଖବର। ରାଜ୍ୟର କୃଷି କୃଷକମାନଙ୍କର ଆର୍ଥିକ ସୁରକ୍ଷା ଆଉ ସ୍ୱାବଲମ୍ବୀକେ ବରକସ କରବାର ଦିଗେ ସିଏମ୍ କିଷାନ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ପବିତ୍ର ଜନ୍ମାଷ୍ଟମୀ ଆଉ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆଗରୁ ରାଜ୍ୟର ଚାଷୀ ଭାଇ ବହିନମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଲତି ରବି ଋତୁ ଲାଗି ସିଏମ୍ କିଷାନ ଯୋଜନାରେ କିସ୍ତି ହସ୍ତାନ୍ତର କରିଛନ୍। ଭୁବନେଶ୍ୱର OU18 କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫରୁ ହୋଇଥିବା କାର୍ଯ୍ୟକ୍ରମଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ

0: 41,35,978 ଜନ କ୍ଷୁଦ୍ର ଆଉ ନାମମାତ୍ର ଚାଷୀ ଆର୍ 13,945 ଜନ ଭୂମିହୀନ କୃଷି ପରିବାରଙ୍କର ଏକାଉଣ୍ଟକେ ଡିବିଟି ଜରିଏ 833 କୋଟି ଅତ୍କା ଟଙ୍କାର ସାହାଯ୍ୟ ସିଧାସଳଖ ହସ୍ତାନ୍ତର କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, କ୍ଷୁଦ୍ର ନାମମାତ୍ର ଚାଷୀମାନଙ୍କ ସହିତ ଭୂମିହୀନ ପରିବାରଙ୍କୁ ସାହସ ଦେବାର ଲାଗି କୃଷି କ୍ଷେତ୍ରକେ ଆହୁରି ସଶକ୍ତ କରାଯାଉଛି। ଚାଷୀମାନଙ୍କର ଦରକାର ସମୟାତି ଆର୍ଥିକ ସାହାଯ୍ୟ ଯୋଗାବାର ସହିତ ସେମାନଙ୍କର କମାନୀ ଆଉ ଜୀବନ ଜୀବିକାକେ ବରକସ କରିବାର ଦିଗେ ଏହି ଯୋଜନା ନିରନ୍ତର କାମ କରୁଛି। 2025-26 ଆର୍ଥିକ ବର୍ଷର 18,48,000 ଚାଷୀଙ୍କ ଠାରୁ 77,48,000 ମେଟ୍ରିକ୍ ଟନ୍ ଧାନ ଘିନାଯାଇକରି 5,633,84,00,000 ଟଙ୍କା ଦିଆଯାଇଛି। ଚାଷୀ ପରିବାରମାନଙ୍କର ଆତ୍ମନିର୍ଭରଶୀଳତା ଆଉ ଚାଷ କାମତି ସମୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ସବୁବେଳେ ଚେଷ୍ଟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଚାଷୀମାନଙ୍କୁ ଫସଲ ବିବିଧିକରଣ ଜରିଏ ଧାନ ଚାଷ ସହିତ କୁକୁଡ଼ା ପାଳନ, ମାଛ ଚାଷ, ଟସର ଚାଷ ବାଗିର ସାମୂହିକ ଚାଷ କରବାରକେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ଚାଷୀମାନଙ୍କର କମାନୀ ଦ୍ୱିଗୁଣା କରବାର ଆଉ ମହିଳାମାନଙ୍କୁ ଲକ୍ଷ୍ୟପତି କରବାର ଲାଗି ସମକର ଚେଷ୍ଟା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ବାବଦକୁ ଆମେ କ୍ୱିଣ୍ଟାଲ ପିଛା 3,100 ଆଜି ଆମେ ଦେଉଛନ୍ତି ଆମ ଚାଷୀଙ୍କୁ, ଅର୍ଥାତ୍ 1,500-1,400 ଟଙ୍କା ପର କ୍ୱିଣ୍ଟାଲରେ ଅଧିକ ଟଙ୍କା ଚାଷୀ ପାଇବା ଏ ସୌଭାଗ୍ୟ ସବୁ ଚାଷୀଙ୍କୁ ପ୍ରାପ୍ତ ହୋଇଛି। ଏହା ନିଶ୍ଚିତ ଭାବରେ ଚାଷୀର ଆୟକୁ ବଢ଼ାଇବାରେ ବହୁତ ବଡ଼ ଭୂମିକା ନେଇଛି। ତାର କ୍ଷତି ଚାଷୀ ଆଜି ଆଉ କ୍ଷତି ସହୁ ନାହିଁ, ତାହା ଭରଣ ଆଜି କରାଯାଇପାରୁଛି। ଏଣୁ ନିଶ୍ଚିତ ଭାବରେ ଆମେ ଲକ୍ଷ୍ୟ ରଖିଛୁ କିଭଳି ଭାବରେ ଚାଷୀ ତାର ଆୟକୁ ଦ୍ୱିଗୁଣିତ କରିପାରିବ।
0: ଜିଲ୍ଲାସ୍ତରୀୟ ଆୟୋଜିତ କାର୍ଯ୍ୟକ୍ରମଟି ଅଲଗା ମନ୍ତ୍ରୀମାନେ ସିଏମ୍ କିଷାନ କିସ୍ତି ଦେଇଛନ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନହଲ୍ଠାରେ କିଷାନ ସାହାଯ୍ୟ ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇକରି କଳାହାଣ୍ଡି ଜିଲ୍ଲାର 1,69,850 ଜନ ଚାଷୀଙ୍କୁ ଯୋଜନାଟି 34,26,69,000 ଟଙ୍କାର ସାହାଯ୍ୟ ବାଣ୍ଟିଛନ୍। ବରଗଡ଼ ଜିଲ୍ଲାର ଆଭାସୀ ଜରିଏ ହୋଇଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଟି ଜିଲ୍ଲାର 1,74,798 ଜନ ହିତାଧିକାରୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଛି। ଜିଲ୍ଲା କୃଷି ଅଧିକାରୀଙ୍କର କାର୍ଯ୍ୟାଳୟ ହୋଇଥିବା କାର୍ଯ୍ୟକ୍ରମଟି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ସିଲ୍ଧା ନଥିବାର ଡିପିଆର୍ସି ଭବନ ହୋଇଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଟି ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇଥିଲେ। ସାରା ଦେଶରେ ଆଇବାକାଲ ଗୁରୁ ଦିବସ ପାଳନ କରାଯିବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଇବାକାଲ ଶିକ୍ଷା କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ମୋଟ 82 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଏଥି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିକ୍ଷକ ମହମ୍ମଦ ଜାଫର ଆଲମ ଆଉ ଜଗତସିଂହପୁର ଆଳି ପିଙ୍ଗଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକଙ୍କୁ ସମ୍ମାନିତ ହେବେ। ରାଜ ଉତ୍ସର୍ଗୀକୃତ ଶିକ୍ଷାଦାନ ଲାଗି ସବୁ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା। ଏଥିଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଆଉ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କୁ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ସଚିବ ଏମ୍ ତିରୁମାଲା ନାୟକ ନିର୍ଦ୍ଦେଶ ଦେଇଛନ୍। ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ NCPCR ଗୋଟିଏ ଖାସ ଅଭିଯାନ ଜରିଏ ସାରା ଦେଶରେ 3,800 ଛୁଆଙ୍କୁ ଶ୍ରମମୁକ୍ତ କରିଛନ୍। ଏହି ଅଭିଯାନ ସମିତି 575 ମାମଲା ଦାୟର କରାଯାଇଛି। କେନ୍ଦ୍ର ମହିଳା ଆଉ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗଲା ଜୁନ୍ 12 ଅଗଷ୍ଟ 31 ତାରିଖ ତକ ଆୟୋଗ ଭିନ୍ ଭିନ୍ ରାଜ୍ୟ ସରକାର, ପୁଲିସ ଆଉ ଅଲଗା ପ୍ରତିଷ୍ଠାନ ଜରିଏ ଖାସ ଅଭିଯାନ ଚଲାଇଥିଲା। ଇତି ଛୁଆମାନଙ୍କର ଥଇଥାନ ସହିତ ସେମାନଙ୍କୁ ଶ୍ରମମୁକ୍ତ କରିବାର ଲାଗି ସଚେତନତା ଅଭିଯାନର ଆୟୋଜନ କରାଯାଇଥିଲା। ଶ୍ରଦ୍ଧା ଓ ଭକ୍ତି ସହିତ ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ଜନ୍ମାଷ୍ଟମୀ ପାଳନ କରାଯାଉଛି। ବୁଧ ମାସର ଅନ୍ଧାରପଖର ଅଷ୍ଟମୀ ତିଥି ଦିନ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ବୋଲି ପୁରାଣ ଶାସ୍ତ୍ରଟି ବର୍ଣ୍ଣନା ରହିଛି। ଏହି ଅବସରରେ ପୁରୀ ଶ୍ରୀମନ୍ଦିର ସହିତ କ୍ଷୀରଚୋରା ଗୋପୀନାଥ ମନ୍ଦିର ଆଉ ଅଲଗା ମନ୍ଦିରମାନଙ୍କେ ଖାସ୍ ପୂଜାର୍ଚ୍ଚନା କରାଯାଉଛି। ପୁରୀ ଶ୍ରୀମନ୍ଦିରର ଆଜି ସନ୍ଧ୍ୟାଧୂପ ଶେଷ ହେବା ଋତୁରୁ କୃଷ୍ଣ ଜନ୍ମନୀତି ମୂଲେବା ଆଷ୍ଟାନୁ ଶ୍ରୀକୃଷ୍ଣଙ୍କର ଜନ୍ମନୀତି ମୂଲେଇକରି ବଣଭୋଜି କାଳିଅ ଦଳନ ସହିତ କଂସବୋଧତକ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରୀମନ୍ଦିରର କରାଯିବା। ମହାଜନ ସେବାୟତ ଦେବକୀ ଆଉ ବସୁଦେବ ବେଶତୀ ଉପସ୍ଥିତ ରହିକରି ଅଧାରାତି ମହାପ୍ରଭୁଙ୍କର ଜନ୍ମନୀତି କରିବାର ସହିତ ନାଭିକଟା ମଣ୍ଡପନ ପରମ୍ପରା ଅନୁସାରେ ଖାସ୍ ପୂଜାବିଧି କରିବେ। ଶ୍ରୀକୃଷ୍ଣଙ୍କର ଜନ୍ମନୀତି ଲାଗି ଆଜି ବେଲବୁଡ଼ର 7 ରାତିର 12 ତକ ଶ୍ରୀମନ୍ଦିରର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସମ୍ବଲପୁର ସହରର ଗୋପାଳଜୀ ମଠ, ରାଧାମଦନ ଗୋପାଳ ମନ୍ଦିର, ବରହମପୁରା ଗୁଡ଼ି ଆର୍ 18,000 ନଥିବା ଇସ୍କନ ମନ୍ଦିରର ଆଜି ଜନ୍ମାଷ୍ଟମୀ ଅବସରରେ ଖାସ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଇତାର ସଙ୍ଗେ ଜିଲ୍ଲାର ରାଧାକୃଷ୍ଣ ଆର୍ ଜଗନ୍ନାଥ ମନ୍ଦିରମାନଙ୍କୁ ବି ଜନ୍ମାଷ୍ଟମୀ ପାଳନ କରାଯାଉଛି। ସୁବର୍ଣ୍ଣପୁରର ରାଜବାଟୀ ଭିତରେ ଥିବା ଶ୍ରୀ ଗୋପାଳଜୀ ମନ୍ଦିର, ବଡ଼ଖମାର ଗାଁର ଶ୍ୟାମସୁନ୍ଦର କୁଞ୍ଜକୁଟୀର ପାତାଳି ଶ୍ରୀକ୍ଷେତ୍ର ସହିତ ସୁବର୍ଣ୍ଣପୁର ଜିଲ୍ଲାର ବୈଷ୍ଣବ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଜିଲ୍ଲା ହାଲଚାଲ ଏବଂ
2: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଗୁରୁଦିବସ ପାଳନ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 62 ବୃଦ୍ଧି କରିବା ନେଇ 7 ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ହୀରା ଶିଳ୍ପ କ୍ଷେତ୍ରରେ ଭାରତ ଏବଂ ବେଲଜିୟମର ପାରସ୍ପରିକ ସହଯୋଗ ଉପରେ ଆଲୋକପାତ କଲେ ବେଲଜିୟମ ପ୍ରଧାନମନ୍ତ୍ରୀ। ନିଶାବର୍ଜନ ସହ ଦେଶ ବିକାଶରେ ଯୋଗଦାନ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମିଳିତ ପୁରୁଷ ବର୍ଗ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ଯୋଡ଼ି। ଦେଶବ୍ୟାପୀ ଆସନ୍ତାକାଲି ଗୁରୁଦିବସ ପାଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆସନ୍ତାକାଲି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ 82 ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଏଥିରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିକ୍ଷକ ଏମ୍ଡି ଜାଫର ଆଲମ ଏବଂ ଜଗତସିଂହପୁର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହେବେ। ରାଜ୍ୟରେ ଉତ୍ସର୍ଗୀକୃତ ଶିକ୍ଷାଦାନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଲା ନାୟକ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାୟିକ ଅଧିକାରୀମାନଙ୍କର ଅବସର ବୟସ ସୀମା 60-62 ବୃଦ୍ଧି କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ 7 ରାଜ୍ୟ ପାଇଁ ଏହି ରାୟ ପ୍ରଦାନ କରିଛନ୍ତି। ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ସିକ୍କିମ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ସରକାର ସେବା ଆଇନ ପରିବର୍ତ୍ତନ କରି ଏହି ଅବସର ବୟସ 62 ବୃଦ୍ଧିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ୍ପୃକ୍ତ ହାଇକୋର୍ଟ ସେମାନଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ ପ୍ରସ୍ତୁତି ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇପାରିବ। ଗତ 31 ସୁଦ୍ଧା ଅବସର ଗ୍ରହଣ କରିଥିବା ନ୍ୟାୟିକ ଅଧିକାରୀଙ୍କ କ୍ଷେତ୍ରରେ କାର୍ଯ୍ୟରେ ପୁନଃ ଯୋଗଦେବା ନେଇ ରାୟରେ ଉଲ୍ଲେଖ କରାଯାଇଛି। ତେବେ ସମ୍ପୃକ୍ତ ଅଧିକାରୀ କୌଣସି ସରକାରୀ ଲାଭଜନକ ପଦପଦବୀରେ ସମ୍ପୃକ୍ତ ନଥିବେ। ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକୁ ସୁପ୍ରିମକୋର୍ଟ ଏଥିପାଇଁ 2 ସମୟ ପ୍ରଦାନ କରିଛନ୍ତି। ଏଥିସହ କୋର୍ଟରେ ଏକ ନିର୍ଦ୍ଦେଶ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ହାଇକୋର୍ଟଗୁଡ଼ିକରେ ବିଚାରପତିଙ୍କ ଅଭାବ ଏବଂ ମଞ୍ଜୁରୀପ୍ରାପ୍ତ ପଦବୀ ତଥା କାର୍ଯ୍ୟଭାର ମଧ୍ୟରେ ରହୁଥିବା ବ୍ୟବଧାନକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଅଦାଲତ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଶ୍ରୀରାମ ବାଣିଜ୍ୟ କଲେଜ ଏସ୍ଆର୍ସିସିର ଶତବାର୍ଷିକ ସମାରୋହରେ ଯୋଗ

ଦେବା ସହ ସମାବେଶକୁ ସମ୍ବୋଧନ କରିବେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏହି କଲେଜ ଦେଶର ଉଚ୍ଚଶିକ୍ଷାର ପ୍ରମୁଖ ପ୍ରତିଷ୍ଠାନ ମଧ୍ୟରେ ଅନ୍ୟତମ। ବାଣିଜ୍ୟ, ଅର୍ଥନୀତି ତଥା ପରିଚାଳନା କ୍ଷେତ୍ରରେ ଶିକ୍ଷା ପ୍ରଦାନରେ ଏହା ଏକ ମାନ୍ୟତାପ୍ରାପ୍ତ ଶିକ୍ଷା ପ୍ରତିଷ୍ଠାନ। 1926 ପ୍ରଖ୍ୟାତ ଶିଳ୍ପପତି ତଥା ସମାଜସେବୀ ସାର୍ ଶ୍ରୀରାମଙ୍କ ଦ୍ୱାରା ଏହି କଲେଜ ପ୍ରତିଷ୍ଠିତ ହୋଇଥିଲା। ଶତାବ୍ଦୀ ଧରି ଏହି ପ୍ରତିଷ୍ଠାନରୁ ଶିକ୍ଷାପ୍ରାପ୍ତ ବହୁ ବିଦ୍ୱାନ, ବୃତ୍ତିଧାରୀ, ପ୍ରଶାସକ, ଉଦ୍ୟୋଗୀ, ନୀତି ନିର୍ଦ୍ଧାରକ ଏବଂ ରାଷ୍ଟ୍ର ନିର୍ମାତା ସମାଜକୁ ମାର୍ଗଦର୍ଶନ କରିଛନ୍ତି। ମହାକାଶ କ୍ଷେତ୍ରରେ ଭାରତ ଫ୍ରାନ୍ସ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ଫ୍ରାନ୍ସ ପ୍ରତିପକ୍ଷ ପ୍ରଫେସର ଫିଲିପ୍ ବ୍ୟାପ୍ଟିଷ୍ଟ ସହ ଆଲୋଚନା କରିଛନ୍ତି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ଆଲୋଚନାରେ ଆଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟା, ମହାକାଶ କ୍ଷେତ୍ରକୁ ମାନବ ଉଡ଼ାଣ ତଥା ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଭୟ ଦେଶର ସଂସ୍ଥା ଏବଂ ଉଦ୍ୟୋଗ କ୍ଷେତ୍ର ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି। ପ୍ୟାରିସ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମହାକାଶ ସମ୍ମିଳନୀରେ ଭାରତର ଅଂଶଗ୍ରହଣ ଏବଂ ବେଙ୍ଗାଲୁରୁ ମହାକାଶ ଏକ୍ସପୋରେ ଫ୍ରାନ୍ସର ଅଂଶଗ୍ରହଣ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଫ୍ରାନ୍ସର ମହାକାଶ ବିଭାଗ ମନ୍ତ୍ରୀ ପ୍ରଫେସର ବ୍ୟାପ୍ଟିଷ୍ଟ ଚଳିତ ମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ବେଙ୍ଗାଲୁରୁ ମହାକାଶ ଏକ୍ସପୋ ଆସନ୍ତା 7-9 ପର୍ଯ୍ୟନ୍ତ ଏବଂ ପ୍ୟାରିସ୍ ଆନ୍ତର୍ଜାତିକ ମହାକାଶ ସମ୍ମିଳନୀ ଆସନ୍ତା 9 ଆରମ୍ଭ ହେବା ନେଇ ସ୍ଥିର ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ 3-ଦିନିଆ ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଭାରତର ପ୍ରଧାନ ବିଚାରପତିଙ୍କ ସମେତ ବ୍ରିକ୍ସ ସଦସ୍ୟ ଏବଂ ଅଂଶୀଦାର ରାଷ୍ଟ୍ରଗୁଡ଼ିକର ମୁଖ୍ୟ ତଥା ବରିଷ୍ଠ ନ୍ୟାୟିକ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦିନରେ ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ରୁଷ, ଚୀନ, ସଂଯୁକ୍ତ ଆରବ ଏମିରେଟ୍ସ, ଦକ୍ଷିଣ ଆଫ୍ରିକା, ଇରାନ୍ ଓ ଉଜ୍ବେକିସ୍ତାନ ସମେତ ବିଭିନ୍ନ ଦେଶର ନ୍ୟାୟିକ ପ୍ରତିନିଧିମଣ୍ଡଳୀର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ମତ ବିନିମୟ କରିଛନ୍ତି। ସଦସ୍ୟ ତଥା ଅଂଶୀଦାର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନ୍ୟାୟିକ ସହଯୋଗକୁ ସୁଦୃଢ଼ କରିବା, ଦକ୍ଷତା ବୃଦ୍ଧି, ଉନ୍ନତ ପ୍ରଯୁକ୍ତି ବିଦ୍ୟା ଉପଯୋଗ, ତ୍ୱରିତ ନ୍ୟାୟ ପ୍ରକ୍ରିୟା ଏବଂ ବିଭିନ୍ନ ଦେଶର ସର୍ବୋତ୍ତମ ଆଇନଗତ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଉଛି। ହୀରାଶିଳ୍ପ କ୍ଷେତ୍ରରେ ଭାରତ ଏବଂ ବେଲ୍ଜିୟମ୍ର ପାରସ୍ପରିକ ସହଯୋଗ ଉପରେ ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀ ବାର୍ଟ ଡେ ୱେଭର୍ ଆଲୋକପାତ କରିଛନ୍ତି। ମୁମ୍ବାଇରେ ଭାରତ ଡାଇମଣ୍ଡ ବୋର୍ସ ଆଲୋଚନା ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ୱେଭର କହିଛନ୍ତି, ଏହି ସହଭାଗିତା ପାରସ୍ପରିକ ବିଶ୍ୱାସ, ସ୍ୱଚ୍ଛତା ଏବଂ ସହଯୋଗ ଉପରେ ପର୍ଯ୍ୟବେସିତ। ମୁମ୍ବାଇ ଏବଂ ଆଣ୍ଟୋୱେର୍ଫ ବିଶ୍ୱର ହୀରା ରାଜଧାନୀ ଭାବେ ପରିଚିତ ବୋଲି ଶ୍ରୀ ୱେଭର ବର୍ଣ୍ଣନା କରିଛନ୍ତି। ଏ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଏକ କର୍ମଶାଳା ଏବଂ ଆଣ୍ଟୋୱେର୍ଫକୁ ସଂଯୋଗକାରୀ ଅଞ୍ଚଳ ଭାବେ ସେ ଅଭିହିତ କରିଛନ୍ତି। ମୁମ୍ବାଇରେ ସ୍ଥାପିତ ନୂତନ ଏଚ୍ଆର୍ଡି ଆଣ୍ଟୋୱେର୍ଫ କାର୍ଯ୍ୟାଳୟ ଦୁଇ ରାଷ୍ଟ୍ର ମଧ୍ୟରେ ହୀରା ବାଣିଜ୍ୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଭିନ୍ନ କ୍ଷେତ୍ରରେ ବ୍ୟବସାୟକୁ ଅଧିକ ତ୍ୱରାନ୍ୱିତ କରିବ। ସମାବେଶକୁ ସମ୍ବୋଧନ କରି ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ କିରିଟ୍ ବଂଶାଲୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ରତ୍ନ ଓ ଅଳଙ୍କାର କ୍ଷେତ୍ରରେ ବାଣିଜ୍ୟ କାରବାର 3.5 ବିଲିୟନ୍ ଡଲାରରେ ପହଞ୍ଚିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ନିଶା ବର୍ଜନ ଏବଂ ଦେଶ ବିକାଶରେ ଯୋଗଦାନ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟ ପରିସରରେ ଥିବା କେନ୍ଦ୍ରୀୟ ଉପକରଣ ପ୍ରୟୋଗଶାଳାର ଅତ୍ୟାଧୁନିକ ଗବେଷଣାତ୍ମକ ଉପକରଣ ବ୍ୟବସ୍ଥାର ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି, ପ୍ରତିଷ୍ଠାନ ପରିସରର ସୁରକ୍ଷା ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ। ବିଶ୍ୱବିଦ୍ୟାଳୟର 143 ଗୌରବ ଯାତ୍ରା ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଛନ୍ତି, 80% କେନ୍ଦ୍ରୀୟ ପାଣ୍ଠି ଦ୍ୱାରା ଏହା ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରୁଛି। ଆଜି ଉଦ୍ଘାଟିତ ହୋଇଥିବା ବ୍ୟବସ୍ଥାଗୁଡ଼ିକ ଜୀବ, ରସାୟନ, ପଦାର୍ଥ, ବୈଷୟିକ ତଥା ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଗବେଷଣା ଦକ୍ଷତାକୁ ଅଧିକ ବ୍ୟାପକ କରିବ ବୋଲି ଉପରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ବିଶ୍ୱବିଦ୍ୟାଳୟର ପ୍ରଯୁକ୍ତି ବିଦ୍ୟା ନବସୃଜନ ପ୍ଲାଟଫର୍ମର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଶାରୀରିକ ସୁସ୍ଥତା, କ୍ରୀଡ଼ା ଓ ବିଭିନ୍ନ ବର୍ଗର ଅଂଶଗ୍ରହଣ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ନିଶାମୁକ୍ତ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆସନ୍ତା ରବିବାର ଦିନ ସୁରଟଠାରେ ଫିଟ୍ ଇଣ୍ଡିଆ ସଣ୍ଡେ ଜନ ସାଇକେଲ କାର୍ଯ୍ୟକ୍ରମର 99ତମ ସଂସ୍କରଣ ଆୟୋଜିତ ହେବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସଣ୍ଡେ ଜନ ସାଇକେଲ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଶାରୀରିକ ସୁସ୍ଥତା କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ଫିଟ୍ ଇଣ୍ଡିଆ ମାଧ୍ୟମରେ ସ୍ୱାସ୍ଥ୍ୟ ବିଶ୍ୱାସ

0: ଦକ୍ଷତା ଓ ଶୃଙ୍ଖଳାରେ ଏକ ନୂତନ ପିଢ଼ି ସୃଷ୍ଟି କରିବ, ଯାହା ବିକଶିତ ଭାରତର ପ୍ରତିବଦ୍ଧତାକୁ ପୂରଣ କରିପାରିବ। ଏହି ସଂସ୍କରଣର ବାର୍ତ୍ତା ରହିଛି ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବବର୍ଗ। ଜମ୍ମୁ କାଶ୍ମୀରର ବଡ଼ଗାମ୍ ଜିଲ୍ଲା ଅନ୍ତର୍ଗତ ଅସ୍ଦରଗଲି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଶ୍ରୀନଗରସ୍ଥିତ ଚିନ୍ନାର କର୍ପସ୍ ଜଣେ ମୁଖପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆତଙ୍କବାଦୀର ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସେଠାରେ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। ଏଥିରେ ଭାରତୀୟ ସେନା, ଜମ୍ମୁ କାଶ୍ମୀର ପୁଲିସ୍ ଏବଂ ସିଆର୍ପିଏଫ୍ ସାମିଲ ହୋଇଥିଲେ। ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟକୁ ଭାରତୀୟ ପୁରୁଷ ଯୋଡ଼ି ଉନ୍ନୀତ ହୋଇଛନ୍ତି। ଆଜି ଖେଳାଯାଇଥିବା ମ୍ୟାଚ୍ରେ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଡେନମାର୍କର ଖେଳାଳିଙ୍କୁ ସିଧାସଳଖ 21-13, 16-21 ଏବଂ 21-18 ସେଟ୍ରେ ପରାସ୍ତ କରିଛନ୍ତି। T20 ମହିଳା ଏସୀୟ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗ୍ରୁପ୍ ବି ପର୍ଯ୍ୟାୟ ମ୍ୟାଚ୍ରେ ଆଜି ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଇଣ୍ଡୋନେସିଆ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଭାରତ ହଂକଂକୁ 137 ରନ୍ରେ ପରାସ୍ତ କରିଛି। ଆସନ୍ତାକାଲି ଭାରତ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗୁରୁ ଦିବସ ପାଳନ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 62କୁ ବୃଦ୍ଧି କରିବା ନେଇ 7 ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ହୀରା ଶିଳ୍ପ କ୍ଷେତ୍ରରେ ଭାରତ ଏବଂ ବେଲଜିୟମ୍ର ପାରସ୍ପରିକ ସହଯୋଗ ଉପରେ ଆଲୋକପାତ କଲେ ବେଲଜିୟମ୍ ପ୍ରଧାନମନ୍ତ୍ରୀ। ନିଶା ବର୍ଜନ ସହ ଦେଶ ବିକାଶରେ ଯୋଗଦାନ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମିଳିତ ପୁରୁଷ ବର୍ଗ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ଯୋଡ଼ି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦୁଝର ଷ୍ଟାଡିୟମରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମାଟିର ବୀରପୁତ୍ରମାନଙ୍କ ଅମରଗାଥା ସ୍ମରଣ କରିଥିଲେ। 1999 ଅପରେସନ୍ ବିଜୟର ଅମର ଶହୀଦ ଚମ୍ପୁଆ ଉପଖଣ୍ଡର ମାତ୍ର 25 ବୀର ସୈନିକ କାର୍ଗିଲ୍ ଯୁଦ୍ଧର ସବୁଠାରୁ ଦୁର୍ଗମ ପଏଣ୍ଟ 4875 ମାତୃଭୂମି ପାଇଁ ଦେଇଥିବା ଆତ୍ମବଳିଦାନକୁ ସେ ମନେ ପକାଇଥିଲେ। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ,
3: ଦେଖନ୍ତୁ ଏ 80ତମ ସ୍ୱାଧୀନତା ଦିବସରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଶୁଭେଚ୍ଛା ଜ୍ଞାପନ କରୁଛି। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦୃଷ୍ଟି ସମ୍ପୂର୍ଣ୍ଣ ନେତୃତ୍ୱରେ ଭାରତ ଆଗଉଥିବା ସମୟରେ ଏ ମାଟିର ସୁଯୋଗ୍ୟ ସନ୍ତାନ ଆମ ସମସ୍ତଙ୍କର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ନେତୃତ୍ୱ ତଥା ତାଙ୍କର କର୍ମନିଷ୍ଠା, ତାଙ୍କର ଦକ୍ଷତା କାରଣରୁ ଓଡ଼ିଶାରେ ମଧ୍ୟ ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ମୁଁ ନିଶ୍ଚିନ୍ତ ଗର୍ବ ଅନୁଭବ କରିବି କେଉଁଝର ମାଟି, ପବିତ୍ର ମାଟି, ମା ତାରିଣୀଙ୍କର ମାଟିରେ ଆଜି ମୋତେ ଏ ସ୍ୱାଧୀନତା ଦିବସ ପାଳନ କରିବାର ଅବସର ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି।
2: ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ କେନ୍ଦୁଝର ଅଡିଟୋରିୟମ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦୁଝର ଜିଲ୍ଲାର 450,000 ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ 5,000 ଟଙ୍କା ଲେଖାଏଁ ପଠାଯାଇଛି ବୋଲି କହିଥିଲେ।
4: 3,26,000 ସୁଭଦ୍ରା ଭଉଣୀମାନଙ୍କୁ 5,000 ଲେଖାଏଁ ଯୋଉ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି। କେଉଁଝରରେ ମଧ୍ୟ 4,50,000 ସୁଭଦ୍ରା ଭଉଣୀମାନଙ୍କୁ ଡିବିଡି ମାଧ୍ୟମରେ ପ୍ରଦାନ କରାହେଲା। ଆମ ପାଇଁ ରାଜ୍ୟ ପାଇଁ ଗୋଟେ ଶୁଭଙ୍କର କଥା ଏବଂ ସମଗ୍ର ଭାରତବର୍ଷରେ ସୁଭଦ୍ରା ଭଉଣୀମାନଙ୍କୁ ଯୋଉ ଦିଆହଉଛି ସେଟା କୌଣସି ରାଜ୍ୟରେ ଦିଆହଉଛି। ଓଡ଼ିଶାରେ ଏତେ ସଂଖ୍ୟକ 3,26,000
2: ହର ଘର ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଏକ ବିଶାଳ ଓ ଭବ୍ୟ ତ୍ରିରଙ୍ଗା ଯାତ୍ରା ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ବିଶାଲ ସିଂ ଆନୁଷ୍ଠାନିକ ଭାବେ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ ହାତରେ ଜାତୀୟ ପତାକା ଧରି ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍

0: ଭାଷାରେ ସମଗ୍ର ସହରକୁ କମ୍ପିତ କରିଥିଲେ। ଷ୍ଟାଡିୟମରୁ ବାହାରି ଏହି ଶୋଭାଯାତ୍ରା ସହରର ପ୍ରମୁଖ ଛକ ପରିକ୍ରମା କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ଜାତୀୟତା ବୋଧ ଓ ଦେଶପ୍ରେମର ବାର୍ତ୍ତା ବାଣ୍ଟିଥିଲା। ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡକ୍ଟର ବିଜୟଭୂଷଣ ନନ୍ଦଙ୍କ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଥମ ଦିନ ଘସିପୁରା ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟକୁ ପରିଦର୍ଶନ କରି ବିଭିନ୍ନ ପରିସଂଖ୍ୟାନ ସର୍ଭେ ଓ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା କରିବା ସହ ଆନନ୍ଦପୁର ବ୍ଲକର ଜାତୀୟ ନମୁନା ସର୍ବେକ୍ଷଣ କ୍ଷେତ୍ର କାର୍ଯ୍ୟ ବୁଲି ସମୀକ୍ଷା କରିଥିଲେ। ଡକ୍ଟର ନନ୍ଦ କେନ୍ଦୁଝରସ୍ଥିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉଭୟ ଯୋଜନା ଓ ପରିସଂଖ୍ୟାନ ଶାଖା ପରିଦର୍ଶନ କରିବା ସହ ଯୋଜନା ଓ ସଂଯୋଜନା ବିଭାଗ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ସର୍ଭେ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। କୁଷ୍ଠମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ କେନ୍ଦୁଝର ଜିଲ୍ଲାର କୁଷ୍ଠରୋଗ ଚିହ୍ନଟ ଓ ସଚେତନତା ଅଭିଯାନ 17 ଅଗଷ୍ଟରୁ 31 ଅଗଷ୍ଟ ଯାଏ ଚାଲିଥିଲା। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର 2 ବ୍ଲକ ସାହାରପଡ଼ା ଓ ପାଟନା ବ୍ଲକ ଏବଂ ଗୋଟିଏ ସହରାଞ୍ଚଳ ବଡ଼ବିଲ୍ରେ ପାଖାପାଖି 3,09,000 ଲୋକଙ୍କ ଘରକୁ ଘର ଯାଇ ଲୋକଙ୍କ ଦେହରେ ଲକ୍ଷଣକୁ ଦେଖିଥିଲେ। କେନ୍ଦୁଝରର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ନିଆଯାଉଥିବା ପଦକ୍ଷେପକୁ ଆଉ ଏକ ବଡ଼ ସଫଳତା ମିଳିଛି। ଡାବରଚୁଆ ପାର୍କର ବିକାଶ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ବ୍ୟାପକ ସୁବିଧା ସୁଯୋଗର ବ୍ୟବସ୍ଥା ନିମନ୍ତେ ଆନୁମାନିକ 5,09,000 ଟଙ୍କାର ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା ପ୍ରଶାସନର ସକ୍ରିୟ ପ୍ରୟାସ ଫଳରେ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ମଜବୁତ କରିବା ଓ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ।
2: योजना उन नौजवानों के लिए है ताकि आप जब 60 साल के होंगे आपको कभी किसी के सहारे की जरूरत न पड़े, आप अपना बुढ़ापा भी गौरव के साथ बिता सको।
1: ए पर्यंत यही योजना रे 9,50,00,000 रु अधिक लाभार्थी जोड़ी ही सारिलेनी। जदि आपण 18-40 वर्ष बयसर होइथंती तबे मासिक अटल पेंशन सहित 3 ग्यारंटेड सुविधा विषय रे जानिबा पई आपणक बैंक शाखा सह जोगाजोग करंतु।
3: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ।

ନା ଜାଗା ଦରକାର, ସେଥିର୍ ଲାଗି ଇଟା ସବୁଠାନୁ ସୁବିଧା ମାନେ ଛେଳି ଏନ୍ତା ଜିନିଷ ଯେ ସବୁ ଜଳବାୟୁ ନେଇ ରହିପାରବା, ଥଣ୍ଡା ଜାଗାରେ ବି ରହିପାରବା, କାଶ୍ମୀରରେ ବି ରହିପାରବା, ଆର୍ ରାଜସ୍ଥାନରେ ବି ରହିପାରବା, କଳାହାଣ୍ଡି ରହିପାରବା, ଆର୍ ମାଲକାନଗିରି ପୁଣି ରହିପାରବା। ତ ଇତାକେ କିଛି ଅସୁବିଧା ନାହିଁ ଜଳବାୟୁରୁ, ଆଉ ଇତାକେ କାଣା ହେସି ବେଶୀ ରୋଗ ବାଗ ନାଇଁ ହିଏ। ଆର୍ ଦୁସରା କଥା, ଇଏ ଝୋପ ଝୋପ ବଢ଼ସି ମାନେ ଦିନକେ 30 ଗ୍ରାମ, ଆଜିକାଲି ରେଟ୍ ଦେଖିଲା ବେଳକୁ ଦିନକେ 10 ଟଙ୍କା ଦେଇଛି, ମାସକେ 300 ଟଙ୍କା ଗୋଟେ ଛେଳି ଦେଇଦେଇଛି, ଏନ୍ତା ଓଜନ ବଢ଼ିଯାଇଛି। ଇଏ ଯାହା ପାଇଲେ ବି ଖାଇ ଦେଇକି ଚଳିଦେବ, ମାନେ ତାକେ ଦାନା ଦେବାକେ ଦରକାର ନାଇଁ ପଡ଼ବାର। ଆମେ କାଣା କରୁଛୁ, ଖରାଦିନେ ବି ଶୁଖିଲା ଡାଳ ପତ୍ର ଖାଇକିରି ବି ଛେଳି ମାନେ ବଞ୍ଚେଇ ଦେଇପାରୁ।

0: ମାସକେ 300 ଟଙ୍କା ଗୋଟେ ଛେଳି ଦେଇଦେଇଛି, ଏନ୍ତା ଓଜନ ବଢିଯାଇଛି। ଇଏ ଯାହା ପାଇଲେ ବି ଖାଇ ଦେଇକି ଚଳିଦେବା, ମାନେ ତାକେ ଦାନା ଦେବାକେ ଦରକାର ନାଇଁ ପଡ଼ବାର। ଆମେ କାଣା କରୁଛୁ, ଖରାଦିନେ ବି ଶୁଖିଲା ଡାଳ ପତ୍ର ଖାଇକିରି ବି ଛେଳି ମାନେ ବଞ୍ଚେଇ ଦେଇପାରେ। 2 ଘଣ୍ଟା ଚରି ଦେଲେ ସେମାନଙ୍କର ପେଟ ଭର୍ତ୍ତି ହେଇଯାଇଛି, ଆର୍ ଯେନ୍ ଛାନେ ଝାଡ଼ ଜଙ୍ଗଲ ଅଛି ତ ସେଠାରେ ନାଇଁ କହନ, ସେମାନେ ଆରାମରେ ରହିପାରିବେ। ଆର୍ ଚାଷୀକେ କିଛି ଗୋଟେ ଦେବାକେ ନାଇଁ ପଡ଼େ ନା, ସେମାନେ ଚରିକି ଆଣିଲେ ଗୁହାଳେ ରଖିଦେଲା, ଏନ୍ତା କଣ କଥା।
1: ତ ବହୁତ ସୁନ୍ଦର କଥା ଗୋଟେ କହିଲେ ଆଜ୍ଞା, ଆମେ ଯଦି ଛେଳି ରଖମା ତାର ଲାଗି ଜାଗାର ବି ବିଶେଷ ଆବଶ୍ୟକତା ନାଇଁ ନା ଆଜ୍ଞା, ଆଉ କୌଣସି ପ୍ରକାର ତାର ଖାନା ପିନାରେ ବି ଅସୁବିଧା ନାଇଁ ନା, ଡାଲ ପତ୍ର ଦେଲେ ବି ଖାଇବା, ଘାସ ଦେଲେ ବି ଖାଇବା, ଆଉ ଛେଳିର କୌଣସି ସମସ୍ୟା ନାଇଁ ନା ବୋଲି ଆପଣ କହୁଛନ୍। ଆପଣ କହିବା ହିସାବରେ ଆଜ୍ଞା, ଯେ ବହୁତ କମ ଦିନ ଭିତରେ ଆମେ ଅଧିକ ଉପାର୍ଜନ କରିପାରମା ଆଜ୍ଞା, ତ ଆଜ୍ଞା ଗୋଟେ କଥା କହନ୍, ଯେ ଆମର ଚାଷୀ ଭାଇମାନେ ତ ଅନେକ ପ୍ରକାର ସେମାନେ ବେପାର ବଣିଜ କରୁଛନ୍, ଚାଷବାସ କରୁଛନ୍, ଅନେକ ପ୍ରକାର କଥା କରିକରି ସେମାନେ ନିଜର ପେଟ ପୋଷୁଛନ୍ ଆଜ୍ଞା। ତ ଇନେ ଗୋଟେ ପ୍ରଶ୍ନ ଆଜ୍ଞା, ଯେ ଆମେ ଛେଳି କାହିଁକି ରଖମା ଆଜ୍ଞା?
0: ଛେଳିଟା କାଣ ହଉଛେ ଦେଖନ୍, ବର୍ତ୍ତମାନ ଆଜିକାଲି ମାର୍କେଟରେ ଆମେ ଗୋରସ ବିକିଲେ କାଣା ବଜାରକେ ନେଇକି ବିକିବାକୁ ପଡ଼ୁଛି, ଉଧାର ଦେବାକୁ ପଡ଼ୁଛି, ପଇସା ମାଗବାକୁ ପଡ଼ୁଛି, ଏଇଟା କାଣା ଛେଳି ଯଦି ରଖିଥିବେ ଆମର ଗୋଡ଼ ତଳକେ ଆସିକି ନେସନ୍, ଆମେ କାହାକେ ଯାଇକି ଖୁସାମତ କରିବାକେ ନାଇଁ ପଡ଼େ। ଆମର ପାଖେ ଛେଳି ଥିଲେ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କଲା ଭଳିଆ।
1: ତ ଆପଣ କହିବା ହିସାବରେ ଆଜ୍ଞା, ଯେନ୍ତା ଚିନି ଟିକେ ପକେଇଦେଲେ କି ଗୁଡ଼ ଟିକେ ପକେଇଦେଲେ ଚାଟିର ଅଭାବ ନାଇଁ ନା, ଛେଳି ଗୋଟେ ରଖିଲେ କି ଛେଳି ଗୋଟେ ମାରିକରି ମାଂସ ବିକିଲେ ତାକେ ଘିନିକି ନେବାର ଲୋକର ବି ଅଭାବ ନାଇଁ ନା। ତ ଆଜ୍ଞା ଗୋଟେ କଥା କହନ୍, ତ ଯେତେବେଳେ ଜଣେ ଛେଳି ପାଳନ କରିବା ଲାଗି ଚାହିଁବା, ନୂଆ କରି ବଜାରକେ ସେ ଛେଳି ଘିନିଯିବା, ସେ କାଁ କାଣା ଦେଖିକରି ସେ ଛେଳି ଘିନିବା ଆଜ୍ଞା?
0: ଭଲ କଥା ପଚାରିଲେ, ଆମେ ଛେଳି ବଜାରକେ ଯାଇସୁଁ ଆର୍ ଦେଖସୁଁ, ଦେଖିକରି ସାଙ୍ଗେ ସାଙ୍ଗେ ମୂଲେ ଆରମ୍ଭ କରିଦେସୁଁ କେତେ ନେବୁ ବୋଲିକରି, ହେତି ଜାଗାରେ ଭୁଲ କରିଦେସୁ। ଛେଳି ଘିନିଲା ବେଳେ କାଁ କାଁଟା ଦେଖ ମନେ ରଖନ୍, କାଣା ନା ତାର ନାକୁ ସିଙ୍ଗଣ ନାଇଁ ବାହାରୁଥିବାର ଅଛି
1: ଆଜ୍ଞା,
0: ଆଖିରୁ ଚିପ୍ରା ନାଇଁ ବାହାରୁଥିବାର ଅଛି, ଛେଳିକେ ଛାତି ଦୁଇ ଆଡ଼େ ପିଟି ଦେବ ନାଇଁ, ଖାସି ନାଇଁ ହଉଥିବାର ଅଛି, ଖାସି ଥିଲେ ବେମାର ଅଛି ବୋଲି ଜାଣିଦେବ। ଛେଳି ଲେଣ୍ଡି ଲେଣ୍ଡି ହଗୁଥିବାର ଅଛି, ଗାଈ ଭଳିଆ ଗୋବର ବାଗିରେ ହଗୁଥିଲେ ଅସୁବିଧା, ହେଟା ହେଟା କୃମି ବେମାର ହେଇଛେ। ତାପରେ ଆଉ ଗୋଟେ ଅଛି ଧୂପେନ ବୋଲି, ଆପଣ ଜାଣିଛନ୍, ଧୂପେନ ବୋଲି ଛାତି ଉପରଟା ସେଟା ଓସାର ହେଇଥିବା, ଯେତେ ଓସାର ହେବା ସେଟା 2-2 ଛୁଆ ଦେଶୀ। ଆର୍ ଗୋଟେ ଛେଳି ଯଦି କିଣିବ, ଅନାକେ ଟିକେ ଦେଖ, ଚିର 2 ସମାନ ହେଇଥିବା ଆର୍ ପନା ମାନେ ଟାଣ ନାଇଁ ହେଇଥିବା, ବେଲେ ଟାଣ ଥିଲେ ଗୋରସ କମ୍ ଦେଶୀ, ସେଥି ପିଲା ବଞ୍ଚି ନେଇ ପାରେ। ସେଥିଲାଗି ପନା ସମାନ ଥିବା, ଚିର ମାନେ ସମାନ ସମାନ ଥିବା, ଦେହଟା ଚିକଣ ଥିବା, ଏତିକି ଦେଖିକି କିଣିବ। ଆର୍ ଅସଲ କଥା ହେଲା ଖୁରା ମାନକେ ଦେଖ, ଖୁରା ଚକୁଆ ଯଦି ହେଇଥିବା ବଜାରରେ ଆଣିକି ବିକି ଦେଉଥିବା, ବେଲେ ଖୁରା ମାନେ ତଳ ଉପର ହେଇଯାଇଥିବା, ସେ ଚାଲି ନେଇ ପାରେ। ଆର୍ ଗୋଟେ ଅସଲ କଥା ହେଲା, ଛେଳି ବଜାରରେ ଆଣିକିରି ବିକ୍ସନ୍, ଗୋଟେ ଗୋଟେ ବାଇରି କିନ୍ଦେଲା ବାଗିରି ହେସନ୍, ହେତିକି ବେଳେ କାଣ କର, ତମେ ଅମରି ଡାଳ ଗୋଟେ ଧରିକି ଯାଇଥିବ, କାଣ ଯେନ୍ ମାନେ ଅମରି ଡାଳ ଖାଇସନ୍ ସେମାନେ ବାଇରି ବାଇରି କିନ୍ଦରସନ୍, ତେଣୁକରି ଅମରି ଡାଳ ଗୋଟେ ଦେଖେଇଦେଲେ ଯଦି ଛେଳି ଖାଇଦେଲା, ବେଲେ ସେ ଛେଳିକେ ନାଇଁ ଘିନ୍ବ। ଆର୍ ଗୋଟେ କଥା କାଣ, ମାନେ ଯେନ୍ ମାନେ ବିକ୍ସନ୍ ବଜାରରେ ଆଣିକିରି, ସେମାନେ ବି ଗୋଟେ ଛେଳିକେ ଫୁଲେବା କାଜେ ମୁଇଁ ଦେଖିଛେ, ଆମର ଭଲିଆ ଅଛେ, ବନ ଭଲିଆ ଦେଖିଛନ୍, ଛେଳି ମାନକେ ବାନ୍ଧସନ୍ ଯେ
1: ଆଜ୍ଞା,
0: ହେଟାକେ କାଟି ଦେଇକରି ଧୂଆଁ କରିକିରି ରାତିରେ ତାଙ୍କର ଦେହରେ ମାରିଦେଲେ, ସକାଳକେ ଏକଦମ ଦେଖ୍ବ ଯେ 5 କେଜିର ଛେଳିଟା 10 କେଜି ବାଗି ଦୁସୁଥିବା, ସେଟାକେ ସମସ୍ତେ ଘିନ୍ବାକେ ଦୌଡ଼ି ଯାଏସନ୍, ସେଟା କେନ୍ତା କରି ଜାଣିବ ନା, ହାତ ମାରିଦେବ। ଆର୍ ଯଦି ଭଲିଆ ଗନ୍ଧ ଆସଲା, ବେଲେ ସେ ଛେଳିକେ ନାଇଁ ଘିନ୍ବ
1: ଆଜ୍ଞା।
0: ତାପରେ କାଣା, ସବୁବେଳେ ଦେଖ୍ବ 2 ଦାନ୍ତର ଛେଳି ଘିନ୍ବ, ପୁରା ଦାନ୍ତ ପୁରେଇଥିଲାଟା ଭୁଲରେ ନାଇଁ କିଣିଦେବ।
1: ଏଇଟା ତ ଆଜ୍ଞା ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ଯେନ୍ ଆମର ଚାଷୀ ଭାଇମାନେ ଛେଳି ପାଳନ କରିବା ଲାଗି ଚାହୁଁଛନ୍, ଆଉ ବଜାରକେ ଯାଇକରି ଛେଳି ଘିନ୍ବା ଲାଗି ଚାହୁଁଛନ୍, ଯଦି ଆପଣଙ୍କ ହିସାବରେ ଯଦି ସେମାନେ ଯେନ୍ ଯେନ୍ କଥା କହିଲେ ସେଟା ଯଦି ଟିକେ ଧ୍ୟାନ ଦେବେ ଆର୍ ଛେଳି ଘିନ୍ବେ, ନିଶ୍ଚିତ ଭାବରେ ଠକେ ନେଇ ପଡ଼ନ୍ ଆଜ୍ଞା। ତ ଆଜ୍ଞା ଗୋଟେ କଥା କହନ୍, ଯେ ଆମର ଏଇ ଅଞ୍ଚଳ ଲାଗି ଆଜ୍ଞା, ବିଶେଷ କରି ଆମର କଳାହାଣ୍ଡି ଅଞ୍ଚଳ ଲାଗି, କେନ୍ କେନ୍ କିସମର ଛେଳି ପାଳନ କଲେ ଏଇ ଜଳବାୟୁରେ ଠିକ୍ ହିସାବରେ ବଢି ପାରବା, ସେ ବିଷୟରେ କହନ୍ ଆଜ୍ଞା।
0: ଅସଲ କଥା ହେଲା, ଛେଳି ବହୁତ ପ୍ରକାର ଅଛେ, ଆମ ଗଞ୍ଜାମ ଛେଳି ଅଛେ, ମାରାଗୁଡ଼ା ଛେଳି ଅଛେ, ସିରୋଇ ଅଛେ, ଯମୁନାପାରି ଅଛେ, ଏଇଟା ସବୁ ରକମର ଛେଳି ଅଛେ। କିନ୍ତୁ ଆମର କଳାହାଣ୍ଡି ଲାଗି କାଣା ହେଇଛି ନା, ମାରାଗୁଡ଼ା ଛେଳିଟା ହଉଛି ବଢିଆ
1: ଆଜ୍ଞା।
0: ଏଇଟା କୁମନା ଆଉ ନୂଆପଡ଼ା ମଝିରେ ଗୋଟେ କୁରୁମପୁରୀ ବୋଲି ଗୋଟେ ବଜାର ଅଛେ, ସେନେ ମାରାଗୁଡ଼ା ଛେଳି ଗୋଟେ ବୋଲି ମିଳିଛି, ଆର୍ ସିଂ ମାନେ ତାର ପଚକେ ପଚକେ ହେଇଥିସି ଆର୍ ଉଚା ହେଇସି, ଆଉ ଗୋଟେ ଭଲ ଛେଳି ଗୋଟେ 38 କେଜିରୁ 40 କେଜି ପନ୍ତେ ହେସି, ଆର୍ ସେଟା 2-2 ଛୁଆ ଦେସନ୍। ସେ ଛେଳିଟା ଆମର କଳାହାଣ୍ଡି ଲାଗି ସୁବିଧା ହେ, ସେଟା ରଖିଲେ ଏତେ ବେମାର ନାଇଁ ହୁଏ। କିନ୍ତୁ ଆମେ ଯଦି ଚିପିଲିମାରୁ ଆଣିବା, ଅନ୍ୟ ଫାର୍ମ ମାନଙ୍କରୁ ଆଣିବା, ତାହେଲେ କାଣା ହେସି, ସେଟା ମାନେ ଏଇ ଜଳବାୟୁକେ ଠିକ୍ କରି ଚଳି ନେଇ ପାରନ୍, ସେଥିଲାଗି ଆମେ ବଡ଼ ଅସୁବିଧା ପଡ଼ୁଛି ଗୋଟେ ଗୋଟେ ଥର
1: ଆଜ୍ଞା।
0: ଆଚ୍ଛା, ଆମର ଇନେ କାଣା ହେସି, ଆମର 3 ବଜାର ଅଛେ କଳାହାଣ୍ଡି, ଜେନେରାଲି କୁରୁମପୁରୀ ବଜାର ଗୋଟେ, ଆର୍ ବାଲିପଡ଼ା ବଜାର ଗୋଟେ, ଆର୍ ଧରମଗଡ଼ ବଜାର ଗୋଟେ, ଏଇଟା ହେଉଛି ବଡ଼ ବଜାର ଆମର ଦେଖା ଗଲେ। ଏଇ ବଜାରରେ ଛେଳି ମାନେ ମିଳିଛି, ବୁକା କିଣିଲା ବେଳକେ ସବୁବେଳେ ମନେ ରଖିଥିବ କାନ ଟିକେ ଲମା ଥିବା, ଆର୍ ଅଣ୍ଡା ମାନେ ତାଙ୍କର ବଡ଼ ବଡ଼ ଥିବା
1: ଆଜ୍ଞା,
0: ଆର୍ ଅଣ୍ଡା ଗୋଟେ ଛୋଟ ଥିବା ବଡ଼ ଥିବା ବେଲେ କେନ୍ ଚିପିଥିବା ନାଇଁ ହେଇଥିବା, ଏମିତି ସେଟା ମାନେ ଇଏ ନାଇଁ ଜନ୍।
1: ପ୍ରଧାନ ଆଜ୍ଞା, ବହୁତ ସୁନ୍ଦର କଥା ଆପଣ କହିଲେ। ଏବେ ଗୋଟେ କଥା କହନ ଆଜ୍ଞା, ଆମେ ତ ଛେଳି ଘିନି ଆନ୍ମା, କିନ୍ତୁ ତାକେ ଯଦି ଆମେ ଠିକ୍ ହିସାବରେ ନେଇ ରଖମା, ଠିକ୍ ହିସାବରେ ଲାଳନ ପାଳନ ନେଇ କର୍ମା, ବେଲେ ଛେଳିଟା ବଞ୍ଚି ନେଇ ପାରେ ଆଜ୍ଞା? ତ ପ୍ରଥମ କଥା ହେଲା, ତାର ଲାଗି ଗୋଟେ ଗୁହାଲ ଦରକାର ଆଜ୍ଞା, ଯେନ୍ତା ମନୁଷ୍ୟ ଲାଗି ଘର ଦରକାର, ସେନ୍ତା ଛେଳି ଲାଗି ଗୋଟେ ଗୁହାଲ ଦରକାର ଆଜ୍ଞା। ତ ଇ ଯେନ୍ ଛେଳି ଲାଗି କେନ୍ତା ଗୁହାଲରେ ରଖିଲେ ଠିକ୍ ହିସାବରେ ବଢ଼ିପାରବା, ସେ ବିଷୟରେ କହ।

0: ଗୋଟେ ଛେଳିକା ଯେ ଓସାର ତିନି ହାତ ଲମ୍ବା ଗୋଟେ ଛେଳିକା ଯେ ଦରକାର ହେସି ତାନୁ କମ୍ କଲେ ବି ଚଳବା, କିନ୍ତୁ ଆମେ କାଣା କରସୁଁ, ଛେଳି ଗୁହାଳରେ ଆମେ ମଚା କରି ବି ରଖସୁଁ। ମଚା ଗୁହାଳ ଯଦି କରବ ତାହେଲେ କାଣା ହବା ନା, ମଚା କରି କରି ଆମେ ଦେଖିଛୁ ମଚା ତଳେ ଯେନ୍ ଗୋବର ଲେଣ୍ଡି ପିସାବ ସବୁ ପଡ଼ସି ସେନେ ଗୋଟେ ଗ୍ୟାସ ବାହାରସି। ସେ ଗ୍ୟାସ ବାହାରିଲେ କାଣା ହବା ନା, ସେ ବେମାର ହେସି, ଦେଖବ ଛେଳି ମାନେ ଖାସୁଥିବେ, ହେଟା ଫପସା ଖରାପ ହେଇଯାଇସି। ତେଣୁ ସେ ଗ୍ୟାସ ବାହାରବାଟା କମ୍ କରବା ଯେ ଆମେ ତାକେ ସଫା କରସୁ ବୋଲି କହିସୁ, କିନ୍ତୁ ଗୋଟେ ଗୋଟେ ଗୁହାଳ ଦେଖସି ଯେ ତଳେ ଏକଦମ ଲଣ୍ଡି ଜମା ହେଇଛି, ପିସାବ ଜମା ହେଇଛି, ଯେନ୍ତା କରି ଲୋକ ଗୋଟେ ଯଦି ଦୁଇ ତିନି ଘଣ୍ଟା ଭିତରେ ଶୋଇପାରବା ବେଲେ ସେ ଗୁହାଳ ଠିକ। ତେଣୁକରି କାଣା କରବ, ମଞ୍ଚା ଯେନ୍ କରସ ମଞ୍ଚା ତଳେ ଗୋଟେ ପଲିଥିନ ହଉ କି ଜରି ଗୋଟେ ହଉ, ଏମିତିଟା ଗୋଟେ ଗୁରେଇ କରି ତଳକେ ଲମ୍ବେଇ ଦେଇଥିଲେ, ପିସାବ ତାର ପୂର୍ବରୁ କାନ୍ଥ ତଳକେ ଦେଖେଇ ଦେଇଥିଲେ, ସେ ତଡ଼ାକେ ଭାଗି ଆସବା, ତମେ ସଫା କରବାକେ ସୁବିଧା, ଆରୁ ସେ ଭିତରେ ଗ୍ୟାସ ନାଇଁ ହିଏ। ଏଇଟା ଗୋଟେ ଯଦି ଏଇଟା ମଞ୍ଚା ନାଇଁ କରିପାର ଯାର ଅସୁବିଧା ନାଇଁ ନା, ତମେ କାଣ କରବ ହାତେ ବାଲି ଦେଇଦେବ ଗୁହାଳଟି, ଖାଲି ବାଲି ଦେଇଦେଲେ କାଣ ହବା, ପିସାବଟା ଝିକି ଦେବା ତଳକେ, ଲଣ୍ଡି ତମକେ ବନ୍ଦ ଦେଇଦେବ ବେଲେ ସେ ଗୁହାଳଟା ସୁଖା ରହିବା। ଯେନ୍ଟା ସୁଖା ରହିବା ଗୁହାଳଟା ଗନ୍ଧ ନାଇଁ ହିଏ, ସେ ଗୁହାଳଟି ଛେଳ ମାନେ ବଢିଆ ବଢି ପାରସନ୍, ଏ କଥା। ଦ୍ୱିତୀୟ କଥା କାଣ ହେଲା, ଆମେ କାଣା କରସୁ ବୁକାକେ ମାଇକେ ଗୋଟେ ଠାନେ ଝପେଇ ଦେସୁ, ସେଟା ତ ଅସୁବିଧା, କାଣା ଗର୍ଭିଣୀ ଛେଳି ଥିବା ତାର ପାଖେ ବୁକା ଛାଡ଼ିଦେବା, ହେଲେ କାଣା ହେଇଛି ନା ବକଳେଇ ଦେସନ୍। ତେଣୁ ଅସୁବିଧା, ତମେ ବୁକାକେ ଅଲଗା ଗୋଟେ ଘରେ ରଖବ, ଆର୍ ଉତରେଲା ଛେଳି ମାନକେ ଅଲଗା ରଖବ, କରି ମାନକେ ଅଲଗା ରଖବ, ଛୁଆ ମାନଙ୍କେ ଅଲଗା ରଖବ ବୋଲେ ତମେ ଅସୁବିଧା ନାଇଁ। ତମେ ଘର ବିରାଟ କରବାକେ ଦରକାର ନାହିଁ, ଦେଢ଼ ହାତ କି ଦୁଇ ହାତ ଗୋଟେ ଗୋଟେ ଚାଲ ଅଲଗା ଅଲଗା କରିଦେଲେ ଛେଳି ମାନେ ସେଟା ଅଭ୍ୟାସ ହେଇଗଲେ, ଯାହାର ଗୁହାଳ ସେ ଯାଇକି ରହିସନ୍।
1: ଆଚ୍ଛା ଆଜ୍ଞା, ଏଇଟା ତ ଆପଣ ଗୁହାଳର କଥା କହିଲେ, ବହୁତ ସୁନ୍ଦର ସୁନ୍ଦର କଥା କହିଲେ। ଆପଣ ଯେନ୍ ଶ୍ରୋତା ବନ୍ଧୁ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଯଦି ଆପଣଙ୍କର ହିସାବରେ ଯଦି ସେମାନେ ଗୁହାଳ ବନେଇବେ, ଗୁହାଳକେ ସଫା ରଖବେ, ବେଲେ ନିଶ୍ଚିତ ଭାବରେ ଛେଳିଟା ବଢି ପାରବା। ଆଜ୍ଞା, ତ ଆଜ୍ଞା ଏଇଟା ତ ଗୁହାଳର କଥା କହିଲେ, ଆଉ ଗୋଟେ କଥା ହେଲା ଆଜ୍ଞା, ଏ ଛେଳ ମାନକେ ଆମେ କାଣା ଖାଇବାକେ ଦେଲେ ଠିକ ହିସାବରେ ଜଲ୍ଦି ଜଲ୍ଦି ବଢି ପାରବା, ସେ ବିଷୟରେ କହୁନ ଆଜ୍ଞା।
0: ଦେଖ, ଛେଳ ତ ଚରେଇବାକେ ନେସନ୍, ଛେଳ ଚରି କରି ବୁଦା ଜଙ୍ଗଲ ଥିଲେ ତ ଖାଇକରି ଆସନ୍, ତଥାପି ସେଙ୍ଗା ଯେନ୍ ଜାତୀୟ ଡାଳ ଥିବା ସେଙ୍ଗା ବେଲେ କାଣା, କାନ୍ଦୁର ହେଲା, ବିରି ହେଲା, ଝୁଡୁଙ୍ଗ ହେଲା, ଏମିତି ଜିନିଷ ମାନେ ଦେଲେ ଆମେ ଯେନ୍ତା ମାଛ ମାଂସ ଖାଉଛୁ ତାକେ ସେନ୍ତା ଛେଙ୍ଗା ଜାତୀୟ ଡାଳ ମାନେ ଦରକାର ହେସି, ଚରି ବୁଲି ଆସିଲେ ଦେବ। ଅସଲ କଥା ହେଲା, ସମସ୍ତେ ଭୁଲି ଯାଏସନ୍ ଯେ ଛେଳିକେ ଲୁଣ ନାଇଁ ଦେବାର, ଲୁଣ ଟିକେ ଯଦି ଛେଳିକେ ନାଇଁ ଦେବ ତାର ଗାଗର ସହଜରେ ଧରେ ନାହିଁ। ଆମେ ଯେନ୍ତା ଲୁଣ ଖାଉଛୁ ଛେଳିକେ ନିହାତି ଦରକାର ହେସି, କିନ୍ତୁ ଘରେ ଆଣିକିରି ଭାତ ମଡ଼ ଯେନ୍ ଦେସନ୍ ବେଶୀ ବେଶୀ ନାଇଁ ଦିଅ, ମଡ଼ରେ ଲୁଣ ଟିକେ ପକାବ, ଆର୍ ମିନେରାଲ ମିକ୍ସଚର ବୋଲି ମିଳିଛି ବଜାରରେ, ସେଟା ଯଦି ଦେବ ତ ଭଲ କଥା, ନାଇଁ ତ ତମେ କାଣ କରବ ସାମକା ବୋଲି ଜାଣିଛ, କୋରେନ୍ କୋରେନ୍
1: ଆଜ୍ଞା
0: କୋରେନ୍, ସେଟାକେ କାଣ କରବ, କୋରେନ୍କେ ଆଣିକିରି ପୋଡ଼େଇ ଦେବ, କେତେ କୋଡ଼େଇ ଦେଇକି ଦୁର୍ମୁସରେ ତାକୁ ପିଟିଦେଲେ ଗୁଣ୍ଡ କରିଦେବ, ସେଟା ମିନେରାଲ ମିକ୍ସଚର କାଲସିୟମ ହେଇଗଲା, ହେଟାକେ ଗାଁ ଗହଳିର ଲୋକ ବି କରିପାରିବେ। ସେଟାକେ ଗୁଣ୍ଡ କରିକିରି ଟିକେ ଟିକେ ଯଦି ମଡ଼ରେ ନୁଣ ଟିକେ ଦେଇକିରି ଦେବ, ସେଟା ଝଁ ଝଁ କରି ବଢ଼ସନୁ, ସେଟା ମାନେ ଖାଇବାକେ ଦେଲା ବେଳକୁ ତମେ ଠେଙ୍ଗା ଡାଳ କିଛିଟା କିଛି ଦେବ, ନହେଲେ ଯେତେବେଳେ ମିଳିଛି ମୁଗଫୁଲି ଡାଳ ମୁଗ କୁଇଟ ଏମିତି ମାନେ ରଖିଥିବ, ବର୍ଷା ଦିନ ମାନଙ୍କରେ ଟିକେ ଟିକେ ତାକେ ଦେଇ ଦଉଥିବ ବେଲେ ତମକେ ଅସୁବିଧା ନାଇଁ ପଡ଼େ।
1: ତ ଆଜ୍ଞା, ଆମର ଶ୍ରୋତା ବନ୍ଧୁ ମାନେ ଗୋଟେ କଥା ଜାଣିବା ଲାଗି ଚାହୁଁଛନ୍, ଯେନ୍ ମାନେ ବି ଛେଲ ପାଳନ କରିଛନ୍, ଗୋଟେ ଚିପେଇବାର ଜିନିଷ ଗୋଟେ ଅଛେ, ତ ଆମେ ଛେଲ ଛୁଆକେ ଆମେ ମେଲଛା କରବା ଲାଗି ଆମେ କେତେ ଦିନ ଚିପେଇବାର କଥା ଆଜ୍ଞା?
0: ଏଇଟା କାଣ କରସନ୍, ବଡ଼ ହେଲେ ଚିପେଇ ଦେଲେ ଅସୁବିଧା ହେଇଛି, ବଡ଼ ହେଲେ ତାର ଗର୍ଦନ ଫୁଲି ଯାଇଥିସି ଆର୍ ଚିପେଇ ଦେଲା ବେଳେ ଶୁଖି ଦେଇଛି, ତେଣୁ କରି ଦୁଇରୁ ତିନି ମାସ ଭିତରେ ଚିପେଇ ଦେବ, ହେନେ କଟାକୁଟି କରବାର ଦରକାର ନାହିଁ, ଚିପେଇ ଦେଲେ ଏକଦମ ଗାଗର ଭଲ କରି ବଢି ଆସବା।
1: ତ ଆଜ୍ଞା, ଆପଣ ତ ଛେଲର ଖାଇବାର କଥା କହିଲେ, ଛେଲର ଗୁହାଳର କଥା କହିଲେ, ତ ଆଜ୍ଞା ଏବେ ଗୋଟେ କଥା କହନ୍ ଯେ ଆମେ ଇ ଯେନ୍ ଛେଲ ମାନକେ କାଁ କାଁ ପ୍ରକାର ରୋଗ ହେସି, ଆର୍ ଇତାର ପ୍ରତିକାର କେନ୍ତା ହେଇପାରବା? ଆଜ୍ଞା,
0: ଛେଲ ମାନକେ ଦେଖ, ରୋଗ ବେଲେ ଗଳା ଫୁଲା ରୋଗ ଅଛେ, ଫରିଆ ଫୁଲା ରୋଗ ଅଛେ, ଖୁରା ଚପକା ରୋଗ ଅଛେ, ତାପରେ ଅସଲ ବେମାର ହେଲା ଆମର ବର୍ତ୍ତମାନ କଳାହାଣ୍ଡି ପିପିଆର ବୋଲି ଗୋଟେ ରୋଗ ଅଛେ, କାଣା ନାକୁ ସିଙ୍ଗଣ ବାହାରବା, ଢୁଡ଼େଇ ହେବା, ଆର୍ ଦୁବ୍ରେବା, ଆର୍ ମରିଯିବା, ଦାନ୍ତ ଉପରକେ ଦେଖବ ବୋଲେ ମାଡ଼ି ମନକେ ଘା ହେଇଯାଇଛି, ଆର୍ ସେ ବେମାର ହେଲେ ସହଜେ ବଞ୍ଚେଇ ନାଇଁ ଯେ, ସେଟା ଭୂତାଣୁ ଜନିତ ରୋଗ ଗୋଟେ, ହେଟାକେ ମେନଲି ଆଜିକାଲି ସମସ୍ତେ ଭ୍ୟାକ୍ସିନ କରିଦେବା କଥା, ଏଇଟା ସହଜରେ ମିଳିଯାଇଛି ଭ୍ୟାକ୍ସିନ, 3-5 ଟଙ୍କା ଗୋଟେ ଇଞ୍ଜେକ୍ସନ ଲାଗ୍ସି, ସେଟା ମାନକେ ଆଣିକିରି ବରଫରେ ଆସି ସେ ଇଞ୍ଜେକ୍ସନକୁ ଦେଇଦେଲେ ପାଖାପାଖି 2-3 ବର୍ଷ ପର୍ଯ୍ୟନ୍ତ ତମର କିଛି ବେମାର ନାଇଁ ଯେ ପିପିଆର ବେମାର। ଆର ଗୋଟେ ବେମାର ହେଲା ଛେଳ ବସନ୍ତ, ଗୋଟେ ଫୁଟ ଫୁଟ ହେଇକି ଚାରିଆଡ଼େ ହେଇଯାଇଛି, ସେ ବସନ୍ତର ଭ୍ୟାକ୍ସିନ ବି ସରକାର ତରଫରୁ ମିଳିଛି, ସେଟାକେ ତମେ ଆଣିକିରି ଯଦି ଦେଇପାରବ ବେଲେ ବସନ୍ତ ରୋଗ ନାହିଁ। ଆର ଗୋଟେ ହେଲା କାଣା ନା, ଛେଳ ମାନଙ୍କର କୁର୍ମୀ ରୋଗ, ବର୍ଷକେ 4 ଥର ଅନ୍ତତଃ କୁର୍ମୀ ଔଷଧ ଦେଇଦେବା, ଥରକେ 2-3 ଟଙ୍କା ଖର୍ଚ୍ଚ ହେଇଛି, ବର୍ଷକେ 10 ଟଙ୍କା ଖର୍ଚ୍ଚ କଲେ ସବୁ ପର୍ଚ୍ଛା କୁର୍ମୀ ଠାନୁ, ତେଣୁକରି ଅସୁବିଧା ନାହିଁ ଯେ, ସେ କୁର୍ମୀ ଔଷଧଟା କିଏ ବି ଚିନ୍ତା କରନ୍ ନାହିଁ, କୁର୍ମୀ ଔଷଧ ନାଇଁ ଦିଅନ୍, ତେଣୁକରି 2-3 ଟଙ୍କା ଖର୍ଚ୍ଚ କରିଦେଲେ ବର୍ଷକେ 4 ଥର ଦେଇଦେଲେ କୁର୍ମୀ ବେମାର ଗଲା। ଇଆଡ଼େ ଗଳା ଫୁଲା ଲାଗି, ଚଡୁଆ ଫୁଲା ଲାଗି, ଆରୁ ଖୁରା ଚପକା ଲାଗି ଗୋଟେ ଇଞ୍ଜେକ୍ସନ ମିଳିଛି, ହେଟା ଗୋଟେ ଦେଇଦେଲେ ବର୍ଷେ ଅଚିନ୍ତା ପୁରା, ହେ ଜିନିଷଟାକେ ଚାଷୀମାନେ ଭାବି ନେଇ ପାରନ୍, ହେଲା ଗୋଟେ ଅସୁବିଧା।
1: ତ ଆଜ୍ଞା, କେନ୍ତା କରି ଆମେ ଛେଲ ପାଳନ କଲେ ଠିକ ହିସାବରେ ବଢିପାରବା, ଆମେ ଆଦାୟ ବି ଠିକ ହିସାବରେ ପାଇପାରମୁ, ସେ ବିଷୟରେ କହିଲେ ଆଜ୍ଞା, ବହୁତ ସୁନ୍ଦର ସୁନ୍ଦର କଥା ଆମର ଶ୍ରୋତା ବନ୍ଧୁ ମାନେ ଜାଣି

0: ତୁମେମାନେ ଯୋଉ ଗୋଷ୍ଠୀ କରିକି ସବୁ ଦି ପଇସା ନେଖା ରୋଜଗାର କରୁଛ,
1: ଘର ସେଇଥିରେ ଚଳୁଛି ଭାଇ।
0: ପାର୍ବଣ ଋତୁ ଆସିଗଲା,
1: ସେଇଥିପାଇଁ ପଇସା ପତ୍ର ଦରକାର।
0: ରାତି ପାଇଲେ ଜନ୍ମାଷ୍ଟମୀ,
1: ହଁ
0: ମାନେ ଯେମିତି ଯାହା ହେଲେ ବି ପର୍ବ ପାଳନ ହବ।
1: ପର୍ବ ପାଳନ ହବ, ସେଥିରେ ଅବହେଳା ହବନି। ଆମ ପାଖରେ ଅଛି
0: ଅଛି,
1: ଆମେ ରଖିଛୁ।
0: କର
1: ଯୋଉ ଯାଇଥିଲୁ ବାଲିଯାତ୍ରା ଯାଇଥିଲୁ, ସେ ପଇସା ବି ରଖିଛୁ
0: ରଖିଛୁ।
1: ହଁ
0: ଆଚ୍ଛା, ସଞ୍ଚିତ ହେଲ ବୋଲି ଖର୍ଚ୍ଚ କରୁଛ?
1: ଖାଲି ସଞ୍ଚିତ ହେଲ ନୁହେଁ, ପରିଶ୍ରମ କରିଥିଲୁ ବୋଲି ସଞ୍ଚିଛୁ।
0: ବାସ ସେଇଥିରୁ ପଦେ ମନେ ପଇଲା, ଶ୍ରୋତା ବନ୍ଧୁ, ଏଥରକ ପାଣିପାଗ ଯୋଉ ଭଳି ଅବସ୍ଥାରେ ଆସିକି ପହଞ୍ଚିଲା, ନାଇଁ ସବୁ ଅକଳିଆ ହଉଛି ନା ନାଇଁ?
1: ଅକଳିଆ ହଉଛି, ସେଥିରେ ତ ଆମେ ହାତ ଗୋଡ ଯାକି ବସିନେ। ଚାଷ କରିଛେ, ସମ୍ବନ୍ଧିତ ଚାଷ କରିଛେ, ଗୋପାଳନ, ଛେଳି ମେଣ୍ଢା ପାଳନ, ଛତୁ ଚାଷ, ମହୁ ଚାଷ, ପନିପରିବା ଚାଷ,
0: କୁକୁଡ଼ା ଚାଷ,
1: ଉଦ୍ୟାନ କୃଷି,
0: ସବୁ କିଛି ହଉଛି ଯେ ଗୋଟିଏ ଜିନିଷ କିନ୍ତୁ ଆମେ ପାଶ୍ୱରି ଯାଉଛେ।
1: କୋଉ କଥା ବା?
0: ଏ ପରିବର୍ତ୍ତିତ ପାଣିପାଗ।
1: ହଁ ହଁ,
0: ପରିବର୍ତ୍ତିତ ବୁଝୁଛ, ମାନେ ଆବଶ୍ୟକତା ଠୁ ଢେର ଅଧିକ ବର୍ଷା ହେଲାଣି, ସବୁଆଡେ ପାଣି କାଦୁଅ, ନିଜ ଦେହ ପାକୁ ଜଗୁଥିବା ନା ନାଇଁ?
1: ହଁ, ପାଣିକୁ ଫୁଟେଇ ପିଇବା, ଉଷୁମ ଉଷୁମ ଖାଦ୍ୟ ଖାଇବା, ଘର ଚାରିପଟ ପରିଷ୍କାର ରଖିବା, ଯୋଉ ଜଳ ଉତ୍ସ ରହିଲା ସେଥିରେ ବ୍ଲିଚିଂ ପାଉଡର ପକେଇବା, ତା ସହିତ ଯୋଉ ପୋଷାକ ପିନ୍ଧୁଛନ୍ତି ପରିଷ୍କାର ପରିଚ୍ଛନ୍ନ ଖରାରେ ଟିକେ ଦେଇକି ପିନ୍ଧୁଥିବା
0: ପିନ୍ଧୁଥିବା, ମଶାରୀ ଟାଙ୍ଗିକି ଶୋଇବା,
1: ବାଡି ଖଣ୍ଡେ ହାତର ଧରି ବାହାରକୁ ଯାଉଥିବା ଜନ୍ତୁ ଜୁନ୍ତା ବୁଲୁଛନ୍ତି।
0: ଓ ବହୁତ ଜାଗାରେ ସେଇ ପ୍ରକାରର ଖବର ଆଉଛି,
1: କୁମ୍ଭୀର
0: କୁମ୍ଭୀର ଆଉଛି, ସାପ ଆଉଛି, ଅସୁବିଧା ହଉଛି, ପୁଣି ସବୁ ବିଭିନ୍ନ ପ୍ରକାରର ରୋଗ ବ୍ୟାପୁଛି।
1: ଡାକ୍ତରଙ୍କ ପାଖକୁ ଯିବା, ପରାମର୍ଶ କରିବା,
0: ମନେ ରଖିବା ଶ୍ରୋତା ବନ୍ଧୁ, ଆମ ଅଞ୍ଚଳ ଯେତେ ସ୍ୱଚ୍ଛ ରହିବ
1: ଆମେ ସେତେ ସୁରକ୍ଷିତ ରହିବା,
0: ସୁସ୍ଥ ରହିବା। ସ୍ୱଚ୍ଛତା ଜାଣିକି
1: ସୁସ୍ଥ ଜୀବନର ଚାବି କାଠି।
0: ଆଉ ଗୋଟାଏ ପାଠ ଭୁଲି ଯାଉଛ,
1: ସନ୍ଧ୍ୟା ବେଳ
0: ହଁ
1: ପଲ୍ଲୀ ଗୀତ ଟିକେ ଶୁଣିବା,
0: ଶୁଣିବା
1: ତାପରେ କଥା ହେବା।

0: ହଞ୍ଚ ଘଡି
1: ହଁ
0: ନଡ଼ୁ ଆଣିଥିଲୁ ଆମେ ଖାଇଲୁ
1: ସବୁ ତ ଖାଇଦେଇଛ ରଖିଛ ଆଉ କାଇ
0: ସେଇ ସବୁ ସବୁ ବୋଲି ଗଲା ଯାଇକି ଢେଙ୍କୁଡ଼ା ପିଟୁଣ ସବୁ ଠାଇ
1: ହେଲା ଆଉ ଦିଟା ନେଇ ଆସିବି ନୂଆ ବୋଉଙ୍କ ପାଇଁ ନେଇଯିବ ମୁଁ ଗଲାବେଳେ ଦେଇଦେବି ତୁମ ହାତରେ ଆଉ ଖାଇବନି
0: ନାଇଁ ମୁଁ ସେ କଥା କହୁନି
1: ଆଉ
0: ବାଇରେ ଭଲ ନଡ଼ିଆ କରିଛ
1: ହଁ
0: ଆମ ଘରେ ଜମାରୁ ଦୁଇ ଚାରିଟି ଦେଇଛ
1: କାଲି ପରା ଦେଇଥିଲି
0: ଦେଇଥିଲ
1: ହଁ
0: କିନ୍ତୁ ଗୋଟିଏ ଅସଲ ପାଠ ରହିଲା
1: ରାତି ପାହିଲେ ଜନ୍ମାଷ୍ଟମୀ
0: ଜନ୍ମାଷ୍ଟମୀ ସମସ୍ତେ ସେଥିରେ ସାମିଲ ହବା ମୁଁ ଗୋଟେ କଥା କହୁଥିଲି
1: କୋଉ କଥା ବା
0: କୋଉ କଥା ଦେଖ ତମର ସେପଟକୁ ଯୋଉ ହେଇଛି ନଈ ସେପଟକୁ ଯୋଉ କରିଥିଲ ନଳିତା ଚାଷ ନାଇଁ କେମିତି କଣ ହେଇଛି
1: ଭଲ ହେଇଛି
0: ହେଇଛି
1: ହଁ
0: ଆଚ୍ଛା
1: ଆଉ ତା ଦେହରେ କଣ ଭାଇ ମତେ ନିଧିଆ କହୁଥିଲା ସେ ନଳିତା ସଢିଲା ବେଳେ ଗୋଟେ ପାଉଡର ମିଳୁଛି ତାକୁ ଦେଇଦେଲେ ଟିକେ ଭଲସେ ସଢିବ ଆଉ ଝୋଟ ଟିକେ ମଜବୁତ ହବ
0: ହବ ପାଠଟା ଜାଣିଛ
1: ନା ଜାଣିନି ତମଠାରୁ ଟିକେ ଜାଣିବି
0: ମୁଁ କଣ ଗୋଟେ ବିରାଟ ବଡ ପଣ୍ଡିତ
1: ହଉ ହେଲା ନହେଲେ ମହାଶୟ କି ମହାଶୟା ଯିଏ ଆସିବେ ତାଙ୍କୁ ପଚାରିଦେବେନି ଆଜି
0: ଆଜି ହଉ ତାହେଲେ ତମରି କଥା ରହୁ ଆଜି ଏଇଟା ସମୟ ଉପଯୋଗୀ ଆଲୋଚନା
1: ତାହେଲେ ବିଷୟ କଣ ଅଛି ମହାଶୟ କିଏ ଆସୁଛନ୍ତି କିଷାନବାଣୀ କାର୍ଯ୍ୟକ୍ରମରେ ଟିକେ କହିଦଉ ନା
0: କ୍ରିଜାଫ ସୁନା ପାଉଡର ପ୍ରୟୋଗ ଜରିଆରେ ଝୋଟ ଚାଷରୁ ଅଧିକ ଉତ୍ପାଦନ ଗୋଟେ ସେଇ ଭଳିଆ ବିଷୟ ଅଛି
1: ଆଉ ମହାଶୟା କିଏ ଆସୁଛନ୍ତି
0: ଡକ୍ଟର ସାରିକା ଜେନା କିଷାନବାଣୀ କାର୍ଯ୍ୟକ୍ରମ ଶ୍ରୋତା ବନ୍ଧୁ ସମସ୍ତେ ମିଶିକି ଶୁଣିବା ଆଉ କଣ
1: ହଉ ତାହେଲେ
2: শ্রোতা বন্ধু নমস্কার কিষাণবাণী কার্যক্রম কু আপনার স্বাগত আজ আমার সহিত বিশেষজ্ঞ ভাবে স্টুডিওর উপস্থিত অনেক ডক্টর সারিকা জেনা ক্ষেত্র বিজ্ঞানী ওড়িশা কৃষি ও বৈষয়িক বিশ্ববিদ্যালয় আলোচনার বিষয় রয়েছে ক্রিজাফ সোনা পাউডর সাহায্যের গুণাত্মক ঝোট উৎপাদন ডক্টর জেনা আপনার স্বাগত করুছু আমার কিষাণবাণী কার্যক্রম কু নমস্কার
3: নমস্কার
2: যা আজ আলোচনার বিষয় রয়েছে প্রথমে সেই প্রশ্ন আপনার সামনে রাখুছি যে এই যে କ୍ରିଜାଫ ସୋନା ପାଉଡର କୁହାଯାଉଛି ଏକୁ କହିଲେ ଆମେ କ'ଣ ବୁଝିବା
3: କ୍ରିଜାଫ ସୋନା ପାଉଡର କହିଲେ ଜୀବାଣୁ ଆଧାରିତ ପାଉଡର ଯେଉଁଥିରେ ଦକ୍ଷ ଶ୍ରେଣୀଭୁକ୍ତ ବ୍ୟାକ୍ଟେରିଆକୁ ନେଇକି ଏଇ ପାଉଡର ତିଆରି କରାଯାଇଛି ଯେଉଁଟାକି ଆମର ନଳିତା ସଢ଼େଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ଏହାକୁ ଆମେ ଚଳିତ ଭାଷାରେ ରେଟିଂ ତ୍ୱରକ ବୋଲି ମଧ୍ୟ କହିଥାଉ ଏହି ପାଉଡର ସାହାଯ୍ୟରେ ଆମର ନଳିତା ସଢ଼େଇବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ ଓ ନଳିତା ସଢ଼େଇବା ପ୍ରଚଳିତ ପଦ୍ଧତି ଠାରୁ 5-7 ଦିନ କମ୍ ଦିନ ମଧ୍ୟରେ ନଳିତାଟି ସଢ଼ି ଯାଇଥାଏ ଓ ଗୁଣାତ୍ମକ ମାନର ଝୋଟ ଉତ୍ପାଦନ ହୋଇଥାଏ
2: ଅର୍ଥାତ୍ ଏ ବାବଦରେ ଆମର ଚାଷୀମାନେ ପୂର୍ବରୁ ଅବଗତ ଅଛନ୍ତି କିଛି ପ୍ରୟୋଗ ହେଲାଣି କୋଉଠି
3: ହଁ ଏଇ ପାଉଡର ଓଡ଼ିଶାର କିଛି ଜାଗାରେ ଆମେ ପ୍ରୟୋଗ କରିଛୁ ବା ଚାଷୀମାନଙ୍କୁ ଏହାର କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଏହା ବିଷୟରେ ତାଙ୍କୁ କୁହା ବି ଯାଇଛି ଯଥା ଆନନ୍ଦପୁର ଅଞ୍ଚଳ କେନ୍ଦ୍ରାପଡ଼ା ଅଞ୍ଚଳ କଟକ ଅଞ୍ଚଳର କିଛି ଜାଗାରେ ଏଇ ପାଉଡରର ଉପକାରିତା ଏଇ ପାଉଡରର ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଛି ବର୍ତ୍ତମାନ ଯୁଗରେ କହିବାକୁ ଗଲେ ସାଂଶ୍ଳେଷିକ ତନ୍ତୁର ବ୍ୟବହାର ବହୁତ ମାତ୍ରାରେ ଚାଲିଛି କିନ୍ତୁ ପରିବେଶ ଉପରେ ଏହାର କୁପ୍ରଭାବ ହେତୁ ସାଂଶ୍ଳେଷିକ ତନ୍ତୁର ବହୁଳ ବ୍ୟବହାର ହେଲେ ହିଁ ଝୋଟ ଯେହେତୁ ପରିବେଶ ଅନୁକୂଳ ଫସଲ ସେଥିପାଇଁ ସରକାର ଝୋଟର ବ୍ୟବହାର ଉପରେ ଏବେ ପଦକ୍ଷେପ ଚଳାଇଛନ୍ତି ତ ଝୋଟ ଚାଷ ବା ନଳିତା ଚାଷକୁ ବର୍ତ୍ତମାନ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି ବିଗତ 5 ବର୍ଷ ଭିତରେ କହିବାକୁ ଗଲେ ଝୋଟ ଚାଷର ଚାହିଦା ନିଶ୍ଚିତ ଭାବରେ ବଢ଼ିଛି ଏବଂ ଝୋଟର ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ତ ଝୋଟ ଚାଷ ଲୋପ ପାଇବାକୁ ଗଲାଣି ବା ଝୋଟ ଚାଷର ଚାହିଦା କମିଯାଇଛି ସେଇଟା କହିବା ଭୁଲ ହବ ବରଂ ମୁଁ କହିବି ଝୋଟ ଚାଷର ଚାହିଦା ବର୍ତ୍ତମାନ ବଢ଼ିଛି
2: ତାମାନେ ଝୋଟକୁ ନେଇକି ବିଶ୍ୱସ୍ତରର ଗୋଟେ ବଜାର ସୃଷ୍ଟି ହେଲାଣି କି
3: ବିଶ୍ୱସ୍ତରର ବଜାର ତ କହିହବନି କିନ୍ତୁ ଝୋଟ ଶିଳ୍ପ ଗଢ଼ି ଉଠିଲାଣି ଝୋଟରୁ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ବିକ୍ରି ହେଲାଣି
2: ଯେ ଜଣେ ଚାଷୀ ନଳିତା ଚାଷ କରିବ ଆଜିର ଦିନରେ କଣ ତାର ଲାଭ ହବ କାହିଁକି ସେ କରିବ ଏ ପ୍ରଶ୍ନ ତ ସେ ସ୍ୱାଭାବିକ ଭାବରେ ପଚାରିବ
3: ନଳିତା ଏକ ଅର୍ଥକାରୀ ଫସଲ ଏହା ଏକ ଖାଦ୍ୟଶସ୍ୟ ଫସଲ ନୁହେଁ ଆମର ଯୋଉ ଅଗଷ୍ଟ ସେପ୍ଟେମ୍ବର ବେଳକୁ ଧାନ ରୁଆ ଆରମ୍ଭ ହୁଏ ତା ପୂର୍ବରୁ ଜମିଟା ଖାଲି ପଡ଼ିଥାଏ ତ ସେଇ ସମୟକୁ ବ୍ୟବହାର କରିବା ପାଇଁ ନଳିତା ଚାଷ ସାଧାରଣତଃ ଚାଷୀମାନେ କରନ୍ତି ଯାହା ଆଗରୁ ଝୋଟର ଚାହିଦା ବି ଥିଲା ସେ ଚାହିଦାକୁ ମେଣ୍ଟେଇବା ପାଇଁ ବି ଚାଷୀମାନେ କରନ୍ତି ତ ପ୍ରଥମ କଥା କହିବି ନଳିତା ଚାଷରେ ଗୋଟିଏ ହେକ୍ଟର ପିଛା ପ୍ରାୟ 200 ଦିନ ମଜୁରିଆ ଲାଗିଥାନ୍ତି ତ ପ୍ରାୟ ଆମର ଖର୍ଚ୍ଚ ହେଇଯାଏ 60-70 ହଜାର ଟଙ୍କା ଖର୍ଚ୍ଚ ହେଇଯାଏ ନଳିତା ଚାଷ ଆପଣଙ୍କର ବାଛିବା ଓ ଅମଳ ନେଇ କିନ୍ତୁ ଏହା ଏକ

0: ଦୀର୍ଘକାରୀ ଫସଲ ହେଇଥିବାରୁ ନଳିତା ଚାଷର ଲାଭ ବହୁତ, କାହିଁକି ନା ଏବେ କ୍ୱିଣ୍ଟାଲ ପିଛା ଆର ଦର ବହୁତ ବଢିଯାଇଛି। ଆମର ପାଖାପାଖି 5,000 ରୁ 6,000 ରେ କ୍ୱିଣ୍ଟାଲ କୁ ବିକ୍ରି କରୁଛନ୍ତି, ତ ଆମର ନଳିତା ଫସଲରେ ଆମର ପାଖାପାଖି 30 କ୍ୱିଣ୍ଟାଲ ଅମଳ ହେଇଥାଏ
1: ପ୍ରତି ହେକ୍ଟର
0: ହେକ୍ଟର ପିଛା।
1: ଅର୍ଥାତ୍ ଆମେ ନଳିତାରୁ ମୁଖ୍ୟତଃ ଯେଉଁ ଯେଉଁ ଝୋଟକୁ ପାଉଛେ, ଝୋଟର ବର୍ତ୍ତମାନ ବଜାର ବୃଦ୍ଧି ହେଉଛି, ସରକାର ମଧ୍ୟ ଗୋଟେ ସର୍ବନିମ୍ନ ସହାୟକ ମୂଲ୍ୟ ୟା ପ୍ରତି ଧାର୍ଯ୍ୟ ବି କରିଛନ୍ତି, ଏବଂ ଏଥିରୁ ଆମେ ଭଲ 2 ପଇସା ରୋଜଗାର କରୁଛେ। ୟାର ଆଉ ଗୋଟେ ଦିଗ ହେଉଛି ଯେ ନଳିତା ହେଉଛି ଗୋଟେ ସବୁଜ ଖତ, ଆମେ ତାକୁ ସବୁଜ ସାର ହିସାବରେ ମଧ୍ୟ ବ୍ୟବହାର କରିପାରୁଛେ।
0: ନଳିତା ଯେତେବେଳେ ଅମଳ ହୁଏ, କଟା ହେବା ସମୟରେ ନଳିତା ଗଛରୁ ଯେଉଁ ପତ୍ର ଝଡ଼ିଥାଏ, ସେଇ ପତ୍ର ମାଟିର ଉର୍ବରତାକୁ ବହୁତ ପରିମାଣରେ ବଢ଼ାଇଥାଏ, ଯଦ୍ୱାରା କି ନଳିତା ପରବର୍ତ୍ତୀ ଫସଲ ଆମେ ଯଦି ଧାନ ହିସାବରେ ନେବା, ସେ ଧାନ ଫସଲଟି ଭଲ ହୋଇଥାଏ। ତ ଯେଉଁ ନଳିତା ଫସଲରୁ ଯେଉଁ ପତ୍ର ଝଡ଼ା ଦେଇଥାଏ ବା ଅମଳ କରିବା ସମୟରେ ଯେଉଁ ପତ୍ରଟି ଝଡ଼ି ଯାଇଥାଏ, ସେଇଟା ମାଟିର ଉର୍ବରତାକୁ ବହୁତ ବଢ଼ାଇଥାଏ।
1: ବର୍ତ୍ତମାନ ଆମେ ଟିକେ ମୂଳ ବିଷୟକୁ ଆସିବା କି ଯେଉଁ କ୍ରିଜପ୍ ସୋନା ପାଉଡର, ଏହି ପାଉଡରର ବ୍ୟବହାର ଚାଷୀମାନେ କେମିତି କରିବେ ଏବଂ ୟାର ପ୍ରୟୋଗ ବିଧି କ'ଣ, ଟିକେ ବିଷୟରେ ବିସ୍ତୃତ ଭାବରେ କୁହନ୍ତୁ। ତ
0: ଏଇ ଯେଉଁ କ୍ରାଇଜପ୍ ସୋନା ପାଉଡର, ଏଇଟା ହେଉଛି ଗୋଟେ ରେଟିଂ ତ୍ୱରକ ମାନେ ରେଟିଂର ପ୍ରକ୍ରିୟାକୁ ଏହା ତ୍ୱରାନ୍ୱିତ କରିଥାଏ। ରେଟିଂ ମାନେ ଆମେ ସାଧାରଣତଃ ନଳିତା ସଢ଼େଇବା ପ୍ରକ୍ରିୟାକୁ ବୁଝିଥାଉ। ପ୍ରଥମରୁ ବୁଝେଇ କହିବାକୁ ଗଲେ, ଆମର ଧୀରେ ବହି ଯାଉଥିବା ଅଗଭୀର ଜଳ ଆମର ନଳିତା ସଢ଼େଇବା ପାଇଁ ପ୍ରକୃଷ୍ଟ ମାନେ ଉତ୍କୃଷ୍ଟ ଅଟେ।
1: ଆଜ୍ଞା।
0: କିନ୍ତୁ ଏବେ ଯେଉଁ ଯେଉଁ ଅଞ୍ଚଳରେ ନଳିତା ଚାଷ କରାଯାଉଛି, ସେହି ଅଞ୍ଚଳରେ ଏହି ସୁବିଧା କ୍ୱଚିତ ଉପଲବ୍ଧ ହୋଇଥାଏ, ମାନେ ଧୀରେ ବହି ଯାଉଥିବା ଗଭୀର ଜଳ କ୍ୱଚିତ ଉପଲବ୍ଧ ହୋଇଥାଏ। ତ ଏହି ଅସୁବିଧାକୁ ଏଡ଼ାଇବା ପାଇଁ ଗୋଟିଏ ଯେଉଁ କେନ୍ଦ୍ରୀୟ ଝୋଟ ତଥା ସମବର୍ଗୀୟ ତନ୍ତୁ ପ୍ରତିଷ୍ଠାନ ଗୋଟେ ପାଉଡର ଫର୍ମୁଲେସନ ବାହାର କରିଛନ୍ତି। ଆମର ଯେଉଁ ନଳିତା ସଢ଼େଇବା ସମୟରେ ଯେଉଁ ଅଣୁଜୀବ ମାନେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାନ୍ତି, ନଳିତା ସଢ଼େଇବା ମାନେ କ'ଣ ହୋଇଥାଏ ପ୍ରକୃତରେ? ପ୍ରକୃତରେ ନଳିତା ସଢ଼େଇବା ସମୟରେ ପାଣିରେ ଯେଉଁ ଅଣୁଜୀବ ରହିଥାନ୍ତି, ସେମାନେ କ'ଣ କରିଥାନ୍ତି, ନଳିତାର ଯେଉଁ କାଉଁରିଆ, ଯେଉଁ ମଝି କାଠି ଓ ବକଳ ଯୋଡ଼ି ହେଇକି ଯେଉଁ ରହିଥାଏ, ଯେଉଁ ପଦାର୍ଥ, ପେକ୍ଟିନ୍ ଜାତୀୟ ପଦାର୍ଥ ଓ ଅନ୍ୟାନ୍ୟ ଅଠାଳିଆ ପଦାର୍ଥ, ସେମାନେ ନିଜର ଏନ୍ଜାଇମ୍ ପ୍ରକ୍ରିୟା ମାଧ୍ୟମରେ ତାକୁ ବିଘଟିତ କରିଥାନ୍ତି। ସେ ବିଘଟନ ପ୍ରକ୍ରିୟା ପରେ ସେଇ ଯେଉଁ ଗଛର ବକଳ କାଉଁରିଆ ଠାରୁ ସହଜରେ ଅଲଗା ହୋଇଯାଏ ଓ ଆମେ ତାକୁ ଝୋଟ ହିସାବରେ ଗ୍ରହଣ କରିଥାଉ। ତ ସେଇ ଝୋଟଟା ତାର ଗୁଣାତ୍ମକ ମାନ ବଢ଼େଇବା ପାଇଁ ଏଇ ଯେଉଁ କ୍ରିଜାଫ ଯେଉଁ ଅନୁଷ୍ଠାନ ଅଛି, ସେଇଥିର ବୈଜ୍ଞାନିକ ମାନେ କ'ଣ କରିଛନ୍ତି, ସେଇ ଯେଉଁ ଯେଉଁ ପାଣିରୁ ଅଣୁଜୀବ ମାନଙ୍କୁ ସଂଗ୍ରହ କରି ତାଙ୍କର ଗୋଟେ ଦକ୍ଷ ଶ୍ରେଣୀଭୁକ୍ତ ଗୋଟେ କଲଚର ପ୍ରସ୍ତୁତ କରିଛନ୍ତି। ସେ କଲଚରକୁ ପାଉଡର ଫର୍ମୁଲେସନରେ ଆଣି ତାକୁ କ୍ରାଇଜପ୍ ସୋନା ନାମରେ ଚାଷୀମାନଙ୍କୁ ଉପଲବ୍ଧ କରାଉଛନ୍ତି। ଯେହେତୁ ଦକ୍ଷ ଶ୍ରେଣୀଭୁକ୍ତ ବ୍ୟାକ୍ଟେରିଆ ଏଥିରେ ଉପଲବ୍ଧ ଅଛନ୍ତି, ତ ସେଥିପାଇଁ କ'ଣ ହୁଏ, ଆମର ଯେଉଁ ସଢ଼େଇବା ପ୍ରକ୍ରିୟାଟା ସାଧାରଣତଃ ଶୀଘ୍ର ହୋଇଥାଏ, ନଳିତାଟି ଶୀଘ୍ର ସଢ଼ି ଯାଇଥାଏ। ଆମେ 5 ରୁ 7 ଦିନ କମ୍ ସମୟ ମଧ୍ୟରେ ଆମେ ଝୋଟ ନଳିତା ମଧ୍ୟରୁ ପାଇପାରିଥାଉ।
1: ପାଉଡର କୋଉଠି ଉପଲବ୍ଧ ହେଉଛି, ଚାଷୀ ପାଇବ କେମିତି, ବ୍ୟବହାର କେମିତି କରିବ?
0: ସରକାରୀ ସ୍ତରରେ ତ ଯୋଗାଇ ଦିଆଯାଉଛି, ପ୍ରଥମାବସ୍ଥାରେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯୋଗାଇ ଦିଆଯାଉଥିଲା। ବର୍ତ୍ତମାନ ଏ ପାଉଡର କିଲୋ ପିଛା 70 ଟଙ୍କା ଦରରେ ଘରେ ଉପଲବ୍ଧ ହେଇପାରୁଛି। ଗବେଷଣା ଅନୁଷ୍ଠାନ ଗୁଡ଼ିକ, OUT ଅଧୀନସ୍ଥ ଯେଉଁ ଗବେଷଣା ଅନୁଷ୍ଠାନ ଅଛି, ସେମାନଙ୍କୁ କଣ୍ଟାକ୍ଟ କଲେ ମଧ୍ୟ ଚାଷୀ ଏ ପାଉଡର ପାଇପାରିବେ।
1: ଏକୁ ଯଦି ଚାଷୀମାନେ ବର୍ତ୍ତମାନ ନଉଛନ୍ତି ବି କିଣିକି, ଗୋଟେ ତାର ତ ଭାଗ ମାପ ବି ଥିବ ଯେ ମୋର ଏତିକି ଏକର ଜମିରେ ମୁଁ ଚାଷ କରିଛି, ତେଣୁ କେତେ ଜାଗା ପାଇଁ କେତେ ପାଉଡର ଆଉ କୋଉ ସମୟରେ ସେମାନେ ପ୍ରୟୋଗ କରିବେ?
0: ହଁ, ଗୋଟିଏ ହେକ୍ଟର ନଳିତା ଗଛକୁ ସଢ଼େଇବା ପାଇଁ 25 ରୁ 30 କେଜି ସାଧାରଣତଃ ଏଇ ପାଉଡର ବ୍ୟବହୃତ ହୋଇଥାଏ। ତାପରେ ଆସିବା ଆମେ ପ୍ରୟୋଗ ବିଧିକୁ, କେମିତି ଆମେ ପ୍ରୟୋଗ କରିବା। ଏହାର ପ୍ରୟୋଗ ବିଧି ଖୁବ ସାଧାରଣ, ଯେମିତି ପାରମ୍ପରିକ ପଦ୍ଧତିରେ ନଳିତା ଅମଳ କରିବା ପରେ ଯେମିତି ବିଡ଼ା ବାନ୍ଧି ରଖାହୁଏ, ସେମିତି ବିଡ଼ା ବାନ୍ଧି ରଖାହୁଏ। ତାପରେ ସବୁ ପତ୍ର ଝଡ଼ିଗଲା ପରେ ନଳିତାକୁ ଭେଳା ବନ୍ଧା ହେବା ସମୟରେ ତ 2 ରୁ 3 ସ୍ତର କରି ତାକୁ ରଖି ବାନ୍ଧି ଦିଆଯାଏ, ଭେଳା ଗୋଟିଏ ଭେଳା ପ୍ରସ୍ତୁତ ହୁଏ। ତ ପ୍ରତି ସ୍ତରରେ ଏ ପାଉଡର ବିଞ୍ଚି ହେବା ଦରକାର। ଗୋଟିଏ ସ୍ତର ପ୍ରସ୍ତୁତ ହେଲା, ଆପଣ କ୍ରାଇଜପ୍ ସୋନା ପାଉଡର ତା ଉପରେ ବିଞ୍ଚିଦେଲେ, ତାପରେ ପୁଣି ଦ୍ୱିତୀୟ ସ୍ତର ରଖିଲେ, ତୃତୀୟ ସ୍ତର, ତିନି ସ୍ତରରେ ଭେଳାଟି ପ୍ରସ୍ତୁତ ହେବ। ଯେମିତି ପାରମ୍ପରିକ ପଦ୍ଧତିରେ ଭେଳାଟି ଥାଏ, ମାଟି ପାଣିରୁ ସେଇଟା ବୁଡ଼ିକି ରହିବ କିନ୍ତୁ ମାଟିକୁ ଲାଗିବ ନାହିଁ, ମାନେ ପାଣି ତଳକୁ ରହିବ କିନ୍ତୁ ମାଟିରୁ ଉପରକୁ ରହିବ, ତଳ ମାଟିକୁ ସେଇଟା ଯେମିତି
1: ସ୍ପର୍ଶ
0: କରିବା ଅନୁଚିତ ସେଇଟା। ଆଉ ଏଇଟା ବୁଡ଼ିକି ରହିବା ପାଇଁ ୟା ଉପରେ ଚାଷୀମାନେ ସାଧାରଣତଃ ଯାହା ଆମେ ଦେଖିଛୁ, ମୁଁ ମୋ ଅଭିଜ୍ଞତାରୁ କହୁଛି, ସାଧାରଣତଃ କଦଳୀ ଗଛ କିମ୍ବା କାଦୁଅ ଇତ୍ୟାଦି ରଖିଥାନ୍ତି, ଯେମିତିକି ନଳିତା ଭେଳାଟି ପାଣି ଭିତରେ ବୁଡ଼ିକି ରହିବ। କିନ୍ତୁ ଏଠାରେ ମୁଁ କହି ରଖିବି, ଏଇ ଜିନିଷ ଜମା ବି କରିବେ ନାହିଁ, କାହିଁକି ନା ଆମେ ଏଠି କଥା ହେଉଛନ୍ତି ଝୋଟ, କେବଳ ଝୋଟ ତ ନୁହଁ, ଗୁଣାତ୍ମକ ଝୋଟ ଉତ୍ପାଦନ କଥା।

0: ଅଛନ୍ତି। ଆମେ ଯଦି କଦଳୀ ଗଛ କିମ୍ବା କାଦୁଅ ଯଦି ନଳିତା ଭେଳା ଉପରେ ରଖିବା, ତାହେଲେ ନଳିତାରୁ ବାହାରୁଥିବା ଝୋଟର ଗୁଣାତ୍ମକ ମାନ ଅତିମାତ୍ରାରେ କମିଯାଇଥାଏ। ଏଠି ଯେଉଁଟା ଆମେ ସୁନେଲି ତନ୍ତୁ କହୁଛନ୍ତି, ସୁନେଲି ତନ୍ତୁ ବଦଳରେ ଆମେ ପାଉଁଶିଆ ରଙ୍ଗଟା ବି କମିଯାଇଥାଏ। ତ ନଳିତା ଯେଉଁ ରଙ୍ଗର ନଳିତା ସୁନେଲି ରଙ୍ଗର ତନ୍ତୁ ପାଇବା କଥା, ଆମେ ସୁନେଲି ରଙ୍ଗର ନେବା, ଧୂସର ପାଉଁଶିଆ ରଙ୍ଗର ତନ୍ତୁ, ଯାହାର ବଜାର ଚାହିଦା ଖୁବ୍ କମ୍ ହୋଇଥାଏ। ତେଣୁ ଏଠାରେ କହି ରଖୁଛି କି ତାକୁ ତ ବୁଡ଼େଇବା ପାଇଁ କିଛି ଗୋଟେ ମାନେ ଓଜନୀୟ ପଦାର୍ଥ ଦରକାର। ଆପଣ ଖାଲି ସିମେଣ୍ଟ ବସ୍ତାରେ ବାଲି ପୁରେଇ ତା ଉପରେ ରଖିପାରିବେ, ଯଦ୍ୱାରା କି ନଳିତାର ରଙ୍ଗରେ କୌଣସି ପରିବର୍ତ୍ତନ ଆସିନଥାଏ। ଯୋଉ ଉତ୍ପାଦିତ ଝୋଟର ରଙ୍ଗ ସୁନେଲି ରଙ୍ଗର ଝୋଟ ବା ତନ୍ତୁ ଆମେ ପାଇପାରିଥାଉ।
1: ସାଧାରଣତଃ ଯୋଉ ଝୋଟଟା ଆମର ଉତ୍ପାଦିତ ହେଉଛି, ଯାହାକୁ ଗୋଟେ ଭଲ ମାନର ଝୋଟ ଆମେ କହିବା, ତାର ରଙ୍ଗ ହେଉଛି ସୁନେଲି।
0: ଆଜ୍ଞା।
1: ତ ଯଦି ସେଇ ରଙ୍ଗଟା ପରିବର୍ତ୍ତନ ହେଇଯାଉଛି, ଅର୍ଥାତ୍ ଏହାର ଗୁଣ ବା ମାନ କମିଗଲା ବୋଲି କୁହାଯିବ, ତ ବଜାର ଦର ନିଶ୍ଚିତ ଭାବରେ
0: କମିବ।
1: ତେଣୁ ଯଦି ବଜାର ଦର ଆମର ବଜାୟ ରହିବା ଦରକାର, ଆମେ ଉଚିତ ମୂଲ୍ୟ ପାଇବା, ଆମର ଉତ୍ପାଦିତ ଦ୍ରବ୍ୟର ଗୁଣବତ୍ତା ମଧ୍ୟ ବଜାୟ ରହିବ, ତାହେଲେ ଯାହା ଡକ୍ଟର ଜେନା ଆମକୁ ପରାମର୍ଶ ଦେଲେ ଯେ ଯେଉଁ ପାରମ୍ପରିକ ରୀତିରେ ଆମେମାନେ କଦଳୀ ଗଛକୁ କାଟି ବା କାଦୁଅକୁ ନେଇ ଆମେ ରଖିଦେଉଥିଲେ, ତା ବଦଳରେ ଆମେ ସିମେଣ୍ଟ ଅଖାରେ ବାଲି ଭର୍ତ୍ତି ଦେଇପାରିବା। ତ ଏଇ ଯେଉଁ ପ୍ରୟୋଗ ବିଧିଟା ଆପଣ କହିଲେ, ପ୍ରତ୍ୟେକ ସ୍ତରରେ ପକାଇବାକୁ ପଡ଼ିବ ସେ ପାଉଡରକୁ, କେତେ ଦିନ ପର୍ଯ୍ୟନ୍ତ ଏହାର ପ୍ରୟୋଗ କରାଯିବ, କେତେ ଦିନ ପର୍ଯ୍ୟନ୍ତ ଇଏ ପାଣିରେ ବତୁରିକି ରହିବ?
0: ଏଇ ଯେଉଁ ପାଉଡର ପ୍ରୟୋଗ କରିବା ଦ୍ୱାରା ନଳିତାର ମାନେ ଯେଉଁ ସଢ଼େଇବା ପ୍ରକ୍ରିୟାଟା ଶୀଘ୍ର ହୋଇଥାଏ। ପାରମ୍ପରିକ ପଦ୍ଧତିରେ ସାଧାରଣତଃ 17-18 ଦିନ ଲାଗିଥାଏ ନଳିତା ସଢ଼ିବା ପାଇଁ, କିନ୍ତୁ ଏହି ପଦ୍ଧତିରେ ସାଧାରଣତଃ 5-7 ଦିନ କମ୍ ଲାଗିଥାଏ। ଆମେ 13-14 ଦିନ ମଧ୍ୟରେ ଛୋଟ ବାହାର କରିବା ପାଇଁ ସକ୍ଷମ ହୋଇପାରୁ।
1: ଆଚ୍ଛା, ତ ଏହାର ଯେତେବେଳେ ଆମେ ପ୍ରୟୋଗ କରୁଛେ, ଚାଷୀକୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ କି?
0: ନା, ଚାଷୀକୁ ସାବଧାନତା, କୌଣସି ସାବଧାନତା, କିନ୍ତୁ ଚାଷୀଙ୍କୁ ମୁଁ ଏତିକି କହିବି, ତାର ମାତ୍ରା ଯିବା ଯୋଉ ଡୋଜ୍, ଯାହା ତାର ମାତ୍ରା, ଯୋଉ ଗୋଟିଏ ହେକ୍ଟର ଜମିରୁ ଅମଳ ହେଉଥିବା ନଳିତା ପିଛା ଯେତିକି ପ୍ରୟୋଗ କରିବା କଥା ସେତିକି ପ୍ରୟୋଗ କରିବେ, ତାଠୁ ଅଧିକା କିମ୍ବା ତାଠୁ କମ୍ ପ୍ରୟୋଗ କରିବେ ନାହିଁ।
1: କିନ୍ତୁ ଆମେ ଅନ୍ତତଃ ଏତିକି କହିପାରିବା କି ଯେ ପାଉଡରକୁ ପ୍ରୟୋଗ କରିବା ପୂର୍ବରୁ ସେମାନେ କୃଷି ବିଜ୍ଞାନୀଙ୍କର ପରାମର୍ଶ ନେବା ଉଚିତ?
0: ଉଚିତ, କୃଷି ବିଜ୍ଞାନୀଙ୍କ ପରାମର୍ଶ ନେବା ନିଶ୍ଚିତ ଭାବରେ ଉଚିତ। ଏହି ପାଉଡର ନୁହଁ, ଯେକୌଣସି କୃଷି ସମ୍ବନ୍ଧୀୟ ଯେକୌଣସି ତଥ୍ୟ ପାଇବା ପାଇଁ ହେଲେ କୃଷି ବିଜ୍ଞାନୀଙ୍କ ପରାମର୍ଶ ନେବା ନିଶ୍ଚିତ ଭାବରେ ଦରକାର। ଆଉ ଗୋଟେ କଥା ଏଠି କହି ରଖୁଛି, ଏଇ ପାଉଡର ବ୍ୟବହାର କରିବା ଦ୍ୱାରା ଚାଷୀମାନଙ୍କ ମନରେ ଆପଣ ଯାହା ପଚାରିଲେ ଆସିପାରେ, ଗୋଟିଏ କଥା ଆସିପାରେ, ଏଇ ପାଉଡର ବ୍ୟବହାର କରିବା ଫଳରେ ଯେଉଁ ପାଣିରେ ଯେଉଁ ଜୀବଜନ୍ତୁ କିମ୍ବା ଏଇ ପାଉଡର ବ୍ୟବହାର କଲା ପରେ କୌଣସି ଗାଈ ଆସିକି ପାଣିଟାକୁ ମାନେ ପିଇଲା କି କ'ଣ, ମାନେ ଏଇଟା ବ୍ୟବହାର ତାଙ୍କ ଉପରେ କିଛି କୁପ୍ରଭାବ ଅଛି କି? ନା, ଏଇ ପାଉଡରର ପରିବେଶ ଉପରେ କୌଣସି କୁପ୍ରଭାବ ନାହିଁ, ଏତିକି ମୁଁ କହି ରଖୁଛି। କାହିଁକି ନା, ଏଇ ପାଉଡର କେବଳ ତିଆରି ହୋଇଛି ଗୋଟିଏ ବ୍ୟାକ୍ଟେରିଆ, ଯେଉଁଟାକୁ କହନ୍ତି ବ୍ୟାସିଲସ୍ ଫ୍ୟୁମିଲସ୍, ତାର 3ଟି ଦକ୍ଷ ଶ୍ରେଣୀଭୁକ୍ତ କିସମକୁ ବା ଉପଜାତିକୁ ନେଇ ଏଇ ପାଉଡରଟି ପ୍ରସ୍ତୁତ କରାହେଇଛି। କାହିଁକି ଏଇ ଯେଉଁ ବ୍ୟାସିଲସ୍ ଫ୍ୟୁମିଲସ୍ ଯେଉଁ ବ୍ୟାକ୍ଟେରିଆ ମୁଁ କହିଲି, ଏଇ ବ୍ୟାକ୍ଟେରିଆ ନଳିତାର ସଢ଼େଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଖୁବ୍ ସକ୍ଷମ, ସେଥିପାଇଁ ଏଇ ବ୍ୟାକ୍ଟେରିଆ ସକ୍ଷମ ଓ ଅନ୍ୟାନ୍ୟ ଅଣୁଜୀବ ଅପେକ୍ଷା ଏହି ବ୍ୟାକ୍ଟେରିଆର ଶକ୍ତି ବହୁତ ଅଧିକା ତ୍ୱରାନ୍ୱିତ କରିବାରେ, ସେଥିପାଇଁ ଏଇ ବ୍ୟାସିଲସ୍ ଫ୍ୟୁମିଲସ୍କୁ ନେଇ ପାଉଡର ଫର୍ମୁଲେସନ୍ କ୍ରାଇଜାପ୍ସୋନା ଯେଉଁଟାକୁ ଆମେ କହୁଛନ୍ତି ତିଆରି ହୋଇଛି। ସେଥିପାଇଁ ଏଇ ପାଉଡର ବ୍ୟବହାର କରିବା ଦ୍ୱାରା ମଣିଷ ଉପରେ, ତାର ଚର୍ମ ଉପରେ କିମ୍ବା କୌଣସି ପଶୁପକ୍ଷୀ କିମ୍ବା ଜଳଚର ଜୀବ ଉପରେ କୌଣସି କୁପ୍ରଭାବ ରହେ ନାହିଁ। ପ୍ରଥମେ ଯେଉଁ ନଳିତା ସଢ଼ା ଯାଇଥିଲା, ସେଇ ପାଣିକୁ ଆମେ 2-3 ଥର ପୁନଃ ବ୍ୟବହାର କରିପାରିବା, ଯାହାଦ୍ୱାରା ନଳିତାର ଯେଉଁ ଝୋଟଟା ଉତ୍ପାଦିତ ହୁଏ ତାହାର ଗୁଣ ଓ ମାନ ଅପରିବର୍ତ୍ତିତ ରହେ। ସେମିତି ନୁହଁ କି ଆମେ ପ୍ରଚଳିତ ପଦ୍ଧତିରେ ସ୍ଥିର ଜଳରେ, ଯେଉଁ ଆବଦ୍ଧ ଜଳରେ ପ୍ରଥମେ ନଳିତା ସଢ଼େଇଲେ ତାପରେ ପୁଣି ଯେଉଁ ଭେଳାଟା ଆଣିଲେ, ନିଶ୍ଚିତ ଭାବରେ ଯେଉଁ ଦ୍ୱିତୀୟ ଭେଳାର ଯେଉଁ ଝୋଟଟା ବାହାରେ ତାର ଗୁଣାତ୍ମକ ମାନଟା ଟିକେ କମିଯାଇଥାଏ। କିନ୍ତୁ ଏଇ ଯେଉଁ କ୍ରାଇଜାପ୍ସନ ବ୍ୟବହାର କରିବା ଫଳରେ ଆମେ ସେଇ ପାଣିକୁ 2-3 ଥର ବ୍ୟବହାର କଲେ ମଧ୍ୟ ଝୋଟର ଗୁଣାତ୍ମକ ମାନ ଅପରିବର୍ତ୍ତିତ ରହିବ,
1: ଅର୍ଥାତ୍ ଚାଷୀର ଖର୍ଚ୍ଚ ମଧ୍ୟ
0: କମିଯିବ, ନିଶ୍ଚିତ ଭାବରେ କମିଯିବ।
1: ପରିଶ୍ରମ ବି କମିବ ନା ନାହିଁ?
0: ପରିଶ୍ରମ ନିଶ୍ଚିତ ଭାବରେ କମିବ। ପ୍ରଥମ କଥା କହୁଛି, ଯେହେତୁ ଏ ପାଉଡର ବ୍ୟବହାର ଫଳରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗଛଟି ସମ୍ପୂର୍ଣ୍ଣ ଭାବରେ ସଢ଼ିଥାଏ। ପାରମ୍ପରିକ ପଦ୍ଧତିରେ କ'ଣ ହୁଏ, ଯେଉଁ ସ୍ଥାନରେ ମୋଟା ଥାଏ କିମ୍ବା ମୂଳ ପଟକୁ ଟିକେ ଅଧିକା ଟାଣ ଥାଏ ସେଇଟା ଟିକେ ଡେରି ଲାଗେ ପଚିବା ପାଇଁ, ଅଗ୍ରଭାଗଟି ଟିକେ ଜଲ୍ଦି ପଚିଯାଇଥାଏ। ସେଥିପାଇଁ କ୍ରାଇଜାପ୍ସନ ବ୍ୟବହାର ପଦ୍ଧତିରେ ଗଛଟି ସମ୍ପୂର୍ଣ୍ଣ ଭାବେ ସଢ଼ିଥାଏ, ଜଲ୍ଦି ସଢ଼ିଥାଏ। ସେଥିପାଇଁ ଚାଷୀଙ୍କୁ କାଉଁରିଆରୁ ତନ୍ତୁଟି ବାହାର କରିବା ବି ତାଙ୍କ ପାଇଁ ସହଜ ସାପେକ୍ଷ ହୋଇଥାଏ ବା ବହୁତ କମ୍ ସମୟ ଲାଗିଥାଏ, ମଜୁରୀ ମଧ୍ୟ କମ୍ ଲାଗିଥାଏ।
1: ଶେଷରେ ସୁନା ପାଉଡର ବୋଲି ଯାହାକୁ କୁହାଯାଉଛି

0: ତା'ର ପ୍ରୟୋଗ ବିଧି ତ ଆମେ ଜାଣିଲେ, ତା'ର ଲାଭ କ'ଣ ଜାଣିଲେ, ଏବେ ତା'ର ଉପଲବ୍ଧତା ଅର୍ଥାତ୍ ଓୟୁଏଟି ତରଫରୁ କରାଯାଉଛି, କେଭିକେ ଇତ୍ୟାଦିରେ ମିଳୁଛି, କିନ୍ତୁ ବଜାରରେ ଯାହା କିଛି ଉପଲବ୍ଧ ହେଉଛି ତାକୁ କିଣିବା ପୂର୍ବରୁ ଚାଷୀ ଭାଇମାନେ କ'ଣ କ'ଣ ଦେଖିବା ଦରକାର?
1: ଏଇ ଯେଉଁ କ୍ରାଇଜାପ୍ସୋନା ପାଉଡର୍, ଏହାକୁ ଆପଣ 6 ମାସ ପର୍ଯ୍ୟନ୍ତ ପ୍ରୟୋଗ କରିପାରିବେ, ତ ସେଇ ଦିଗ ପ୍ରତି ଆପଣ ବିଶେଷ ଭାବରେ ଧ୍ୟାନ ଦେବା ଦରକାର ଯେ ଏଇ ପାଉଡର୍ଟି ମଧ୍ୟରେ ଯେଉଁ ଅଣୁଜୀବ ମାନେ ରହିଛନ୍ତି ସେମାନେ ଏବେ ବି ଜୀବନ୍ତ ଅବସ୍ଥାରେ ଅଛନ୍ତି ନା ନାହିଁ, କାହିଁକି ନା ପାଉଡର୍ର କେବେ ତା ସେଇଟା ତିଆରି ହେଇଛି କିମ୍ବା ମ୍ୟାନୁଫ୍ୟାକ୍ଚରିଂ କେବେ ହୋଇଛି, ତା'ଠାରୁ 6 ମାସ ଭିତରେ ଆପଣ ପାଉଡର୍ଟା ପ୍ରୟୋଗ କରୁଛନ୍ତି ନା ନାହିଁ, ସେଇ ଦିଗ ପ୍ରତି ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେବେ। ଦ୍ୱିତୀୟ କଥା ହେଉଛି, ଯାହା ଆଗରୁ ବି କହିଛି ମୁଁ, ଆପଣ ପାଉଡର୍ର ଡୋଜ୍ ବା ମାତ୍ରା ଯେତିକି ଦରକାର ସେତିକି ପ୍ରୟୋଗ କରିବେ, ଆଉ ଠିକ୍ ଭାବରେ ପ୍ରୟୋଗ କରିବେ, ମାନେ ସ୍ତର ଯେମିତି ଆପଣ ଭେଳା କରୁଛନ୍ତି, 2-3 ସ୍ତର ଭେଳା ପ୍ରତି ସ୍ତରରେ ପାଉଡର୍ଟିକୁ ଦେବେ।
0: ଆମେ ଆଶା କରୁଛୁ ଆମର ଶ୍ରୋତା ବନ୍ଧୁମାନେ ଆପଣଙ୍କ ପରାମର୍ଶ ମୁତାବକ ଏସବୁକୁ ପ୍ରୟୋଗ କରିବେ ଏବଂ ଲାଭାନ୍ୱିତ ମଧ୍ୟ ହେବେ। ଆଜିର ଏହି ଆଲୋଚନା ପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ ଆଜ୍ଞା, ନମସ୍କାର।
1: ନମସ୍କାର।
2: ନାଇଁ ପାଠ ଜାଣିଲ?
3: ହଁ, ଏତେ କଥା ଅଛି ଆଉ ମୁଁ ଆଉ କଣ ଆଉ ପଛେଇବି କି?
2: ତମେ କୋଉଥିରେ ପଛେଇଛ ଯେ ଏଥିରେ ପଛେଇବ?
3: ଜମା ପଛେଇବିନି, ଚାଷ ଅଛି ମାନେ ଜେମା ବାପା ଆଗକୁ ଚାଲିଛି।
2: ଚାଷ ଅଛି ଯାହାର
3: କି ଆନନ୍ଦ ତାହାର,
2: ସିଏ ସିନା ଯୋଗଉଛି
3: ଦୁନିଆକୁ ଆହାର।
2: ତା ବନ୍ଧୁ, ବୈଜ୍ଞାନିକ ପଦ୍ଧତିରେ କୃଷି ବିଜ୍ଞାନୀଙ୍କ ପରାମର୍ଶ କ୍ରମେ ଆମେ ଯଦି ଏମିତି ନଳିତା ଚାଷ କରିବା ତାହେଲେ ତ ଜାଣିକି ସୁନା ଫଳିବ।
3: ହଁ ଭାଇ, ହଁ
2: ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
3: ଆଉ ଥରେ ଧନ୍ୟବାଦ।
2: ବଜାର କଥା ଟିକେ ଜାଣିବା?
3: ହଁ, ବଜାର କଥା ଜାଣିଲେ ସିନା ଆମେ ବିକ୍ରି ବଟା କରିବା କି କିଣା ବିକା କରିବା। ହଁ,
2: ସବୁ ତ ଖାଲି କିଣିଦେବି ବିକିଦେବି ପଇସା ନେଇକି ପଳେଇ ଯିବି, ଶ୍ରୋତା ବନ୍ଧୁ ଜାଣିବେ ନା ନାହିଁ?
3: ହଁ, ସମସ୍ତେ ବି ଜାଣିବେ
2: ଜାଣିବେ।
3: ହଁ ହଉ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 40 ଟଙ୍କା, ବଡ଼ ପିଆଜ କିଲୋ ପ୍ରତି 25 ଟଙ୍କା, ଛୋଟ ପିଆଜ କିଲୋ ପ୍ରତି 70 ଟଙ୍କା, ଆଳୁ କିଲୋ ପ୍ରତି 20 ଟଙ୍କା, ବାଇଗଣ କିଲୋ ପ୍ରତି 40 ଟଙ୍କା, ବିନ୍ସ କିଲୋ ପ୍ରତି 80 ଟଙ୍କା, ଫୁଲକୋବି କିଲୋ ପ୍ରତି 45 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25 ଟଙ୍କା, ଭେଣ୍ଡି କିଲୋ ପ୍ରତି 35 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା, ଗାଜର କିଲୋ ପ୍ରତି 50 ଟଙ୍କା, ସିମ୍ବ କିଲୋ ପ୍ରତି 45 ଟଙ୍କା, ଧନିଆ ପତ୍ର ବିଡ଼ା ପ୍ରତି 20 ଟଙ୍କା ଏବଂ କଖାରୁ କିଲୋ ପ୍ରତି 20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
3: କଣ ହେଲା ଭାଇ?
2: ନା କଣ ଆଉ ହବ, ମୁଁ ତ ଏଇଠି ବଇଛି ନଡ଼ିଆ ଗଣ୍ଡାଇ ପାଇଁ କହିଥିଲି, କଣ ରାତି ପାହିଲେ ମୋ ଘରେ ପହଞ୍ଚିବ?
3: କେତେ ଆଉ ନଡ଼ିଆ ଦେବି, ଏଥର ତ ସମସ୍ତଙ୍କୁ ନଡ଼ିଆ ବାଣ୍ଟିଛି। ହଉ ଚୁପ୍ ହେଇକି ବସ, ନଡ଼ିଆ ଦିଟା ନବ ଗଲା ବେଳକୁ ଘରୁ। ଆଉ ପାଣିପାଗ?
2: ପାଣିପାଗ
3: ସେ କଥା ଟିକେ ଜାଣିବା,
2: ନିହାତି ଜାଣିବା ଦରକାର। ଆଉ ତ ମନ ଇଚ୍ଛା ବରସା ହେଇଯାଉଛି, ଅବହେଳା କରିଦଉଛି। ପାଣିପାଗ ଶୁଣିବା,
3: ତାପରେ ଉଠିବା ଆଉ
2: ଉଠିବା। ହଁ ହଉ।
0: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ବରଗଡ଼ ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ବରଗଡ଼ ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ତା ସହିତ 40-50 କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ହାଲକା ବା ମଧ୍ୟମ ଧରଣର ବର୍ଷା ହୋଇପାରେ। ଏପରିକି 30-40 କିଲୋମିଟର ବେଗରେ ପବନ ବହିବାର ମଧ୍ୟ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ଆଗକେ ଶୁଣି ଭବାନୀପାଟଣା ପ୍ରଚାର କରୁଛୁ ଅନୁରୋଧରେ କେତୋଟି ଓଡ଼ିଆ କଥା ଚିତ୍ର ଗୀତ। ତୋ ବିନା ମୋ କାହାଣୀ ଅଧା କଥା ଚିତ୍ରରୁ ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ଅଭିଜିତ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା। ଗୀତଟି ପାଇଁ ପଲସାପଡ଼ା ଜିଲ୍ଲା ବଲାଙ୍ଗୀରରୁ ଅନୁରୋଧକାରୀ ଶ୍ରୋତା ହେଲେ ହୃଦାନନ୍ଦ ବାଗ।

କାମଠଣା ଭବାନୀପାଟଣା କଳାହାଣ୍ଡିରୁ ଆପଣ ହେଲେ ପି ଭାନୁପ୍ରସାଦ ରାଓ। ଆପଣ ଶୁଣିବା ପାଇଁ ଚାହାନ୍ତି ଲେଖିଛି ନା ତୋର କଥାଚିତ୍ରରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ରାଜା ହସନ ଏବଂ ତପୁ ମିଶ୍ର। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ।

ବାଜି କଥା ଚିତ୍ରରୁ ଏଥର ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀମାନେ ହେଲେ ଶ୍ରୀଜିତ ଏବଂ ଇରା ମହାନ୍ତି, ଗୀତ ରଚନା ନିଜାମ, ସ୍ୱର ସଂଯୋଜନା ମଳୟ ମିଶ୍ର, ଗୀତଟି ପାଇଁ ମେଦିନୀପୁର ଭବାନୀପାଟଣା କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ଭୁବନ ରାଉତ।

ହାତୀ ଖୋଜ କେସିଙ୍ଗା ଜିଲ୍ଲା କଳାହାଣ୍ଡିରୁ ଆପଣ ହେଲେ ଜରାସିଂ ବାଗ। ଆପଣ ଶୁଣିବା ପାଇଁ ଚାହାନ୍ତି ତୁ କହିବୁ ନା ମୁଁ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଗୁଳି ରଥ ଏବଂ ତପୁ ମିଶ୍ର। ସଞ୍ଜୟ ମହାକୁଳଙ୍କ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଗୁଳି ରଥ।

ଆରତୀ କଥା ଚିତ୍ରରୁ ଏଥର ଆସନ୍ତୁ ଶୁଣିବା। କଣ୍ଠଦାନ କରିଛନ୍ତି ଆଶା ଭୋସଲେ। ଗୀତ ରଚନା ସୁରେନ୍ଦ୍ର ବିଦ୍ୟାଧର। ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ। ଗୀତଟି ପାଇଁ କୁଟ୍ରୁ ଖମାର ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ। ଅନୁରୋଧକାରୀ ଶ୍ରୋତା ହେଲେ ପ୍ରତାପ ରଥ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ। ଶାସ୍ତ୍ରୀୟ ଗାୟନ ଶିଳ୍ପୀ ହେଲେ ଉସ୍ତାଦ ଗୁଲାମ ମୁସ୍ତଫା ଖାନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଭୀମ ପଲାସୀ ବିଳମ୍ବିତ ଏକ।

Sorry, mother, honey, sorry,

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଆପଣ ଶୁଣୁଛନ୍ତି ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଉସ୍ତାଦ ଗୁଲାବ ମୁସ୍ତଫା ଖାନ। ଶିଳ୍ପୀ ଏଥର ପରିବେଷଣ କରିଛନ୍ତି ମିଶ୍ର ତିଲକ କାମୋଦ ରାଗରେ ଠୁମରି, ଯାହା ଚାଚର ତାଲରେ ନିବଦ୍ଧ ଅଟେ। ଶିଳ୍ପୀଙ୍କୁ ତବଲାରେ ସଙ୍ଗତ କରିଛନ୍ତି ଶରିଫ ଅହମ୍ମଦ ଖାନ ଏବଂ ସାରଙ୍ଗୀରେ ଲିଆକତ ଅଲି ଖାନ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ଥିଲେ ଉସ୍ତାଦ ଗୁଲାବ ମୁସ୍ତାଫା ଖାନ। ଶିଳ୍ପୀ ପ୍ରଥମେ ପରିବେଷଣ କଲେ ରାଗ ଭୀମ ପଲ୍ଲାସୀ, ପରେ ପରେ ଠୁମ୍ରି। ଆକାଶବାଣୀ ଭବାନୀପାଟଣା ପ୍ରଥମେ ହିନ୍ଦୀରେ, ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତି। ଦିଲ୍ଲୀରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରେ।

ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ପ୍ରଚାର କରିବୁ 8:30 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ରର ଗୀତ 9:30 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦୁ।